ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସା ତେଲତାକ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ମୋ ଦେଶର ଜନନୀ ଜନ୍ମଭୂମି ସହ ସ୍ୱର୍ଗାଦପି କରିଅଛି ଅର୍ଥାତ୍ ମାତା ଏବଂ ମାତୃଭୂମି ସ୍ୱର୍ଗଠାରୁ ମଧ୍ୟ ଶ୍ରେଷ୍ଠ ଆମ ମନରେ ଦେଶପ୍ରେମର ଅନନ୍ୟ ଭାବନା ସୃଷ୍ଟି କରେ ସତରେ ସାଥୀ ପ୍ରତ୍ୟେକ ମଣିଷ ପାଇଁ ତାର ଜନ୍ମଭୂମି ସବୁଠାରୁ ପ୍ରିୟ ଦେଶ ଭାରତକୁ ମୋ ଦେଶ ଭାରତ ମୋ ପାଇଁ ଭାରତ କେବଳ ଏକ ଭୂଖଣ୍ଡ ନୁହେଁ ଏହା ମୋର ପରିଚୟ ମୋର ଗର୍ବ ଆମର ଆତ୍ମା ଏବଂ ଆମର ସ୍ୱପ୍ନ ମଧ୍ୟ ସେଇଥିପାଇଁ ତ ଆମେ କହୁ ନା ଏଇ ମୋ ଦେଶ ସୁନାର ଦେଶ ସାଥୀ ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହବା କିନ୍ତୁ ବର୍ତ୍ତମାନ ଶୁଣିଦେଉଛ ଗୋଟେ ସୁନ୍ଦର ଗୀତ ଏନ୍ଜୟ କରିଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସା ତେଲତାକ ସହିତ

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସକାଳ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦଲସେ ଦଲତକୁ। ଆଜି ହେଉଛି ଇଂରାଜୀ ତାରିଖ 6 ଜୁଲାଇ ମାସ 2026 ମସିହା ସୋମବାର 1948 ଅଗପ୍ତ ଆଷାଢ଼ର 15 ଦିନ। ଏବଂ ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆମେ ଆରମ୍ଭ କରୁଛୁ ଆଜି ସକାଳର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦଲସେ ଦଲତକୁ।

ଭାବଭକ୍ତି ଭରା ପରିବେଶକୁ ଆପଣମାନଙ୍କୁ ସ୍ୱାଗତ। ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ର ଆଜି ଆପଣଙ୍କ ସହିତ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳିକୁଣୀ। ହଁ, ସିଏ ଭାବର ଠାକୁର, ଯିଏ ତାଙ୍କୁ ଭାବରେ ଡାକିଥାଏ ସିଏ ଭକ୍ତର ଡାକରେ ଓ କରିଥାନ୍ତି। ଦାସିଆ ବାଉରିଠାରୁ ନଡ଼ିଆ ନେବାଠାରୁ ଆରମ୍ଭ କରି ଭକ୍ତ ସାଲବେଗକୁ ପାଇଁ ଅପେକ୍ଷା କରିବା ପର୍ଯ୍ୟନ୍ତ ଏସବୁ କିଛି ତାଙ୍କର ଲୀଳା। ସେ ହେଉଛନ୍ତି ଲୀଳାମୟ, ସେ ବଡ଼ ଠାକୁର, ତାଙ୍କର ବଡ଼ ଦାଣ୍ଡ। ହଁ, ବଡ଼ଦାଣ୍ଡ କେବଳ ଦାଣ୍ଡ ନୁହଁ, ଏହା ହେଉଛି ଭାବର ବଡ଼ଦାଣ୍ଡ। ଏହି ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ହଁ, ପୁରୀର ବଡ଼ଦାଣ୍ଡ କେବଳ ଏକ ରାସ୍ତା ନୁହଁ, ଏହା ହେଉଛି ଭକ୍ତିର ପଥ, ସମର୍ପଣର ପଥ। ମଣିଷରୁ ମହାପ୍ରଭୁଙ୍କ ପର୍ଯ୍ୟନ୍ତ ହୃଦୟର ଏକ ଅନନ୍ୟ ଯାତ୍ରା। ତେବେ ଆଜି କିଛି ମୁହୂର୍ତ୍ତ ଆମେ ସେହି ଭାବର ବଡ଼ଦାଣ୍ଡରେ ଭିଜିବା। ଏଇ ଟିପି ଟିପି ବର୍ଷାରେ ମହାପ୍ରଭୁଙ୍କୁ ମନେ ପକାଇ ଭାବର ବଡ଼ଦାଣ୍ଡରେ ଭିଜିବା। କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଦେବ ମିତ୍ରା ସହିତ।

ଶୁଣୁଛନ୍ତି ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି ଦେବ ମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହଁ, ଆମେ କଥା ହେଉଛେ ଭାବର ବଡ଼ଦାଣ୍ଡ ବିଷୟରେ। ଆଜି ଆମେ ସେହି ଭାବର ବଡ଼ଦାଣ୍ଡରେ କିଛି ମୁହୂର୍ତ୍ତ ଚାଲିବା ଯେଉଁଠି ଧନୀ ଦରିଦ୍ର, ଜାତି ଧର୍ମ ଭାଷା ବର୍ଣ୍ଣର ସବୁ ଭେଦ ଲିଭିଯାଏ, ସବୁ ଭେଦ ଲୀନ ହୋଇଯାଏ, ଆଉ ରହିଯାଏ କେବଳ ଭକ୍ତ ଆଉ ଭଗବାନଙ୍କର ପ୍ରେମ। ହଁ, ଆମ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ ଅଛନ୍ତି, କିନ୍ତୁ ଆମେ ସମସ୍ତେ ଚାହିଁ ରହିଛୁ ତାଙ୍କର।

ଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳିରେ ଆମେ କଥା ହେଉଛେ ବାପର ବଡ଼ଦାଣ୍ଡ ବିଷୟରେ। ହଁ, ଏହି ବଡ଼ଦାଣ୍ଡ କେବଳ ପୁରୀରେ ନୁହଁ, ପ୍ରତ୍ୟେକ ମଣିଷର ହୃଦୟରେ ଅଛି, ଯେଉଁଠି ଅହଙ୍କାର ରଥରୁ ଓହ୍ଲାଇବାକୁ ପଡ଼େ ଏବଂ ପ୍ରେମର ରଥ ଦଉଡ଼ି ଧରି ଆଗକୁ ବଢ଼ିବାକୁ ପଡ଼େ। ଆମେ ସମସ୍ତେ ଜୀବନରେ କୌଣସି ନା କୌଣସି ରଥ ଟାଣୁଛୁ, କିଏ ଦାୟିତ୍ୱର ଟାଣୁଛି, କିଏ ସ୍ୱପ୍ନର ଟାଣୁଛି, ଆଉ କିଏ ସଂଘର୍ଷର ଟାଣୁଛି। କିନ୍ତୁ ଯେତେବେଳେ ସେହି ରଥ ଆଗରେ ଭକ୍ତି ରୁହେ, ସେତେବେଳେ ପଥ ଯେତେ କଷ୍ଟକର ହେଉ ପଛେ ଯାତ୍ରା ସୁନ୍ଦର ହୋଇଯାଏ।

ଭବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ସହିତ ଦେବମିତ୍ରା ଅଛି ଆପଣମାନଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ତେଲ ସେ ତେଲ ତାଗରେ। ହଁ, ଏହି ପବିତ୍ର ପ୍ରହରରେ ଜଗନ୍ନାଥଙ୍କ ପ୍ରେମରେ ଆମେ ଆଗେଇଛେ ଭାବର ବଡ଼ଦାଣ୍ଡରେ। ମହାପ୍ରଭୁଙ୍କ ପାଖରେ ଭାଷାର ଆବଶ୍ୟକତା ପଡ଼େନି, ଆବଶ୍ୟକ ପଡ଼େନି ବାହ୍ୟ ଆଡ଼ମ୍ବରର। ଦରକାର କେବଳ ଏକ ନିଷ୍କପଟ ହୃଦୟ ଏବଂ ପ୍ରେମରେ ଭରା ମନ। ଜଗନ୍ନାଥଙ୍କ ନାମରେ ପ୍ରେମ, କରୁଣା ଓ ମାନବିକତାର ଏହି ପଥରେ ଆସନ୍ତୁ ଆଜି ସକାଳୁ କିଛି ବାଟ ଚାଲିବା। କାରଣ ଯେଉଁଠି ପ୍ରେମ ଅଛି, ସେଇଠି ଜଗତର ନାଥ ଜଗନ୍ନାଥ ଅଛନ୍ତି। ବଡ଼ଦାଣ୍ଡରେ ରଥ ଆଗକୁ ବଢ଼େ ହଜାର ହଜାର ହାତର ସହଯୋଗରେ, ସେହିପରି ଆମ ଜୀବନର ରଥ ମଧ୍ୟ ଆଗକୁ ବଢ଼େ ବିଶ୍ୱାସ, ଭଲ ପାଇବା ଏବଂ ଭକ୍ତିର ଶକ୍ତିରେ। ତେବେ ଆସନ୍ତୁ ଆଜି ମନର ସମସ୍ତ ଅହଙ୍କାର, ଦୁଃଖ ଓ ଅଭିମାନକୁ ପଛରେ ଛାଡ଼ି ଭକ୍ତିର ପଥେ ମହାପ୍ରଭୁଙ୍କର ହାତ ଧରି ଆଗେଇ ଯିବା। ହଁ, ହେ କାଳିଆ ସାନ୍ତ, ଆମ ମନରୁ ଅହଙ୍କାର ଦୂର କର, ଆମ ଜୀବନର ରଥକୁ ସତ୍ୟର ପଥରେ ଆଗେଇ ନିଅ। ପ୍ରେମ ଦିଅ, କରୁଣା ଦିଅ, ଆଉ ଏମିତି ଭକ୍ତି ଦିଅ ଯେଉଁଠି କେବଳ ତୁମେ ରହିବ ଆଉ ତୁମ ନାମର ସ୍ପନ୍ଦନ ରହିବ। ଏହି କଥା ସହିତ ଆଜିର ଭବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳକୁ ଏଇଠି ରଖୁଛି ଏବଂ ଆପଣମାନଙ୍କୁ ଶୁଣାଉଛି ଗୋଟେ ସୁନ୍ଦର ଭବଭକ୍ତି ଭରା ଭଜନ।

କର୍ଦ୍ଦମ ଋଷି ଦେବହୂତିଙ୍କ ସହିତ 100 ବର୍ଷ ସହବାସ କରିବା ପରେ ତାଙ୍କର 9 କନ୍ୟା ଜାତ ହେଲେ। ସେମାନଙ୍କୁ ସେ ମରିଚି ଆଦି 9 ଋଷିଙ୍କୁ ବିବାହ ଦେଲେ। ତାପରେ କର୍ଦ୍ଦମଙ୍କ ଉରସରୁ ଓ ଦେବହୂତିଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 87ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। କ୍ଷମା ବ୍ରହ୍ମ, କ୍ଷମା ସତ୍ୟ, କ୍ଷମା ଭୂତ, କ୍ଷମା ଭବିଷ୍ୟ, କ୍ଷମା ତପ ଏବଂ କ୍ଷମା ପବିତ୍ରତା ଅଟେ। କ୍ଷମା ହିଁ ସମ୍ପୂର୍ଣ୍ଣ ଜଗତକୁ ଧାରଣ କରି ରଖିଅଛି।

ହଁ, ଆଜି ନୂଆ ସପ୍ତାହର ନୂଆ ସକାଳ ଆପଣଙ୍କ ଜୀବନରେ ଆଣୁ ନୂଆ ଆଶା, ନୂଆ ଉତ୍ସାହ ଓ ଅନେକ ସଫଳତା। ଏବଂ ଆଜିର ସବୁଠୁ ହାଏଷ୍ଟ ଟେମ୍ପରେଚର ରହିବ 30°C ଏବଂ ସବୁଠୁ ଲୋଏଷ୍ଟ ଟେମ୍ପରେଚର ରହିବ 26°C। ରାଜ୍ୟର ବିଭିନ୍ନ ସ୍ଥାନରେ ଭାରି ବର୍ଷାର ସତର୍କତା ଜାରି ରହିଥିବାରୁ କଟକରେ ମଧ୍ୟ କେତେକ ସ୍ଥାନରେ ଜଳ ଜମା ହେବାର ଆଶଙ୍କା ରହିଛି। ବାହାରକୁ ବାହାରିବା ବେଳେ ନିଜ ସହିତ ଛତା କିମ୍ବା ବର୍ଷ ରେନିକୋଟ ନିହାତି ନେଇକି ବାହାରନ୍ତୁ। ଏବଂ ହଁ, ଅଫିସ ସମୟ ଆରମ୍ଭ ହେଉଥିବାରୁ, ଅଫିସ ସମୟ ଯେତେବେଳେ ଆରମ୍ଭ ହୋଇଯାଉଛି 10 to 9 ଯେଉଁମାନେ ଘରୁ ବାହାରୁଛନ୍ତି, ବାଦାମବାଡ଼ି, ଲିଙ୍କ ରୋଡ, ଦୋଳମୁଣ୍ଡେଇ, ମାତାମଠ, ଚଣ୍ଡିଛକ, ରାଣୀହାଟ, ନେତାଜୀ ସୁଭାଷ ବୋଷ ସେତୁ, ଏସବୁ ଆଖପାଖରେ ଯାନବାହନର ଚାପ ବଢ଼ିପାରେ। ବର୍ଷା ଯୋଗୁଁ ରାସ୍ତା ଟିକେ ଓଦା ଅଛି, ତେଣୁ ଗାଡ଼ି ଧୀରେ ଚଲାନ୍ତୁ, ହେଡ୍ଲାଇଟ୍ ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ଦୂରତା ମଧ୍ୟ ବଜାୟ ରଖନ୍ତୁ। ଏବଂ ଆଜି ହେଉଛି ସୋମବାର। ଆଜି ଅନେକ ଭକ୍ତ ଭଗବାନ ଶିବଙ୍କ ପୂଜା ଏବଂ ଜଳାଭିଷେକ କରିଥାନ୍ତି। ସପ୍ତାହର ପ୍ରଥମ ଦିନକୁ ସକାରାତ୍ମକ ଚିନ୍ତାଧାରା ସହ ଆରମ୍ଭ କରନ୍ତୁ ଓ ନିଜ କାମକୁ ହସ ହସ ମୁହଁରେ ଆଗେଇ ନିଅନ୍ତୁ। ଆଉ ହଁ, ବର୍ଷା ଦିନରେ ରାସ୍ତାକଡ଼ର କଟା ଫଳ କିମ୍ବା ଅସ୍ୱଚ୍ଛ ଖାଦ୍ୟ ଖାଇବାରୁ ନିଜକୁ ବଞ୍ଚେଇ ରଖନ୍ତୁ। ଫୁଟାଯାଇଥିବା ପାଣି କିମ୍ବା ବିଶୁଦ୍ଧ ପାଣି ପିଅନ୍ତୁ ଏବଂ ଭିଜିଗଲେ ଯଥାଶୀଘ୍ର ସେଇ ପୋଷାକ ଚେଞ୍ଜ କରି ଶୁଖିଲା ପୋଷାକ ପିନ୍ଧନ୍ତୁ। ସକାଳର ପ୍ରଥମ ହସଟି ଯଦି ନିଜ ପାଇଁ ହୁଏ, ତାହେଲେ ସାରା ଦିନର କ୍ଲାନ୍ତି ହାଲୁକା ଲାଗେ। ତେଣୁ ଆଜି ନିଜକୁ ହସିକି କୁହନ୍ତୁ, ଆଜି ଦିନଟି ମୋର ହେବ। ଆପଣଙ୍କ ଦିନଟି ସୁନ୍ଦର, ସୁରକ୍ଷିତ ଏବଂ ସଫଳ ହେଉ।

సుణచంద ప్రమాణి 100.4 ఆకాశవాణి ఎఫ్ఎం రెయిన్బో కటక్ దిల్సదిల్ తక్కువ దిల్సదిల్ తాకిరి ଦେବ ମିତ୍ର ଆଜି ଆପଣମାନଙ୍କ ସହିତ ଆଜି ଆପଣମାନେ ଆମ କେନ୍ଦ୍ରରୁ କ'ଣ କ'ଣ କାର୍ଯ୍ୟକ୍ରମ ଶୁଣିପାରିବେ ସେ ବିଷୟରେ ଆପଣଙ୍କୁ ଜଣାଇ ରଖୁଛି। ଆମର ସ୍ୱାସ୍ଥ୍ୟ ଆପଣମାନଙ୍କ ପାଇଁ ରହିଛି ସକାଳ 7:10। ଏଥିରେ ବିଷୟ ରହିଛି ବିଷାଦ ରୋଗ। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ନୀଳ ମାଧବ ରଥ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ମର୍ଣ୍ଣିଂ ମେଲୋଡି ଶୁଣିପାରିବେ 8:30। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣମାନେ ନିଜ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10 ଏବଂ ରାତି 10 ଶୁଣିପାରିବେ। ଦିନ 11 ରହିଛି କାର୍ଯ୍ୟକ୍ରମ କଳାକାର ଏବଂ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 11:30। ଅପରାହ୍ନ 3 ଶୁଣିପାରିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ଏବଂ ଅପରାହ୍ନ 3:30 ଶୁଣିପାରିବେ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4 ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଏବଂ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିପାରିବେ ସନ୍ଧ୍ୟା ଆସର। ରାତି 8:02 ଶୁଣିପାରିବେ ଗୀତରେ ମିତରେ ଏବଂ ଅଭୁଲ ସ୍ମୃତି ଆପଣମାନଙ୍କ ପାଇଁ ରହିଛି ରାତି 9:15।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନିଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପଭି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632 ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ଭଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍କତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାର

0: ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
2: ମାନସିକ ବିଷାଦ ଥଣ୍ଡା ଜ୍ୱର କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନ ହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, ଟିବି ଓ ଅନେକ ଔଷଧ ସେବନ, ନିଶା ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ, ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବା ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହାଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସନ୍ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3 ମାସରୁ 6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ୍ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ।

0: କଟକ ସମୟ ବର୍ତ୍ତମାନ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ଦୁଇଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଯୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲ୍ଚର ବ୍ୟବସ୍ଥା ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ ପୋର୍ଟାଲର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ ବିବିଏସ୍ଏସ୍ଏଲ୍ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4ଟି ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ତାରିଖରେ ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିଭିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃ ସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ।

ଧାରଣା ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୁହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ୱେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ତିନି ଦିନ ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଡ଼ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର, ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସ୍ଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 2331 4444 2331 1048 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7ଟି ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ଦିନ ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା ଟି20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡସ୍ଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପଭି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ 153 ରନ୍ ସ୍କୋର କରିଥିଲା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।

ସବୁ ସକାଳ ପରେ, ସବୁ ମୁହୂର୍ତ୍ତ ପରେ ମୋ ସହରର ସକାଳ ସତରେ ବହୁତ ସ୍ପେଶାଲ। କାହିଁକି ନା ଏଠି ଭରିକି ରହିଥାଏ ଅନେକ ଶବ୍ଦ, ଅନେକ ସୁଗନ୍ଧ ଆଉ ଅନେକ ସ୍ମୃତି। ପ୍ରତ୍ୟେକ ସହରର ଗୋଟିଏ ନିଜସ୍ୱ ସକାଳ ଥାଏ। କେବଳ ସୂର୍ଯ୍ୟ ଉଠିବାରେ ସକାଳ ହୁଏନି, ସକାଳ ଅନୁଭୂତ ହୁଏ ସେହି ସହରର ଶବ୍ଦ, ସୁଗନ୍ଧ ଆଉ ଅନୁଭବରେ। ଆଉ ମୋ ସହର କଟକର ସକାଳ ମୋତେ ସବୁବେଳେ କିଛି ନୂଆ କହିଯାଏ। ଭୋରର ନିରବତାକୁ ଭାଙ୍ଗି ଦୂରରୁ ଶୁଣାଯାଏ ମନ୍ଦିରର ଘଣ୍ଟିସ୍ୱର। କେଉଁ ଅଜଣା ଜାଗାରେ, କେଉଁ ନିର୍ଜନ ଜାଗାରେ କେଉଁଠି ପକ୍ଷୀଙ୍କର କଳରାବ, ଆଉ କେଉଁଠି ଚା ଦୋକାନର କପ୍ ସହିତ କପ୍ ବାଜିବାର ଛୋଟ ଛୋଟ ଶବ୍ଦ, ଆଉ କେଉଁଠି ବାଉଁର ବଜାର ତେପନ ଗଳି ଭିତରେ ଅନେକ ଗାଡ଼ିର ସୋର ଶବ୍ଦ। ହଁ, କିନ୍ତୁ ସକାଳୁ ସକାଳୁ ସେଇ ସୋର ଶବ୍ଦ ଏତେଟା ନଥାଏ, ସହର ଯେମିତି ଶାନ୍ତ ଥାଏ। ଏଇ ଯେତେବେଳେ ସକାଳୁ ସକାଳୁ ମୁଁ ଘରୁ ବାହାରିକି ରେଡିଓ ଷ୍ଟେସନ ଆସେ, ସେତେବେଳେ ଏମିତି ଲାଗେ ଯେମିତି ଏଇ ସହରଠାରୁ ସୁନ୍ଦର ସକାଳ ଆଉ କୋଠି ନାହିଁ। ମହାନଦୀର ସୁନ୍ଦର ପବନ ଯେମିତି ଧୀରେ ଧୀରେ ଦେହକୁ ଛୁଇଁ ଯାଉଥାଏ, ଆଉ ସେପଟୁ କାଠ ଯୋଡ଼ିର ସୁନ୍ଦର ଶବ୍ଦ, ପବନର ଶବ୍ଦ ଯେମିତି କାନ ପାଖରେ ଛୁଇଁକି କୁହେ ଏଇ କଟକ ଏବେ ବି ଶାନ୍ତ ଅଛି, ଏଇ କଟକ ଏବେ ବି ସରଳ ଅଛି। ହଁ, ଯେମିତି ଲାଗେ ସହରଟି ଧୀରେ ଧୀରେ ନିଦରୁ ଉଠୁଛି। ଆଉ ତାପରେ ବହି ଆସେ ସେ ସୁଗନ୍ଧ, କେଉଁଠି ଗରମ ଚା'ର ମିଠା ମହକ ତ, ଆଉ କେଉଁଠି ଦହିବରାର ସୁନ୍ଦର ବାସ୍ନା ତ, ଆଉ କେଉଁଠି ଭିଜା ମାଟିର ବାସ୍ନା, ଜଳଖିଆର ଛୁଙ୍କ, ଆଉ ଫୁଲ ଦୋକାନରେ ଗେଣ୍ଡୁ, ମଲ୍ଲି, ରଜନୀଗନ୍ଧା ଏସବୁର ସୁଗନ୍ଧ ସବୁ ମିଶିକି ସହରକୁ ଗୋଟେ ପରିଚୟ ଦେଇଥାଏ। ହଁ, ମୋ ସହର ସତରେ ନିଆରା। ଏ ବିଷୟରେ ଆଗକୁ ଆହୁରି ଚର୍ଚ୍ଚା କରିବା, କିନ୍ତୁ ଏବେ ପାଇଁ ଏହି ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ।

শুনছেন দেব মিত্র কো 100.4 আকাশবাণী এফএম রেইনবো কাটক তলসে দিল তাকরে এবং আমি কথা হচ্ছে এই আম শহরের সুগন্ধ আও শহরের সত্ত্ব বিষয়ে আও স্মৃতি বিষয়ে এটি অনেক কিছু স্মৃতি আছে যেমিতি সকাল সকাল স্কুল যাবার তরফর বাপাঙ্ক স্কুটরে বসি যাবার কথা আও সেপটু মাঙ্কর ডাক আরে তো টিফিন বক্স টি ভুলি যাইছু নেইচা ଆଉ କେବେ କେବେ ସକାଳୁ ସକାଳୁ ମାଙ୍କର ଡାକ ଜଳଖିଆ ଥଣ୍ଡା ହେଇଗଲାଣି ଶୀଘ୍ର ଆସ ଖାଇବୁ କିମ୍ବା ଚାକିରିର ପ୍ରଥମ ଦିନର ସେଇ ଉତ୍ସାହ ସକାଳ ଆମକୁ କେବଳ ଗୋଟିଏ ନୂଆ ଦିନ ଦିଏନି ଅନେକ ପୁରୁଣା ସ୍ମୃତିକୁ ବି ଫେରେଇ ଆଣେ ସତରେ ହେଲେ ଆଜି ଯେତେବେଳେ ଘରୁ ଅଫିସକୁ ବାହାରେ ନା ସକାଳୁ କେହି ଡାକିବାକୁ ନଥାନ୍ତି ନିଜ କାମ ନିଜେ ହିଁ କରିବାକୁ ପଡ଼େ ହଁ ଜଲ୍ଦି ଜଲ୍ଦି ଉଠ ନିଜକୁ ପ୍ରିପେୟାର କର ତାପରେ ଅଫିସ ପାଇଁ ବାହାର ଆଉ ମନେ ପଡ଼ିଯାଏ ସେ ସ୍ମୃତି ଯେ ପିଲାଦିନେ ଆମ ପାଇଁ କେତେ ତରବର ହଉଥିଲେ ଆମ ବାପା ମା ତାହେଲେ ଆପଣଙ୍କ ପାଇଁ ଗୋଟେ ପ୍ରଶ୍ନ ଆପଣଙ୍କ ସହରର ସକାଳକୁ ଯଦି ମାତ୍ର ତିନୋଟି ଶବ୍ଦରେ ବର୍ଣ୍ଣନା କରିବାକୁ କୁହାଯାଏ ତାହେଲେ ସେ ତିନୋଟି ଶବ୍ଦ ଆପଣଙ୍କ ପାଇଁ କ'ଣ ହବ ସହର କେବଳ ଇଟା ସିମେଣ୍ଟ ରାସ୍ତାରେ ଗଢ଼ା ହେଇନଥାଏ ସହର ଗଢ଼ା ହୁଏ ତାର ସକାଳର ଶବ୍ଦରେ ସୁଗନ୍ଧରେ ଆଉ ସେଇ ସ୍ମୃତିରେ ଯାହାକୁ ଆମେ ସାରା ଜୀବନ ସାଙ୍ଗରେ ନେଇ ଚାଲୁ ହଁ ଯାହା ସହିତ ଆମେ ରହିବାକୁ ଭଲ ପାଉ ଯୋଉ ସହରଠୁ ଟିକେ ଦୂରକୁ ଗଲେ ଆମକୁ ପୁଣି ସେଇ ସହରକୁ ଫେରି ଆସିବାକୁ ଇଚ୍ଛା ହୁଏ ଯୋଉ ସହର ଆମ ହୃଦୟ ଭିତରେ ଘର କରି ରହିଯାଇଥାଏ ହଁ ସେ

ଭାଇଙ୍କ ଗୀତରେ, ସେଇ ରେଡିଓର ଧୁନରେ, ସେଇ ବାରବାଟୀ ଦୁର୍ଗରେ, ଏପଟୁ ଚଣ୍ଡୀ ମନ୍ଦିରର ଘଣ୍ଟ ଶବ୍ଦରେ, ଆଉ ସେପଟୁ ମହାନଦୀର କୁଳୁକୁଳୁ ଶବ୍ଦରେ, ସେ ସହର ସବୁବେଳ ପାଇଁ ଜୀବନ୍ତ ଖୋକା ଭାଇଙ୍କ ଗୀତରେ।

ଶୁଣୁଛନ୍ତି ଆପଣମାନେ ଦେବମିତ୍ର କୋ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ତକ୍ରେ ସମୟ ବର୍ତ୍ତମାନ 8:32:12 ବାହାରେ ବର୍ଷା ମାନେ ସକାଳର ବର୍ଷା ଆଉ ଭିତରେ ମନର ସ୍ୱର ହଁ ବାହାରେ ଟିପ୍ ଟିପ୍ ବର୍ଷାର ସ୍ୱର ଆଉ ଏପଟେ ପାଖରେ ଗରମ ଚା'ର କପ୍ ଆଉ ମନ ଭିତରେ କେତେ ଚା ଅକୁହା କଥା କେବେ କେବେ କିଛି କଥା ଚା କପ୍ ସହିତ କାହା ସହିତ ସେୟାର ହେଇଯାଏ ଆଉ କେବେ କେବେ କିଛି କଥା ନିଜ ହୃଦୟ ଭିତରେ ରହିଯାଏ ବର୍ଷା ସବୁବେଳେ ଖାଲି ପାଣି ନେଇ ଆସେନି ସେ ନେଇକି ଆସେ ଅନେକ ସ୍ମୃତି ଅନେକ ଅନୁଭବ ଆଉ ଅନେକ ମନର ଅଦୃଶ୍ୟ ସ୍ୱରକୁ ହଁ ଅନେକ ସ୍ୱର ଯାହା ଏବେ ବି ଆମ ଭିତରେ ଲୁଚିକି ଅଛି ଯାହା ଏବେ ବି ଆମ ଭିତରେ ଗୁନଗୁନଉଛି।

ଶୁଣୁଛନ୍ତି ଆପଣ ମାନେ ଦେବ ମିତ୍ରକୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେତିଲ ତାକରେ ଶୋ ଆରମ୍ଭ ହେଇଯାଇଛି ଡାର୍ଲିନ୍ ଲାଇଫ୍ ର ଏବଂ ଆଜିର ସକାଳରେ ଆମେ କଣ କଥା ହେବା ପ୍ରତ୍ୟେକ ସହରର କିଛି ନା କିଛି ପରିଚୟ ଥାଏ ଏବଂ ଆପଣ ଯେଉଁ ଜାଗାରେ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ତ ନିଜ ନିଜ ଜନ୍ମଭୂମିକୁ ନେଇକି ପ୍ରାଉଡ୍ ଫିଲ୍ କରନ୍ତି ସେ ଜାଗାରେ କିଛି ଏମିତି ଆକର୍ଷଣ ଜିନିଷ ଥାଏ ଯାହା ସମସ୍ତଙ୍କ ମନ ମୋହିନିଏ କେବେ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ହେଇଥାଉ କେବେ ସେ ଆମ ସଂସ୍କୃତି ସହିତ ଜଡ଼ିତ କିଛି ମନ୍ଦିର ହେଇଥାଉ କି କିଛି ନୂଆ ଜିନିଷ ହେଇଥାଉ ଏମିତି କିଛି ଖାଦ୍ୟ ପଦାର୍ଥ ବି ଥାଏ ଯାହାକୁ ନେଇକି କିଛି କିଛି ଏରିଆ ବହୁତ ପ୍ରସିଦ୍ଧ ଥାଏ ଆଉ ଆମେ ତାକୁ ନେଇକି ଗର୍ବ ବି ଫିଲ୍ କରିଥାଉ ଏଇ ଯେମିତି ଢେଙ୍କାନାଳର ବରା ହଉ କି କଟକର ଦହିବରା ହଉ ସମସ୍ତେ ନିଜ ନିଜ ଖାଦ୍ୟକୁ ନେଇକି ପ୍ରାଉଡ୍ ଫିଲ୍ କରିଥାନ୍ତି ନୟାଗଡ଼ର ଛେନାପୋଡ଼ ହଉ ତାକୁ ନେଇକି ବି ପ୍ରାଉଡ୍ ଫିଲ୍ କରନ୍ତି ଠିକ୍ ସେମିତି ଯଦି ଦେଖିବା ଜଗତସିଂହପୁରରେ ଝଙ୍କଡ଼ବାସିନୀ ମା ସାରଳାଙ୍କୁ ନେଇକି ଅନେକ ଜଣ ପ୍ରାଉଡ୍ ଫିଲ୍ କରନ୍ତି କେହି କେହି ତ କୁହନ୍ତି ମୁଁ ସାରଳାଙ୍କ ମାଟିର ପିଲା ହଁ ଆଉ କେହି କେହି କଟକର ଐତିହ୍ୟ କଟକର କାରୁକାର୍ଯ୍ୟ ଆକୁ ନେଇକି ଗର୍ବ ଅନୁଭବ କରନ୍ତି ଆଉ କେହି କେହି ଚାରୁପାଣି ବରହମପୁର ଖଟା ଆଚାର ୟାକୁ ନେଇକି ଗର୍ବ ଫିଲ୍ କରିଥାନ୍ତି ହଁ ପ୍ରତ୍ୟେକ ମାଟିର ନା କିଛି କିଛି ନୂଆ କାହାଣୀ ଥାଏ ଆଉ ପ୍ରତ୍ୟେକ ମାଟି ସହିତ ଜଡ଼ିତ ମଣିଷମାନେ ସେଇ ସହରର କିଛି କଥାକୁ ନେଇ କିଛି ଜିନିଷକୁ ନେଇ ଗର୍ବ ଫିଲ୍ କରିଥାନ୍ତି ତାହେଲେ ଆଜି ଆପଣମାନେ ମୋତେ କଲ୍ କରନ୍ତୁ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରନ୍ତୁ ଯେ ଆପଣଙ୍କ ସହରର କୋଉ କଥାକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି ବା ପ୍ରାଉଡ୍ ଫିଲ୍ କରନ୍ତି ନିଜ ସହରର କୋଉ ଜିନିଷ ନେଇକି ଆପଣ ସବୁବେଳେ ପାଇଁ ପ୍ରାଉଡ୍ ଫିଲ୍ କରନ୍ତି କୁହନ୍ତୁ ଏଇଟା ମୋ ସହରର ଜିନିଷ ଏଇଟା ମୋ ସହରର ଖାଦ୍ୟ ଏଇ ମନ୍ଦିର କେବଳ ମୋ ସହରରେ ଅଛି ଜଣେଇବା ପାଇଁ ଡାଏଲ୍ କରନ୍ତୁ ନମ୍ବର ହେଉଛି 0671230315 ଏବଂ ସେୟାର କରନ୍ତୁ ଆପଣଙ୍କ ସହରକୁ ନେଇକି ବ୍ୟୁଟିଫୁଲ୍ ସା କଥା ମୋ ସହିତ କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ ବର୍ତ୍ତମାନ ପାଇଁ ଏଇ ରାପ୍ଚିକ୍ ସଙ୍ଗ୍ ଆପଣ ସମସ୍ତଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

0: শুনেছেন আপনার মানে দেব মিত্র 100.4 আকাশবাণী এফএম রেইনবো কাটাকতেল সেই দিল তাকরে এন্ড দিল সে দিল তাকরে শো চালিছে ডায়াল ইন লাইভ রো চালন দেখিবা আজ মধ্যে প্রথমে কে ডায়াল করছেন এন্ড সি কোন কহছেন হ্যালো
1: জয় মা তারা তারিণী জয় মা বুঢ়ী ঠাকুরাণী
0: নমস্কার বরহমপুর কহছেন তারা তারিণী কো কহছেন মানে বরহমপুর কহছেন কে কহছেন কোটু কহছেন
1: মু কহতলি রেডিও লাভার তথা জাতীয় আন্তর্জাতীয় রেডিও শ্রোতা নারায়ণ প্রধান দি বরহমপুর কুগুড়া জেলা পঞ্জাব
0: আচ্ছা কেমতি অছেন আপনার মানে
1: ହଁ ବହୁତ ବଢିଆ ଅଛି ଆଉ ବର୍ତ୍ତମାନ ତ ବର୍ଷା ଲାଗି ରହୁଛି ବର୍ଷାକୁ ଏନ୍ଜୟ କରୁଛୁ
0: ଆଚ୍ଛା ତାହେଲେ ଆପଣ ପ୍ରଥମରୁ କହିଛନ୍ତି ତାହେଲେ କହିଦିଅନ୍ତୁ କି ଆପଣ ଆପଣଙ୍କ ଜାଗାର କୋଉ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି
1: ଦେଖନ୍ତୁ ଆମ ଗଞ୍ଜାମ ହେଲା ବରହମପୁର ସିଲ୍କ ସିଟି ପାଇଁ ପ୍ରସିଦ୍ଧ
0: ଆଜ୍ଞା
1: ଆମର ମା ତାରାତାରିଣୀ ମା ବୁଢ଼ୀ ଠାକୁର ପାଇଁ ପ୍ରସିଦ୍ଧ ଆମର ବୁଗୁଡ଼ାର ଅଛି ଓଡ଼ିଶାର ଦ୍ୱିତୀୟ ଅର୍କ କ୍ଷେତ୍ର ଯୋଉଟାକି ବୀରେନ୍ଦ୍ର ନାରାୟଣ ମନ୍ଦିର ପାଇଁ ପ୍ରସିଦ୍ଧ ଆମର ପାମ୍ପଡ଼ ଏବଂ ଆମର ଆଚାର ପାଇଁ ଓଡ଼ିଶା ପ୍ରସିଦ୍ଧ
0: ଆଜ୍ଞା ତ ଆପଣ ଏତେ ଗୁଡିଏ କଥାକୁ ନେଇକି ଗର୍ବ ଫିଲ୍ କରନ୍ତି ମୁଁ ତ ଭାବୁଛି ଆପଣ
1: ଆମର ପୁଣି ଅଛି ଆମର ଘୋଡ଼ା ନାଚ ପାଇଁ ଓଡ଼ିଶା ପ୍ରସିଦ୍ଧ ବାଘ ନାଚ
0: ଏଇ ସବୁ କିଛି ସଂସ୍କୃତି ଏସବୁ କିଛି ଐତିହ୍ୟ ପରମ୍ପରା ବରହମପୁରରେ ଦେଖିବାକୁ ମିଳେ ମୁଁ ତ 2 ବର୍ଷ ବରହମପୁରରେ ରହିଛି ମତେ ବରହମପୁର ବହୁତ ଭଲ ଲାଗେ ଆଣ୍ଡ ଆପଣ ଯେମିତି କହିଲେ ପାମ୍ପଡ଼ ଆଚାର ଏସବୁ ପାଇଁ ବି ବହୁତ ଫେମସ୍ ଆଉ ପ୍ରତ୍ୟକ୍ଷ ଠାକୁରାଣୀ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଯିଏ ଦେଖିଥିବେ ସେ ନିହାତି ଜାଣିଥିବେ କି କେତେ ମହତ୍ଵ ରହିଛି ଦେବୀଙ୍କର ତାରାତାରିଣୀଙ୍କର ଶକ୍ତିପୀଠ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆପଣଙ୍କ ଏରିଆକୁ ନେଇକି ଏତେ ପ୍ରାଉଡ୍ ଫିଲ୍ କରନ୍ତି ଏତେ କଥା ଆମ ସହିତ ସେୟାର କଲେ ବହୁତ ଭଲ ଲାଗିଲା ନମସ୍କାର
1: ନମସ୍କାର
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି ଆପଣଙ୍କ ସହରର କୋଉ ଜିନିଷ ଖାସ୍ ନିହାତି ଭାବରେ ସେୟାର କରନ୍ତୁ

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଆଣ୍ଡ ସେ କଣ କହୁଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, ଗୁଡ ମର୍ଣ୍ଣିଂ। ସାଇ କହୁଛ ବେଲପଡ଼ାରୁ?
1: ଆଜ୍ଞା।
0: କେମିତି ଅଛ?
1: ପୁରା ବୋବାଲ ଅଛି, ଆପଣ କେମିତି ଅଛନ୍ତି?

0: ମୁଁ ବି ପୁରା ବବାଲ ଅଛି ତୁମଠୁ ବବାଲ କଥା ଶୁଣିକି ବି ଆହୁରି ବବାଲ ହେଇଗଲି। ଆଚ୍ଛା କୁହ ତୁମେ ତୁମ ଏରିଆର କୋଉ ଜିନିଷକୁ ନେଇକି ବେଶୀ ପ୍ରାଉଡ ଫିଲ୍ କର।
1: ଆମର ତ ଜିଲ୍ଲା ହଉଛି କଟକ। କଟକର ତ କଣ ସବୁ ଫେମସ କହିବା ଦରକାର ନାହିଁ, ସମସ୍ତେ ଜାଣିଛନ୍ତି। ମୁଁ କିନ୍ତୁ ଆମ ଗାଁ କଥା କହିବି। ଆମ ଗାଁରେ ଗୋଟେ ଖାଇବା ହଉଛି ବିରିର ଚପ ହୁଏ, ସେଇଟା ହଉଛି ଫେମସ ଆମ ଏଠି, ସେଇଟା ମିଳେ। ତ ଆମ ଏଠି ଯେତେ ବି ଲୋକ ଅଛନ୍ତି ସମସ୍ତେ ପୁରା ସନ୍ଧ୍ୟା ଟାଇମରେ, ସେଇଟା ସକାଳେ ତ ବେଶୀ ମିଳେ ନା, ହେଲେ ସନ୍ଧ୍ୟା ଟାଇମରେ ମିଳେ, ସବୁ ଲୋକ ଚା ସହିତ ବିରି ଚପ ଖାଇବା ପାଇଁ ଯାଆନ୍ତି।
0: ତାହେଲେ ବେଲପଡ଼ାର ବିରି ଚପ ହଉଛି ବହୁତ ଫେମସ ନା କଣ?
1: ଆଜ୍ଞା।
0: ତାହେଲେ ମୁଁ କେବେ ବେଲପଡ଼ା ଗଲେ ମତେ ବିରି ଚପ ଖୁଆଇବ ନା ନାଇଁ?
1: ଆଜ୍ଞା ନିଶ୍ଚିତ କେବେ ଆସନ୍ତୁ।
0: ନିହାତି ଭାବରେ ଆମକୁ ବି ଯେଉଁମାନେ ଶୁଣୁଛନ୍ତି ସେମାନେ ବି ବେଲପଡ଼ା ଥାଇ ଯାଆନ୍ତୁ, କାହିଁକି ନା ବେଲପଡ଼ାର ବିରି ଚପ ଫେମସ ବୋଲି ସାଇଙ୍କଠୁ ଶୁଣିବାକୁ ମିଳୁଛି। ବର୍ଷା ଦିନେ ପୁରା ପାଗ ଜମିଯିବ ନା କଣ?
1: ଆଜ୍ଞା।
0: ବହୁତ ଭଲ ଲାଗିଲା କଥା ହେଇକି, ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଆପଣଙ୍କ ସହରର କୋଉ ଜିନିଷ ସବୁଠୁ ଫେମସ ବା ଆପଣ ତାକୁ ନେଇକି ପ୍ରାଉଡ ଫିଲ୍ କରନ୍ତି। ନିହାତି ଭାବରେ ସେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏନ୍ସି କଣ କହୁଛନ୍ତି ହ୍ୟାଲୋ
1: ଆଜ୍ଞା ନମସ୍କାର ଗୁଡ ମର୍ଣ୍ଣିଂ ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଆରିକମ ଗ୍ରାମ ଢିପୋସାହିରୁ ବଳରାମ ବେରା କହୁଥିଲି ମା କୁଶଳା ସିଂହ ପୀଠରୁ
0: ଆଚ୍ଛା ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି
1: ବେଶୀ ଗର୍ବ ହେଲା ମୋର ବେଶୀ ରାଧାକୃଷ୍ଣ ମନ୍ଦିର ଏଠି ଅଛି ଆଜ୍ଞା ରାଧାକୃଷ୍ଣ ମନ୍ଦିର
0: ଆଜ୍ଞା
1: ତାଙ୍କ ପ୍ରସାଦରେ ମତେ ବହୁତ ପ୍ରିୟ ସେ ପ୍ରସାଦ ଏତେ ବାସନା ହବ ଯେ ଆଉ କହିବା କଥା ନାହିଁ ଆଜ୍ଞା ସେ ଯୋଉ ପିତ୍ତଳ ହଣ୍ଡାରେ ପିତ୍ତଳ ଡେକ୍ଚିରେ ରୋଷେଇଟା ହବ ପ୍ରସାଦରେ ମତେ ବହୁତ ଭଲ ଲାଗେ ଆଉ ମା କୃଷ୍ଣ ଶ୍ରେଣୀଙ୍କ ପୀଠ ଗୋଟେ ଅଛି ମାଙ୍କ ଦର୍ଶନଟା ମତେ ସକାଳୁ କରିବାଟା ବହୁତ ଭଲ ଲାଗେ
0: କୃଷ୍ଣ ଶ୍ରେଣୀ ନା କିଏ କହୁଛନ୍ତି
1: ଆଜ୍ଞା
0: ମୁଁ କହିଲି କୋଉ ମାଙ୍କର ପୀଠ ଅଛି
1: ମା କୁଶଳାଶୁଣୀଙ୍କ ପୀଠ
0: କୁଶଳାଶୁଣୀ ଆଚ୍ଛା
1: ତ ଜଙ୍ଗଲ ଅଛି ବିରାଟ ଶାଳ ଜଙ୍ଗଲ ଅଛି ସେଟା ଦଶହରାରେ ମାଙ୍କର ସବୁ ପୂଜା ହୁଏ ଦଶହରା ବିରାଟ ଯାତ୍ରା ରଜ ଯାତ୍ରା ସେଠି ହୁଏ ସେମିତି ସବୁ ମାଙ୍କର ବହୁତ ବାହାଘର ଫାହାଘର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଏଠି ହୁଏ ମାଙ୍କ
0: ପୀଠ ସ୍ପେଶିଆଲି କୋଉ ଏରିଆରେ ଅଛି
1: ଏଇଟା ଆମର ସେ ଯୋଉ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଟେ ଅଛି ଆରିକମା ଗ୍ରାମ ସେଟା ହଉଛି ଆରିକମା ଗ୍ରାମ ଆମର ବାଙ୍କି ତଳ କଳାପଥର ଦେଇକି ଗଲେ ବି ପଡିବ ଆଉ ଏପଟେ ବୋଲଗଡ଼ ସୁନାଖଳା ଦେଇ ଗଲେ ମଝିରେ ସେଟା ପଡିବ ଏଇଟା ଭିଲେଜ ନାଁ ହେଲା ଆରିକମା ଆରିକମା ସେଟା ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ଯାଉଛି ବୋଲଗଡ଼ ଥାନା ବ୍ଲକରେ ସେଟା ଯାଉଛି ବୋଲଗଡ଼ ଥାନା ବ୍ଲକ କଳାପଥର ଧଳାପଥର ପାଖାପାଖି ସେଟା ରହୁଛି ଆଜ୍ଞା ଶାଳ ଜଙ୍ଗଲ ଅଛି ପାହାଡ ଉପରେ ସେଟା ରହୁଛି ମାଙ୍କ ମନ୍ଦିର
0: ତାହେଲେ ବହୁତ ସୁନ୍ଦର ଜାଗା ହେଇଥିବ ଆପଣ ଯେମିତି ବର୍ଣ୍ଣନା କଲେଣି
1: ପାହାଡ ଉପରେ ଅଛି ବହୁତ ମାନେ ସେଠି ବହୁତ ଘର ପର ଲୋକ ଆସିଲେ ମାନେ ରାତିରେ ରହିପାରିବେ କିଛି ଅସୁବିଧା ନାହିଁ ଲୋକ ବାହାଘର ଫାହାଘର ସୃଷ୍ଟି ସବୁ ପ୍ରୋଗ୍ରାମ ଏଠି ହୁଏ ଆଜ୍ଞା ଆମର
0: ମୋ ଆଖି ଆଗରେ ମାନେ ମୁଁ ଦୃଶ୍ୟ ଗୋଟେ ନାଚି ଯାଉଛି ଆପଣ ଯୋଉ ହିସାବରେ ବର୍ଣ୍ଣନା କରୁଛନ୍ତି ତାହେଲେ ଆମକୁ ଯୋଉମାନେ ଶୁଣୁଛନ୍ତି ଖୋର୍ଦ୍ଧାର ଆରିକମା ନିହାତି ଭାବରେ ବୋଲି ଯାଆନ୍ତୁ ମାଙ୍କର ପ୍ରସିଦ୍ଧ ଜାଗା ଆପଣ ଯେମିତି କହିଲେ କଳା ପାହାଡ ଧଳା ପାହାଡ ଅଛି ତ ବହୁତ ଐତିହ୍ୟ ସ୍ଥାନ ମଧ୍ୟ ମତେ ଲାଗୁଛି ତ ମୁଁ ନିହାତି ବୁଲି ଆସିବି ଆରିକମାର ମାଙ୍କର ସ୍ଥଳୀ ବହୁତ ଭଲ ଲାଗିଲା ଆପଣଙ୍କଠୁ ଜାଣିକି
1: ଶୁଣନ୍ତୁ ବର୍ତ୍ତମାନ ପ୍ରେଜେଣ୍ଟ କଟକରେ ଆଜ୍ଞା ଆମର କଟକ ଯୋଉ ଅଛି ନାଁ ହେଲା ତ ଆଉ ଥରେ ଆଡ୍ରେସଟା କମ୍ପ୍ଲିଟ କରିଦେଉଛି ନାଁ ହେଲା ବଳରାମ ବେହେରା ଆମର ଆଡଭୋକେଟ ଜେନେରାଲ ଅଫିସ ସର୍ଟରେ କହନ୍ତି ଏଜି ଅଫିସ ଓଡ଼ିଶା ହାଇକୋର୍ଟ ବିଲ୍ଡିଂ କଟକ ବର୍ତ୍ତମାନ କଟକରେ ପ୍ରେଜେଣ୍ଟ ଆଜ୍ଞା
0: ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଠୁ ଏତେ ସବୁ କଥା ଜାଣିକି ବହୁତ ଭଲ ଲାଗିଲା ଆରିକମାର ଦେବୀଙ୍କ ପୀଠ ବିଷୟ ଜାଣିକି ମା କୁଶଳା ସଂଘୀଙ୍କ କଥା ଜାଣିକି ବହୁତ ଭଲ ଲାଗିଲା ବହୁତ ବହୁତ ଧନ୍ୟବାଦ ଆମକୁ ଯୋଉମାନେ ଶୁଣୁଥିବେ ସେମାନେ ବି ନିହାତି ଦଶହରା ଟାଇମରେ ଭିଜିଟ୍ କରିପାରିବେ ରହୁଛି ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ କିନ୍ତୁ ଏବେ ପାଇଁ ସୋନୁ ନିଗମଙ୍କ କଣ୍ଠରେ ଏ ବ୍ୟୁଟିଫୁଲ୍ ସଙ୍ଗୀତ ଆପଣ ସମସ୍ତଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ

0: ଗୀତ ପରି ପୁଣି ସ୍ୱାଗତ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲସେ ଦିଲ ତକ୍ କୋନ ଦିଲସେ ଦିଲ ତକ୍ ରେ ଶୋ ଚାଲିଛି ଡାଲ୍ ଇନ୍ ଲାଇଭ୍ ର ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର୍ କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି ଆଜିର ଟପିକ୍ କୁ ନେଇ। ହ୍ୟାଲୋ
1: ଦେବମିତ୍ର ବାବୁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ବିଜୟ କୁମାର ଦାସ, ସହୁରୀ, ମହାସିଂହପୁର, ବହୁରାମ, କଟକ।
0: ଆଚ୍ଛା, ଆପଣ ଆପଣଙ୍କ ଏରିଆରେ କୋଉ ଜିନିଷକୁ ନେଇକି ବହୁତ ଗର୍ବ?
1: ଆମର ସେଠି ଅଛନ୍ତି ଚାଟେଶ୍ୱର ମହାପ୍ରଭୁ।
0: ଚାଟେଶ୍ୱର ମହାପ୍ରଭୁ, ଆଚ୍ଛା,
1: ଯଦି ଆପଣ ଦୋଳ ପୂର୍ଣ୍ଣମୀରେ ହୁଏ, ଆପଣ ଘର ଅଧିକା ପଡିଲେ ଆପଣ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଦୋଳ ପୂର୍ଣ୍ଣିମାରେ କଣ ହୁଏ
1: ସେଠି? ମାନେ ଓଳକଣା ଯେମିତି ପ୍ରଥମ, ଦ୍ୱିତୀୟ ହଉଛି ଆମ ଚାଟେଶ୍ୱର ମନ୍ଦିର, ସେଠି 100 ଉପରେ ବିମାନ ହୁଏ।
0: ଆଚ୍ଛା,
1: ଯଦି ଆପଣ ଅଧିକା ପଡିଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଚାଟେଶ୍ୱର।

0: ଦୋଳ ପୂର୍ଣ୍ଣିମାରେ କଣ ହୁଏ?
1: ସେଠି ମାନେ ଓଡ଼କଣା ଯେମିତି ପ୍ରଥମ, ଦ୍ୱିତୀୟ ହଉଛି ଆମ ଚାଟେଶ୍ୱର ମନ୍ଦିର, ସେଠି ଶହେ ଉପରେ ବିମାନ ହୁଏ।
0: ଆଚ୍ଛା,
1: ଆଉ ସେଠି ଆପଣ ଅଧିକା ପଡିଲେ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହବ।
0: ଆଚ୍ଛା, ଚାଟେଶ୍ୱର
1: ଠାକୁରଙ୍କର 365 ଏକର ଜମି।
0: ବାବା, ଆଚ୍ଛା, ବହୁତ ଭଲ ଲାଗିଲା।
1: ଐତିହାସିକ ମନ୍ଦିର, ସେଟା ଇତିହାସ ବହିରେ ପଢା ହୁଏ, ଆମେ ସପ୍ତମ ଶ୍ରେଣୀ ଇତିହାସ ବହିରେ ପଢିଥିଲୁ।
0: ଚାଟେଶ୍ୱର ମନ୍ଦିର,
1: ଚାଟେଶ୍ୱର ମହାପ୍ରଭା।
0: ଆଚ୍ଛା, ଜାଣିକି ବହୁତ ଭଲ ଲାଗିଲା ଆମକୁ, ଯୋଉ ମାନେ
1: ମଧୁବାବୁଙ୍କ ଜନ୍ମସ୍ଥାନ ବି ସେଇଠି।
0: ବା, ଏତେ ସୁନ୍ଦର
1: ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସେଇଠି ଆମ ଘର ପାଖରେ। ଆଉ କେବେ ଆସନ୍ତୁ, ଆମକୁ ସମସ୍ତଙ୍କୁ ଯିଏ ଆସି ଆମ ଶ୍ରୋତା ବନ୍ଧୁମାନେ ତାଙ୍କୁ ବୁଲି ଆଣିବେ।
0: ଯାହା ହଉ, ଏତେ ସୁନ୍ଦର ଜାଗାରେ ଆପଣ ଜନ୍ମଗ୍ରହଣ କରିଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କ ରହୁଛି ଶ୍ୱଶୁର ଘର ହଉଛି ଆମ ଗାଁରେ।
0: ଆଚ୍ଛା, ଚାଟେଶ୍ୱର ମହାପ୍ରଭୁ ଅଛନ୍ତି, ଏପଟେ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ଆପଣ କହୁଛନ୍ତି।
1: ଚାଟେଶ୍ୱର ମହାପ୍ରଭୁଙ୍କର ଜନ୍ମସ୍ଥାନ ଯୋଉ ସେଠି, କିନ୍ତୁ ଆମର ଶ୍ୱଶୁର ଘର ହଉଛି ସୌରୀ ଗାଁ।
0: ଆଚ୍ଛା,
1: ଯେମିତି ପ୍ରଶାସନ କରି ବର ଆସେ, ସେମିତି ସେମାନେ ବର ହେଇକି ପ୍ରଶାସନ ହେଇକି ଆସନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଜାଣିକି,
1: ନିମନ୍ତ୍ରଣ କରିକି ଯାଆନ୍ତି।
0: ବହୁତ ଭଲ ଲାଗିଲା ଆପଣଙ୍କ ଜାଣିକି, ଆପଣଙ୍କ ଏରିଆ ବିଷୟରେ, ଏବଂ ଆପଣ ଗର୍ବ ଫିଲ୍ କରୁଛନ୍ତି ଜାଣିକି, ବହୁତ ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବା। ଜୟ ଜଗନ୍ନାଥ। ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315।

0: ଚାଲନ୍ତୁ ଦେଖିବା ଆମର ପରବର୍ତ୍ତୀ କଲର କିଏ ଅଛନ୍ତି ଏବଂ ସିଏ କଣ କହୁଛନ୍ତି। ହ୍ୟାଲୋ,
1: ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଦେଖୁଛି ମୋ ଆଖି କାନ୍ଦୁଛି ଏ ହୃଦୟ, ଏ ଆଖିର ଲୁହ ମତେ ନେଇ ଚାଲ ସ୍ୱର୍ଗ ଦ୍ୱାର। ନମସ୍କାର, ମୁଁ ଗରିବ ଖାନ କହୁଥିଲି କଟକ ଯୋଗରେ।
0: ନମସ୍କାର, କେମିତି ଅଛନ୍ତି?
1: ବହୁତ ଭଲ ଅଛି, ଆଉ ଆପଣ ମାନେ କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି। ଆଚ୍ଛା, ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ଦେଖନ୍ତୁ, ଆମର ତ କଟକରେ ମା ଚଣ୍ଡୀ ମନ୍ଦିର ଅଛି। ସବୁଠୁ ବଡ କଥା, ଖୁସିର କଥା, ମହାନଦୀ ଅଛି, ମାନେ ଓଡ଼ିଶାରେ ସବୁଠୁ ବଡ ନଦୀ ମୋରି ଘର ପାଖରେ ଏକଦମ, ମାନେ ହାଫ କିଲୋମିଟର ବି ହବନି। ମତେ ଏଇ ଜିନିଷଟା ବହୁତ ଖୁସି ଲାଗେ, କାହିଁକି ନା ଯେତେବେଳେ ବୋଲ ବମ୍ ସମୟ ଆସେ, କାଉଁରିଆ ବାଲା ଆସନ୍ତି, ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆସନ୍ତି, ଏଠି ମାଙ୍କର ଦର୍ଶନ ବି ହେଇଯାଉଛି, ଆଉ ନଦୀରେ ପାଣି ନେଇକିନା ଯାଆନ୍ତି। ଏଇଟା ଆମ ପାଇଁ ବହୁତ ଖୁସିର ଖବର। ଆଉ ଗୋଟେ କଥା ମୁଁ କହିବାକୁ ଚାହିଁବି, ଆମର ଓଡ଼ିଶାରେ ଦେଖନ୍ତୁ ଜଗନ୍ନାଥଙ୍କର ମନ୍ଦିର ଅଛି, କେତେ ଭକ୍ତମାନେ ହଜାର ହଜାର କେତେ କେତେ ଦୂରଠୁ କାଳିଆ ଠାକୁରକୁ ଦର୍ଶନ କରିବା ପାଇଁ ଏଠି ଆସୁଛନ୍ତି। ଏଇଟା ମତେ ବହୁତ ଖୁସି ଲାଗେ, ଭଲ ଲାଗେ।
0: ବହୁତ ବହୁତ ଧନ୍ୟବାଦ। ଏତେ ସବୁ ଜିନିଷକୁ ନେଇକି ଆପଣ ଗର୍ବ ଫିଲ୍ କରନ୍ତି କହୁଛନ୍ତି। ସ୍ପେଶାଲି ଭଲ ଲାଗିଲା ଯେ ମହାନଦୀ କୂଳରେ ଆପଣ ରହୁଛନ୍ତି, ପ୍ରକୃତି ପ୍ରେମୀ, ଆଉ ଯେମିତି କହିଲେ ବୋଲବମ୍ ଟାଇମ୍ରେ କାଉଁରିଆ ବାଲା ଆସିକି ଆପଣଙ୍କ ଘର ପାଖରୁ ପାଣି ନିଅନ୍ତି ମହାନଦୀରୁ, ଜାଣିକି ଭଲ ଲାଗିଲା। ଆଉ ସମସ୍ତେ ଆମେ ଓଡ଼ିଆ ବୋଲି ଗର୍ବ କରୁ, କାହିଁକି ନା ଆମର ଜଗନ୍ନାଥଙ୍କୁ ନେଇକି, କାହିଁକି ନା ସେ ଗୋଟିଏ ଜଗା କିନ୍ତୁ ତାର କୋଟିଏ ଭକ୍ତ, ତେଣୁ ଆମେ ସମସ୍ତେ ଓଡ଼ିଆ ବାସୀ ଆମ ଜଗାକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ। ଆଉ ଆପଣଙ୍କ ମୁହଁରୁ
1: ଶୁଣନ୍ତୁ, ଜଗନ୍ନାଥ ଯୋ ଆମର ଅଛନ୍ତି, ସେ ମାନେ ଭକ୍ତ ମାନଙ୍କୁ ଦେଖା କରିବାକୁ ଯେତେବେଳେ ପଦାରେ ଆସୁଛନ୍ତି, ତାଙ୍କ ସେ ଚକା ଆଖିରୁ ସମସ୍ତଙ୍କୁ, ଦୁନିଆରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଦେଖୁଛନ୍ତି। ତାଙ୍କରି ଉପରେ ଗୋଟେ ମୁଁ ଚାହିଁବି, ଯୋଉ ମୁଁ ଛୋଟିଆ ସାଇରିଟା କହିଛି, ଠିକ କି ଭୁଲ ମୁଁ କହିପାରିବିନି, ମୁଁ ବି ନିଜେ ବୁଝିପାରିନି ତା ମାନେ କଣ, କିନ୍ତୁ କହୁ କହୁ କହିଦେଲି, ସେଇ ସାଇରିଟାକୁ ନେଇ ଗୋଟେ ଭଜନ ଦେଇଦେବେ ତ ମତେ ବହୁତ ଖୁସି ଲାଗିବ।
0: ନିହାତି ଭାବରେ, ଏବେ ତ ଭଜନ ଶୋ ନୁହଁ, ତଥାପି ମୁଁ ଆପଣଙ୍କ ରିକ୍ୱେଷ୍ଟ ରଖିବାକୁ ଚେଷ୍ଟା କରିବି। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଆଜ୍ଞା, ରହିଲି, ନମସ୍କାର।
0: ନମସ୍କାର। ସତରେ ଆମେ ସମସ୍ତେ ନା କିଛି କିଛି ଜିନିଷକୁ ନେଇକି ସବୁବେଳେ ପ୍ରାଉଡ୍ ଫିଲ୍ କରୁ, ଏବଂ ସବୁଠୁ ଆମେ ବେଶୀ ପ୍ରାଉଡ୍ ଫିଲ୍ କରୁ ଆମେ ଓଡ଼ିଆ ବୋଲି, କାହିଁକି ନା ଓଡ଼ିଆ ଜାତି ଯେତେ ସୁନ୍ଦର, ସେଠି ମହାପ୍ରଭୁ ବି ସେତେ ସୁନ୍ଦର, ଏବଂ ତାଙ୍କର ଚକା ଆଖି ବି

ସେତେ ସୁନ୍ଦର। ସେଇଥିପାଇଁ ତ ଆମେ ସମସ୍ତେ ଓଡ଼ିଶାବାସୀ ସବୁବେଳେ ପାଇଁ ମହାପ୍ରଭୁଙ୍କୁ ନେଇକି ଖୁସି ହଉ, ଆପଣ ବି ଖୁସି ହଉଥାନ୍ତୁ। ଏବଂ ଯେମିତି ଗରିବ ଭାଇ କହିଲେ, ଏଇ ସୁନ୍ଦର ଗୀତଟି ଆପଣ ସମସ୍ତଙ୍କ ପାଇଁ କେବଳ ଆଉ କେବଳ ଜଗାର ଚକା ଆଖିକୁ ନେଇ।

0: ଗୀତ ପରେ ପୁଣି ସ୍ୱାଗତ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍ କୁହନ୍, ଦିଲ୍ ସେ ଦିଲ୍ ତକ୍ ହୃଦେବ ମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବ ଆମର ନେକ୍ସଟ କଲର୍ କିଏ ଅଛନ୍ତି, ସିଏ କଣ କହୁଛନ୍ତି। ହ୍ୟାଲୋ
1: ମ୍ୟାଡାମ ନମସ୍କାର, ଜଗତସିଂହପୁରରୁ ମୁଁ ଡଲି କହୁଛି।
0: ନମସ୍କାର, କେମିତି ଅଛନ୍ତି?
1: ମୁଁ ଫାର୍ଷ୍ଟ କ୍ଲାସ ଅଛି। ଆପଣ?
0: ମୁଁ ବି ଆପଣଙ୍କ ଫାର୍ଷ୍ଟ କ୍ଲାସ କଥା ଶୁଣିକି ସୁପର କ୍ଲାସ ହେଇଗଲି।
1: ସବୁବେଳେ ଥାନ୍ତୁ, ଆଉ ବଢିଆ ଟପିକ ଆଣିଛନ୍ତି, ସେଥିପାଇଁ ହୃଦୟରୁ ଧନ୍ୟବାଦ।
0: ଆପଣଙ୍କ ହୃଦୟରୁ ଧନ୍ୟବାଦ କୁ ମୁଁ ଗ୍ରହଣ କଲି। କୁହନ୍ତୁ, ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି?
1: ମ୍ୟାଡାମ ମୁଁ କଣ କହିବି, ସବୁ ତ ଆମ ଜଗତସିଂହପୁରରେ ସବୁ ଅଛି। ଏକରେ ମା ସାରଳାଙ୍କ ମନ୍ଦିର, ଦୁଇରେ ପ୍ରଭୁ ଗୋରଖନାଥଙ୍କ ମନ୍ଦିର, ତିନିରେ ଆମ ରେଡିଓ ସଂସ୍କାରକୁ ନେଇ ଆମେ ବହୁତ ଗର୍ବ କରୁ।
0: ଆଜ୍ଞା,
1: ଆମ ଜଗତସିଂହପୁରରେ ରେଡିଓ ସଂସ୍କାର, ଆଉ ଚାରିରେ ଯେତିକ ଆର୍ଯ୍ୟ ଅଛନ୍ତି ବେଶୀ ହଉଛି ଜଗତସିଂହପୁରର ଆର୍ଯ୍ୟ ମାନେ, ଝିଅ ହୁଅନ୍ତୁ କି ପୁଅ ହୁଅନ୍ତୁ, ତାଙ୍କ ଜନ୍ମସ୍ଥାନ ବେଶୀ ଜଗତସିଂହପୁରର, ତେଣୁ ମୁଁ ବହୁତ ଗର୍ବ ଅନୁଭବ କରେ।
0: ଆଚ୍ଛା, ତାହେଲେ ଆପଣ ସବୁ ଆର୍ଯ୍ୟ ମାନଙ୍କୁ ନେଇକି ବି ଗର୍ବ ଅନୁଭବ କରନ୍ତି? ଆପଣଙ୍କ ସହିତ ଯିଏ କଥା ହଉଛି ସିଏ ବି ଜଗତସିଂହପୁରର?
1: ଆପଣ ବି ଜଗତସିଂହପୁରର?
0: ଆଜ୍ଞା। ଆଚ୍ଛା, ଜଗତସିଂହପୁର ଆଉ ଗୋଟେ କଥା ଆପଣ ଭୁଲିଗଲେ, ପାରାଦ୍ୱୀପ ପୋର୍ଟ ପାଇଁ ବି ନିହାତି ଭାବରେ ଗର୍ବ ଫିଲ୍ କରୁଥିବେ।
1: ପାରାଦ୍ୱୀପ ପୋର୍ଟ ବି ଅଛି, ସେଇଟା ବି ବଢିଆ ଆପଣ ମନେ ପକେଇ ଦେଲେ। ଆଉ ମୁଁ ତ ଆର୍ଯ୍ୟ ମାନେ ରେଡିଓ ସଂସ୍କାର ଏମାନଙ୍କୁ କହିକିରି ପୁରା ଖୁସି ହେଇ ଯାଇଥିଲେ, ମୋର ମନେ ନଥିଲା।
0: ଆଚ୍ଛା, ତାହେଲେ ଆପଣ ଏମିତି
1: କୋଉଠି କି ଆମର ଆମର ଏଇ ଜଗତସିଂହପୁରରେ, ତେଣୁ ମୁଁ ଆପଣଙ୍କ ସାଙ୍ଗରେ ଜଗତସିଂହପୁରରୁ କଥା ହଉଛି ମାନେ ବହୁତ ଗର୍ବ ଅନୁଭବ କରୁଛି।
0: ଆମ ଘର କୁଜଙ୍ଗ, ପାରାଦ୍ୱୀପ କୁଜଙ୍ଗ,
1: ଅଭି ବାବୁ, ସୌମ୍ୟ ବାବୁ, କେତେ ଆର୍ଯ୍ୟ ଅଛନ୍ତି,
0: ସମସ୍ତଙ୍କୁ ଏମିତି ଭଲ ପାଇବା ଦଉଥାନ୍ତୁ ଏବଂ ଜଗତସିଂହପୁରର ପ୍ରତିଟି କଥାକୁ ନେଇକି ଆପଣ ଗର୍ବ ଫିଲ୍ କରୁଥାନ୍ତୁ। ଝଙ୍କଡ଼ବାସିନୀ ମା ସାରଳାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
1: ଧନ୍ୟବାଦ, ରହିଲି, ନମସ୍କାର।
0: ନମସ୍କାର, ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230315 ଏବଂ ସେୟାର କରିପାରିବେ ଯେ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଆପଣ ବହୁତ ଗର୍ବ ଫିଲ୍ କରନ୍ତି, ନିହାତି ଭାବରେ ସେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ସିଏ କଣ କହୁଛନ୍ତି। ହ୍ୟାଲୋ
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, ଆଜିର ଟପିକ ଉପରେ କଣ କହିବେ, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ଆଚ୍ଛା ଆପଣ
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଆକ୍ଚୁଆଲି କଥା ହଉଛି ଆମେ ହଉଛୁ ମାନେ ଓଡ଼ିଶାର ସେକେଣ୍ଡ ଏଜୁକେଟେଡ ଡିଷ୍ଟ୍ରିକ୍ଟ ଜଗତସିଂହପୁର। ଜଗତସିଂହପୁରକୁ ପାଣି କ୍ଷେତ୍ର ବି କୁହାଯାଏ। ତେଣୁ ଆଉ ଗୋଟେ ଜିନିଷ, ଯୋଉ ଡଲି ଭଉଣୀ ତ ସବୁ କଥା କହୁଥିଲେ, ଆହୁରି ଅଛି ଆପଣଙ୍କର ଏଠି ପିଆଳି ବେଳାଭୂମି ଅଛି, ଭକ୍ତଙ୍କର ଜଙ୍ଗଲ ଅଛି, ତା ସହିତ ଆପଣଙ୍କର ଜୟଗଡ଼ର ଜଗନ୍ନାଥ ମନ୍ଦିର, ଧ୍ୟାନକୁଦର ଜଗନ୍ନାଥ ମନ୍ଦିର।

0: ପଟ ଶ୍ରୀକ୍ଷେତ୍ର, ତା ସହିତ ଆପଣଙ୍କର ଅଛି ବାରଙ୍ଗର ଜଗନ୍ନାଥ ମନ୍ଦିର, ଶୀତଳର ଜଗନ୍ନାଥ ମନ୍ଦିର, ମନ୍ଦିର ମାଳିନୀ ଓଡ଼ିଶା, ତା ସହିତ ମୁଁ ବି ଯୋଉଠି ରହୁଛି ଚର୍ତ୍ତିକା ବଜାର, ମା ଚର୍ତ୍ତିକାଙ୍କର ଗୋଟେ ବହୁତ ବଡ ମନ୍ଦିର ଅଛି, ତା ସହିତ ଡିଷ୍ଟ୍ରିକ୍ଟ କୋର୍ଟ ଅଛି, ତେଣୁ ସବୁକିଛି ଅଛି, ଏଜୁକେଟେଡ ଡିଷ୍ଟ୍ରିକ୍ଟ, ତେଣୁ ତାହାକୁ ନେଇକି ମୁଁ ଗର୍ବ ଅନୁଭବ କରେ ଆଉ। ତା ସହିତ ଆପଣମାନଙ୍କ ସହିତ କଣ୍ଟାକ୍ଟ ଅଛି, ବିଭିନ୍ନ ଟପିକ ଉପରେ ମତାମତ ଦିଏ, ପ୍ରୋଗ୍ରାମ ଶୁଣେ,
1: ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ଏବଂ ଜଗତସିଂହପୁରକୁ ନେଇକି ଏତେ କଥା ଆପଣ କହିଲେ, ନିହାତି ଭଲ ଲାଗିଲା, ବହୁତ ବହୁତ ଧନ୍ୟବାଦ।
0: ରହିଲି ଭଉଣୀ,
1: ଜୟ ଜଗନ୍ନାଥ। ନିହାତି ଭାବରେ ଜଗତସିଂହପୁରରେ ଅନେକ କିଛି କଥା ଅଛି, ଅନେକ କିଛି କାହାଣୀ ଅଛି, କୁହାଯାଏ ବାଣୀପୀଠ ବୋଲି। ଆଚ୍ଛା, ସବୁ କଥା ଭିତରେ ଯେଉଁମାନେ ବି ଜଗତସିଂହପୁରରୁ ମୋତେ କଲ୍ କରିଛନ୍ତି, ଗୋଟିଏ କଥା ବୋଲିଗଲେ, ଜଗତସିଂହପୁରରେ ଯେମିତି ଆମର ପୁରୀ ଜଗନ୍ନାଥଙ୍କୁ ନେଇକି ପ୍ରସିଦ୍ଧ, ସେମିତି ସୁଭଦ୍ରାଙ୍କର ପୀଠ ମଧ୍ୟ ଅଛି, ଗଡ଼କୁଜଙ୍ଗରେ ସୁଭଦ୍ରାଙ୍କର ପୀଠ ଅଛି, ଏବଂ କଳାପାହାଡ଼ ଆକ୍ରମଣ ସମୟରେ ସେଇଠି ଆଣି ଠାକୁରଙ୍କୁ ଲୁଚା ଯାଇଥିଲା କୁହାଯାଏ, ଏବଂ ମାତା ସୁଭଦ୍ରାଙ୍କର ପୀଠ ଗଡ଼କୁଜଙ୍ଗରେ ଅଛି, ଯାହା ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ। ଏହି ବିଷୟରେ ମଧ୍ୟ ଯେଉଁମାନେ ଜାଣିନଥିବେ ସେମାନେ ନିହାତି ଜାଣିବା ଦରକାର। ଗଡ଼କୁଜଙ୍ଗର ରାଜା ଯେତେବେଳେ ରାଜତ୍ୱ କରୁଥିଲେ, ଷଣ୍ଢ ରାଜାଙ୍କ ସମୟର କଥା, ଅନେକ କିଛି ଐତିହ୍ୟ କାହାଣୀ କୁହେ ଜଗତସିଂହପୁର। ତ ଆପଣ କୋଉ ଏରିଆର, ଆଉ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ବହୁତ ଗର୍ବ ଫିଲ୍ କରନ୍ତି, ନିହାତି ଭାବରେ ଶେୟାର କରନ୍ତୁ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି। ହ୍ୟାଲୋ,
1: ଜୟ ମା ସରଳା ଭଉଣୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଜଗତସିଂହପୁରରୁ ତ କହୁଛନ୍ତି, ଜାଣିଗଲି। କିଏ କହୁଛନ୍ତି?
1: ମୁଁ ରେଡିଓ ବନ୍ଧୁ ଶାରଦା ଭାଇ, ମା ସାରଳାଙ୍କ ପୀଠ ପାଖ କଣ୍ଟାପଡା ଗାଁରୁ କହୁଛୁ।
0: ଆଚ୍ଛା, ଆପଣ ନିହାତି ସାରଳାଙ୍କ ପାଇଁ ଗର୍ବ ଅନୁଭବ କରୁଥିବେ, ଆଉ କୋଉ କଥାକୁ ନେଇକି ଗର୍ବ ଅନୁଭବ କରନ୍ତି?
1: ହଁ, ମୁଁ ସାରଳା ମନ୍ଦିର ପାଖରେ ଯାହା, ମୁଁ ତ ଜନ୍ମ ହେଇକି ମୁଁ ନିଜକୁ ଧନ୍ୟ ମନେ କରୁଛି। ପାଖ ମାନେ ଆଳତୀ ହେଲେ ଆମ ଘରୁ ଶୁଖା ଯାଉଛି।
0: ବାଃ, ଆପଣଙ୍କ ଠୁ ଭାଗ୍ୟବାନ ଆଉ କେହି ନାହାନ୍ତି, କୁହନ୍ତୁ।
1: ଆଉ ଗୋରେଗନାଥ ମନ୍ଦିର ଏଠୁ 5 କିଲୋମିଟର, ଆପଣଙ୍କର ତ ପୋର୍ଟ ରହିଲା। ଆଉ ବେଶୀ ବଡ କଥା ହେଲା, ଆପଣ ଆମର ଜଗତସିଂହପୁର କୁଜଙ୍ଗର ଝିଅ, ସେଇଟା ଆମକୁ ବହୁତ ଗର୍ବିତ ଅନୁଭୂତ। ମୁଁ କହେ ଆମ ବନ୍ଧୁ ବାନ୍ଧବ ଯେ ଆମ ଜଣେ ଝିଅ କୁଜଙ୍ଗର ସେ ରେଡିଓରେ ଅଛନ୍ତି।
0: ବହୁତ ଭଲ ଲାଗିଲା, ଏମିତି ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା ଦରକାର, ଏମିତି ଭଲ ପାଇବା ଦଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ରହିଲି, ଜୟ ମା ସରଳା, ନମସ୍କାର।
0: ନମସ୍କାର, ଆପଣ ବି କଲ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ କଟକକୁ ନେଇକି ଆପଣଙ୍କ ଏରିଆକୁ ନେଇକି ସୁନ୍ଦର କାହାଣୀ ଆମ ସହିତ। ଏବଂ ଯଦି ଆପଣ କଟକରୁ ବିଲଙ୍ଗ କରୁଥାନ୍ତି ବା ବରହମପୁରରୁ ବିଲଙ୍ଗ କରୁଥାନ୍ତି ବା ଯେକୌଣସି ସ୍ଥାନରୁ ବିଲଙ୍ଗ କରୁଥାନ୍ତି, ନିଜ ଏରିଆକୁ ନେଇକି କ'ଣ ରହିଛି ଆପଣଙ୍କର ସୁପର ପାୱାର, ନିହାତି ଭାବରେ ସେୟାର କରନ୍ତୁ। କିନ୍ତୁ ଏବେ ପାଇଁ ବ୍ୟୁଟିଫୁଲ ସେ ଗୀତ ଆପଣ ସମସ୍ତଙ୍କ ପାଇଁ। ଷ୍ଟେ କନେକ୍ଟେଡ୍ ଆଣ୍ଡ ଷ୍ଟେ ମ୍ୟୁଜିକାଲ୍।

0: ଗୀତ ପରେ ପୁଣି ସ୍ୱାଗତ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏବଂ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋନ୍ ଦିଲ୍ ସେ ଦିଲ୍ ତକ୍ ଦେବ ମିତ୍ର ଅଛି ଆପଣଙ୍କ ସହିତ ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର୍ କିଏ ଅଛନ୍ତି ଏବଂ ସେ କ'ଣ କହୁଛନ୍ତି ହ୍ୟାଲୋ
1: ସୁଖ ସମ୍ପତ୍ତି ସେ ନେଇ ସନ୍ତୋଷ ମେ ଶୁଭ ସକାଳ ନମସ୍କାର ଆଜ୍ଞା
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ
0: ଆଚ୍ଛା ଆଜିର ଟପିକ ଉପରେ କ'ଣ କହିବେ ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇ ଗର୍ବ ଫିଲ୍ କରନ୍ତି
1: ବହୁତ ସୁନ୍ଦର ଟ୍ରାଫିକ ତା ଭିତରେ ଥିବା ବାସ୍ତବତାକୁ ନିରୀକ୍ଷଣ କରିବା କଟକ ସହର ବରଶ ହଜାର
0: ଆଜ୍ଞା
1: ଆଉ ବରଶ ହଜାର ମ୍ୟାମ୍ ଆପଣ ଅନୁମାନ କରନ୍ତୁ କେତେ ପିଢି ବାଇ ପିଢି ସେ ଗତି କରିଛି
0: ଆଜ୍ଞା
1: ଆଉ କଟକ ସହର ଏମିତିଆ ଗୋଟେ ସହର ସେଇଟା ଆପଣ ସବୁ ଜିଲ୍ଲାରେ ଲୋକ

0: ମାନଙ୍କୁ ପାଇବେ
1: ଆଜ୍ଞା। ଆଉ କଟକ ଏମିତି ସହର ସମସ୍ତଙ୍କୁ ଆପଣେଇ ନେଇଥାଏ।
0: ଆଉ ଗୋଟେ ଛୋଟ ସୂକ୍ଷ୍ମ ଉଦାହରଣ ଦଉଛି କଟକବାସୀଙ୍କ ହୃଦୟ ବିଷୟରେ। ମୁଁ ଥରେ ନୂଆ ବଜାରରୁ ଆମ ଘର 7 କିଲୋମିଟର, ସେଠି ଜଣେ ପାନ ଦୋକାନୀ ଭାଇ ଥିଲେ। ରାତି 12 ପରେ ହେଇଥିଲା ଆଉ ଆସିବା ପାଇଁ ମତେ ବହୁତ ଡର ଲାଗୁଥିଲା। ଆଉ ସେ ପାନ ଦୋକାନ ଭାଇ ଜଣଙ୍କୁ ଯେତେବେଳେ ମୁଁ ପଚାରିଲି, ଭାଇ ଆଗରେ କିଏ ଯାଉଛନ୍ତି କି? ନା ପୁଅ, ଏବେ ସାଙ୍ଗେ ସାଙ୍ଗେ ଗଲେ ଟିକେ ଜୋରସରେ ଚଲେଇ ଦେବୁ ଆଉ ତାଙ୍କୁ ବାଟରେ ପାଇଯିବୁ। ଆଉ ମୁଁ ପୁରା ଏତେ ଜୋରସରେ ଆସିଲି, ମୁଁ ବାଟରେ କାହାକୁ ପାଇଲି ଏବଂ ମୁଁ କେତେବେଳେ ଆସିକି ସେ ବିପଦପୂର୍ଣ୍ଣ ରାସ୍ତା ପାର କରିବି ମୋତେ ନିଜେ ବି ଜଣା ନାହିଁ। କାଲି ସକାଳେ ଯେ ଚାର ଦିନ ସେ ମୋ ପୃଥିବୀ ଥାପଟି କହିଲେ, ପୁଅ ମୁଁ ଯଦି ତତେ ସାହସ ନ ଦେଇଥାନ୍ତି ତୁ କଣ ଏତେ ଜୋରରେ ଯାଇଥାନ୍ତୁ? ଇଏ ହଉଛି ବାସ୍ତବତା। ଆଉ ତାପରେ ଦ୍ୱିତୀୟ କଥା ହେଲା, କଟକ ସହର ଗୋଟେ ଏମିତିଆ ସହର ଯେଉଁଠି ସବୁ ମାନେ କଣ କହିବି ତାର, ଆପଣ ଦଶହରା ବେଳେ ତ ଜାଣିଥିବେ
1: ଆଜ୍ଞା।
0: ଆଉ ଇଏ କଟକ ମହାନଙ୍କର ହୃଦୟ ବହୁତ ମହାନ ମାନ।
1: ଆଚ୍ଛା, ତାହେଲେ ଆପଣ ଆପଣ ବହୁତ ହୃଦୟବାନ ବୋଲି ନେଇକି ଗର୍ବ କରନ୍ତି, ଆଠୁ ବଡ କଥା ଆଉ କଣ ହେଇପାରେ?
0: ନାଇଁ ମ୍ୟାମ, ଆଉ ଗୋଟେ ସୁସ୍ଥ ମାନବିକତା ଆଉ ମାନସିକତାର ଗୋଟେ ପୁଞ୍ଜି କହିଲେ କଟକବାସୀଙ୍କର ହୃଦୟ ସେଇଟା ହିଁ।
1: ଆପଣଙ୍କ କଥା ମୋ ହୃଦୟକୁ ଛୁଇଁଗଲା। ଯୋଉ ବି କଟକବାସୀ ଶୁଣୁଥିବେ ସେମାନଙ୍କର ହୃଦୟ ବି ପୁରା ଚଉଡ଼ା ହେଇଯାଇଥିବ ଶୁଣିକି। ବହୁତ ବଢିଆ ଲାଗିଲା ଆପଣଙ୍କ କଥା, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ମ୍ୟାମ ଆପଣ ଟିକେ ଗୀତଟେ 3 ରିଙ୍ଗରେ ହିଁ ମୋର ଫୋନ ଉଠେଇଲେ, ଟିକେ ଗୀତ ଟିକେ କମ୍ ଦେଲେ।
1: ଆପଣ ବି କଲ୍ କରିପାରିବେ ଆମକୁ, ନମ୍ବର ହେଉଛି 06712303153 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। କେବଳ ଆଉ କେବଳ ଆପଣଙ୍କର ଅତି ପ୍ରିୟ FM ଷ୍ଟେସନ 100.4 ଆକାଶବାଣୀ FM ରେ ଇନ୍ବୋ କାଟିକ ତେଲସେ ଦେଲ୍ତାକରେ।

0: ଚାଲନ୍ତୁ ଦେଖିବା ଆମର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
1: ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠି କହୁଛନ୍ତି?
1: ମୁଁ କଟକରୁ ରଶ୍ମିତା ବେହେରା କହୁଛି।
0: ରଶ୍ମିକା ନା ରଶ୍ମିତା?
1: ରଶ୍ମିତା।
0: ଆଚ୍ଛା ରଶ୍ମିତା, କେମିତି ଅଛ?
1: ଭଲ ଅଛି ଦିଦି।
0: ଆଚ୍ଛା ଆଜିର ଟପିକ ଉପରେ କଣ କହିବ, କୋଉ ଜିନିଷକୁ ନେଇକି ବେଶୀ ଗର୍ବ ଫିଲ୍ କର ତୁମେ କଟକବାସୀ ହେଇ?
1: ଗର୍ବ ଫିଲ୍ କରେ ଆମର ସଂସ୍ଥାନଙ୍କୁ ନେଇକି।
0: ଆଚ୍ଛା,
1: କାହିଁକି ନା ଆମର ହଉଛି କାଳିଆପଦା ମସ୍ତାନୀ ଅଛି, ଆଉ ଆମର ଗୁରୁକ୍ଷେତ୍ର ଅଛି, ସେଥିପାଇଁ କି ବହୁତ ଗର୍ବ ହୁଏ।
0: ଗୁରୁକ୍ଷେତ୍ର କୋଉଠି ଅଛି?
1: ଗୁରୁକ୍ଷେତ୍ର କାଳିଆପଦା ମସ୍ତାଣୀ କରେ। ଗୁରୁକ୍ଷେତ୍ର ଆମର ଯୋଉ କାଳିଆପଦା ମସ୍ତାଣୀ ଆମର ପାଗଳ ବାଇଆ ମନ୍ଦିର।
0: ଆଚ୍ଛା,
1: ଯେମିତି ପୁରୀରେ ଯେମିତି ପୁରୀ ମନ୍ଦିର, ଇଏ ସେକେଣ୍ଡ ପୁରୀ ମନ୍ଦିର ହଉଛି ଗୁରୁକ୍ଷେତ୍ର। ଆ ଭିତରକୁ ଯିବାକୁ ହେଲେ ଆପଣଙ୍କୁ ମାନେ ଆମେ ଧର ଝିଅ ଯିବୁ, ଧର ଚୁଡ଼ଦାର ପିନ୍ଧିକି ଯିବୁ, ପ୍ୟାଣ୍ଟ ପିନ୍ଧିକି ଯିବୁ, ପୁରୁଷ ଲୋକ ଗଲେ ଧୋତି ପିନ୍ଧିକି ଯିବେ, ପ୍ୟାଣ୍ଟ ପିନ୍ଧିକି ଯିବେ, ଆଉ ସେ ମନ୍ଦିରକୁ ଆଲାଉ ନାହିଁ ଯେ ପ୍ୟାଣ୍ଟ ପିନ୍ଧିକି ଯିବାକୁ।
0: ସେ
1: ଯେତେ ବଡ ନେତା ମନ୍ତ୍ରୀ ଯିଏ ବି ହେଇଥାନ୍ତୁ, ପୁଲିସ ବାଲା ବି ହେଇଥାନ୍ତୁ, ଆପଣ ପଚାରନ୍ତୁ ଗୁରୁକ୍ଷେତ୍ରରେ କହନ୍ତି ନାଇଁ ବାର ହାତ ଖଣ୍ଡା ବାହାରିବ ଯୋଉ କାଳିଆବଦାରେ,
0: ଆଜ୍ଞା
1: ଆମର ସେଇଠି ଘର।
0: ଜାଣିକି ବହୁତ ଭଲ ଲାଗିଲା, ତାହେଲେ ଗୁରୁକ୍ଷେତ୍ର ଆମେ ନିହାତି କେବେ ନା କେବେ ଭିଜିଟ କରିବୁ।
1: ଆଜ୍ଞା ଆଜ୍ଞା, ଆମର ବି ରଥଯାତ୍ରା ହୁଏ, ବି ଆମର ଯୋଉ ମଗୁଶୁର ମାସରେ ରଥଯାତ୍ରା ହୁଏ, ଦୋଳଯାତ୍ରା ହୁଏ, ହୋଲି ହୁଏ, ମାନେ ସବୁ କିଛି ଆମର ଯେମିତି ପୁରୀରେ ସବୁ କିଛି ବାର ମାସ ତେର ଯାତ୍ରା, ଆମର କାଳିଆବଦାରେ ବାର ମାସରେ ତେର ଯାତ୍ରା।
0: ବହୁତ ଭଲ ଲାଗିଲା। ତେବେ କାଳିଆବୋଧା ଗୁରୁକ୍ଷେତ୍ର ନିହାତି ଭାବରେ ଯୋଉମାନେ ଯାଇନାହାନ୍ତି ସେମାନେ ବି ଯାଆନ୍ତୁ, ଆମ ପ୍ରୋଗ୍ରାମ ମାଧ୍ୟମରେ ଯୋଉମାନେ ବି ଶୁଣୁଛନ୍ତି ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ। ରଶ୍ମିତା
1: ନମସ୍କାର,
0: ଆପଣ ବି କଲ୍ କରିପାରିବେ ଅନ୍ ଦ ନମ୍ବର 0671230353 ଏବଂ ସେୟାର କରିପାରିବେ ଆପଣଙ୍କ କାହାଣୀ ମୋ ସହିତ। ଚାଲନ୍ତୁ ଦେଖିବା ଆଜିର ନେକ୍ସଟ କଲର କିଏ ଅଛନ୍ତି ଏବଂ ସେ କଣ କହୁଛନ୍ତି। ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ସାଲେପୁର କହୁଥିଲି, ନିରୁପମା ସାହୁ।
0: ଆଜ୍ଞା କୁହନ୍ତୁ, ଆପଣ ଆପଣଙ୍କ ଏରିଆର କୋଉ ଜିନିଷକୁ ନେଇକି ଗର୍ବ ଫିଲ୍ କରନ୍ତି?
2: ଦିଦି ଆମ ଏରିଆର ସାଲେପୁର କହିଲେ ଚାରିପଟ ଯାକ ଅଛି କିମ୍ବଦନ୍ତୀ, କିନ୍ତୁ ପ୍ରଥମ ହଉଛନ୍ତି ଆମର ଚିତ୍ରତୋଳା ଗୁପ୍ତ ଗଙ୍ଗା।
0: ଆଜ୍ଞା,
2: ତାପରେ ସାଲେପୁର ଆମର ଅଟୋନମସ୍ କଲେଜ ଅଛି, ନଈ କୂଳରେ ଅଛନ୍ତି ମା ଭଗବତୀ ଯାହାକୁ ଆକ୍ରମଣ କରିଥିଲେ କଳାପାହାଡ଼।
0: ଆଚ୍ଛା,
2: ସିଏ କାଳକ୍ରମେ ବାହାରିବେ, ତାଙ୍କ ମାନେ କରାମତି ଦେଖେଇବେ ଆଉ।

0: ପୁରିଆ ପାଉଛନ୍ତି, ଆଉ ଏପଟରେ ସାଲେପୁର ମାର୍କେଟ ଉପରେ ହଉଛି ଖାସ କରିକି ରସଗୋଲା ପ୍ରସିଦ୍ଧ, ବିକଳାନନ୍ଦ କରଙ୍କର, ତାପରେ ମା ଚିତ୍ରେଶ୍ୱରୀ ଅଛନ୍ତି, ମା ସାହେଶ୍ୱରୀ ଅଛନ୍ତି, ଆଉ ମା ଭାନେଶ୍ୱରୀ ଅଛନ୍ତି, ତିନି ଭଉଣୀ ଚିତ୍ରେଶ୍ୱରୀ ମାର୍କେଟ ଉପରେ, ଯୋଉ ସାହେଶ୍ୱରୀ ମାର୍କେଟ ଉପରେ, ସାହେଶ୍ୱରୀ ମୋ ପାଖରେ ଜଗନ୍ନାଥ ବି ତିଆରି ହେବେ ଆସନ୍ତା।
1: ତାହେଲେ ଆପଣ ଆପଣଙ୍କର ସଂସ୍କୃତି, ଐତିହ୍ୟ, ପର୍ବପର୍ବାଣୀ ଆଉ ଖାଦ୍ୟ, ମାନେ ସ୍ପେଶାଲି ରସଗୋଲାକୁ ନେଇକି ବହୁତ ପ୍ରାଉଡ୍ ଫିଲ୍ କରନ୍ତି ନା କଣ? ଏମିତି ପ୍ରାଉଡ୍ ଫିଲ୍ କରୁଥାନ୍ତୁ ସବୁବେଳେ ନିଜ ଏରିଆକୁ ନେଇ, ନିଜ ଏରିଆର ସଂସ୍କୃତିକୁ ନେଇ।
0: ସମସ୍ତଙ୍କ ଶ୍ରୋତା ଭଉଣୀ ଆପଣଙ୍କୁ ମଧ୍ୟ ଅନୁରୋଧ, କେବେ ଆସିଲେ ସାଲେପୁର ରସଗୋଲା ସାଙ୍ଗ ହେଇକିରି
1: ନିହାତି ଭାବରେ ଆପଣଙ୍କ ହାତରୁ ମିଠା ଖାଇବା ପାଇଁ, ସାଲେପୁର ରସଗୋଲା ଖାଇବା ପାଇଁ ଆମେ ଯାଇ ପହଞ୍ଚିବୁ। ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ।
0: ଆଜ୍ଞା ରହିଲି, ନମସ୍କାର।
1: ନମସ୍କାର। ସତରେ ନିଜ ଏରିଆ ନିଜର କାହାଣୀ କୁହେ, ଅନେକ ଐତିହ୍ୟ କୁହେ, ଅନେକ ସଂସ୍କୃତି କୁହେ, ଅନେକ ପରମ୍ପରା, ଅନେକ ଜାନିଜାତ ଯେଉଁ ମାଟିରେ ବିତି ଯାଇଛି ସେ ମାଟି ସତରେ ମହାନ। ପ୍ରତିଟି ମାଟି ମହାନ ଏବଂ ଓଡ଼ିଶାର ପ୍ରତି କୋଣ ଅନୁକୋଣ ହିଁ ମହାନ, କାହିଁକି ନା ଇଏ ହେଉଛି ମହାପ୍ରଭୁଙ୍କର ଜାଗା। ଏବଂ ଖାଲି ସେତିକି ନୁହଁ, ମନ୍ଦିରକୁ ନେଇକି ଆମେ ସବୁବେଳେ ପାଇଁ ଗର୍ବ ଅନୁଭବ କରୁ। ଏଠି ମାଟି କଥା କୁହେ, ଏଠି ମାଟିର ବାସ୍ନା କଥା କୁହେ, ଏଠି ଖାଦ୍ୟ କଥା କୁହେ, ଏଠି ପ୍ରତିଟି ଓଡ଼ିଆଙ୍କ ହୃଦୟ କଥା କୁହେ, ଆଉ ତାଠୁ ବେଶୀ ଅଧିକ ହେଉଛି ଏଠି ପ୍ରତିଟି କୋଣ ଅନୁକୋଣରେ ମନ୍ଦିରର ଘଣ୍ଟ ଏବଂ ଲୋକମାନଙ୍କର ହୃଦୟ କଥା କୁହେ। ସତରେ ଆମେ ସମସ୍ତେ ନିଜ ନିଜ ଏରିଆକୁ ନେଇକି ସବୁବେଳେ ଗର୍ବ ଅନୁଭବ କରିବା କଥା, ଏମିତି ଗର୍ବ ଅନୁଭବ କରୁଥାନ୍ତୁ। ଏବଂ ନିଜ ଏରିଆ ବା ନିଜ ଅଞ୍ଚଳର ଉନ୍ନତି କରିବା ପାଇଁ ଯଦି ନିଜର କେଉଁଠି ସହଯୋଗ ଆବଶ୍ୟକ ରହୁଛି, ସେଠି ନିଜ ବି ସହାୟତା ବା ସହଯୋଗର ହାତ ବଢ଼ାନ୍ତୁ ଏବଂ ନିଜେ ଗୋଟେ ସଠିକ୍ ନାଗରିକ ହିସାବରେ ନିଜ ଆଖପାଖ ସବୁବେଳେ ସଫା ରଖନ୍ତୁ, ସଫା ରଖିବା ପାଇଁ ଚେଷ୍ଟା କରନ୍ତୁ। ଏବଂ ତା ସହିତ ନିଜର ଯାହା ଧର୍ମ ରହିଛି, ନିଜର ଯାହା ଏଥିକ୍ସ ରହିଛି, ସେ ଏଥିକ୍ସ ଭିତରେ ରୁହନ୍ତୁ ଏବଂ ତା ସହିତ ସବୁବେଳେ ନିଜ ଏରିଆର ପ୍ରଚାର ପ୍ରସାର କରିବାକୁ କେବେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ। ଆମେ ଓଡ଼ିଆ, ଆମ ଭାଷା ବଢ଼ିଆ ଏବଂ ଆମେ ସମସ୍ତଙ୍କଠୁ ବହୁତ ବଢ଼ିଆ। ଏଇ କଥା ସହିତ, ଏଇ ସ୍ୱର ସହିତ ଆସନ୍ତୁ ସ୍ୱର ମିଶେଇବା, ଶୁଣିବା କେବଳ ଆଉ କେବଳ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ସେ ଦେଲତକୁ ଆଣ୍ଡ ଡାଇଲିନ୍ ଲାଇଭ୍ ଶୋକୁ ମୁଁ ଏଇଠି ରଖୁଛି।

ट्यून कर चुके थे 100.4 आकाशवाणी एफएम रेनबो का दिल से दिल तक कौन दिल से दिल तक रिद्वो मित्र आशा आपण को सहित शो आरंभ हो जाए रेनबो एसएमएस रो ओ हो यदि आपण माने निजो मन पसंद रो गीत सुनिबा को चाहौ चंदी बा कहा को सुनिबा को चाहौ चंदी डेडिकेट करबा को चाहौ चंदी ताहला बिल्कुल भी लेट न करी निजो इनबॉक्स को जान तो टाइप करन तो FMRC स्पेस दे आपण को गीत सुनिबा को चाहौ चंदी तारो ना स्पेस दे गीत को फिल्म एल्बम रो आसे तारो ना लेखन तो एवं परे परे ଯାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ତାଙ୍କ ନାଁ ଲେଖନ୍ତୁ ତାଙ୍କ ପାଇଁ ଯଦି କିଛି ସ୍ପେଶିଆଲ ମେସେଜ୍ ଅଛି ନିହାତି ଭାବରେ ଲେଖନ୍ତୁ ପରେ ନିଜ ନାଁ ଗାଁ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ପାଖକୁ ପଠାଇବା ପାଇଁ ନମ୍ବରଟି ହେଉଛି 09495963210 ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ 8895254200 ଆଉ ହଁ ଆମେ ନିହାତି ଭାବରେ ରିକ୍ୱେଷ୍ଟ କରିବୁ ଯେଉଁମାନେ ସବୁବେଳେ ଆମକୁ ମେସେଜ୍ ପଠାଉଛନ୍ତି ଟିକେ ଅନ୍ୟମାନଙ୍କୁ ପଠାଇବା ପାଇଁ ସୁଯୋଗ ଦେବା କାହିଁକି ନା ବେଳେବେଳେ ଆମେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବାରେ ବିଶ୍ୱାସ କରିଥାଉ ତ ସେଥିରେ ସମସ୍ତେ ସହଯୋଗ କଲେ ବହୁତ ଭଲ ଲାଗିବ ଏବଂ ଆମ ପାଖରେ କିଛି ଟାଇମ୍ ଲିମିଟ୍ ଥାଏ ଆଉ ସେଇ ଟାଇମ୍ ଲିମିଟ୍ ଭିତରେ ଏତେ ସାରା ମେସେଜ୍ ଆମେ କଭର୍ କରିପାରୁନା କିନ୍ତୁ ଆପଣଙ୍କର ଭଲ ପାଇବା ଆମ ପାଖରେ ପହଞ୍ଚେ ଏବଂ ଆମ ତରଫରୁ ମଧ୍ୟ ଆପଣଙ୍କୁ ବହୁତ ସାରା ଭଲ ପାଇବା ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଏସ୍ଏମ୍ଏସ୍ କିଏ କୋଉଠି ଲେଖି ପଠାଇଛନ୍ତି ଏବଂ କ'ଣ ଲେଖୁଛନ୍ତି ଏହି ଏସ୍ଏମ୍ଏସ୍ ଟି ଆମକୁ ଏସ୍ଏମ୍ଏସ୍ ମାଧ୍ୟମରେ ଆସିଛି ଲେଖୁଛନ୍ତି ଆମ ପାଖକୁ ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ଶୁଣିବାକୁ ଚାହିଁଛନ୍ତି କୁଲି ନମ୍ବର ୱାନ୍ରୁ ହୁସ୍ନେ ହେ ସୁହାନା ଏବଂ ଡେଡିକେଟ୍ କରିବାକୁ ଚାହିଁଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆ ମ୍ୟାଡାମ୍ଙ୍କୁ ଡେଡିକେଟ୍ କରିବାକୁ ଚାହିଁଛନ୍ତି ବହୁତ ବହୁତ ଧନ୍ୟବାଦ ଆମକୁ ମେସେଜ୍ କରିଥିବାରୁ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖୁଛନ୍ତି ଏବଂ ତାଙ୍କ ମନପସନ୍ଦର ଗୀତ କ'ଣ ଅଛି ଏହି ଏସ୍ଏମ୍ଏସ୍ କରିଛନ୍ତି ଆମକୁ ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଶୁଣିବାକୁ ଚାହିଁଛନ୍ତି ନିଗାହ ଚଳଚ୍ଚିତ୍ରରୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ସାୱନ କି ଝୁଲୋନେ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ନିହାତି ଭାବରେ ଆପଣଙ୍କ ମନପସନ୍ଦର ଗୀତ ମୁଁ ଶୁଣେଇଦେବି ଏବଂ ସେ ଡେଡିକେଟ୍ କରୁଛନ୍ତି ସମସ୍ତ ଶ୍ରୋତାମାନଙ୍କୁ ଏବଂ ସମସ୍ତଙ୍କୁ କହୁଛନ୍ତି ଗୁଡ୍ ମର୍ଣ୍ଣିଂ ଆପଣଙ୍କ ତରଫରୁ ମୁଁ ସମସ୍ତଙ୍କ ପାଖରେ ମେସେଜ୍ ପହଞ୍ଚାଇ ଦେଉଛି ଏବେ ପାଇଁ ଏହି ଦୁଇଟି ବ୍ୟୁଟିଫୁଲ୍ ସେ ଟ୍ରାକ୍ ବ୍ୟାକ୍ ଟୁ ବ୍ୟାକ୍

ସୋ ଚାଲିଛି ତେବେ ମିତ୍ର ଅଛି ଆପଣମାନଙ୍କ ସହିତ ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କେଉଁଠୁ ଲେଖୁଛନ୍ତି। ଏହି ଏସ୍ଏମ୍ଏସ୍ ଲେଖୁଛନ୍ତି କଳ୍ପନା ମହାନ୍ତି ସିଡିଏ ସେକ୍ଟର 6ରୁ। ଶୁଣିବାକୁ ଚାହିଁଛନ୍ତି ସାନ୍ଦାରୁ ସାବନ ବରସ୍ତା ହେ। ନିହାତି ଭାବରେ ବ୍ୟୁଟିଫୁଲ୍ ସଙ୍ଗୀତ ମୁଁ ଆପଣଙ୍କୁ ସେୟାର ଶୁଣେଇବି। ଚାଲନ୍ତୁ ପରବର୍ତ୍ତୀ ଏସ୍ଏମ୍ଏସ୍ ଆଡ଼କୁ ପଢ଼ିବା। କିଏ ଏବଂ କ'ଣ ଲେଖୁଛନ୍ତି ନିହାତି ଭାବରେ ଜାଣି ରଖିବା।

ଲାଇଭ୍ରେ ପଚାରିଥିଲି ସେ ସମ୍ପର୍କରେ ଲେଖିଛନ୍ତି, ମ୍ୟୁଜିୟମ, ନନ୍ଦନକାନନ, ମନ୍ଦିର ମାଳିନୀ ସହର, ଉତ୍କଳ ୟୁନିଭର୍ସିଟି, ଏୟାରପୋର୍ଟ, ଏସବୁକୁ ନେଇ ଆମେ ଗର୍ବ କରୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମତାମତ ପାଇଁ। ଚାଲନ୍ତୁ ଶୁଣିନେବା ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ବ୍ୟୁଟିଫୁଲ ଟ୍ରାକ୍।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲସଦିଲ ତ କ'ଣ ଦିଲସଦିଲ ତ ଖ୍ରୀଦେବ ମିତ୍ର ଅଛି ଆପଣଙ୍କ ସହିତ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଏସ୍ଏମ୍ଏସ୍ କିଏ କୋଉଠୁ ଲେଖୁଛନ୍ତି। ଏହି ଏସ୍ଏମ୍ଏସ୍ ଆସୁଛି ଆମକୁ ସୌରୀ ପୋଷ୍ଟ ମହାସିଂହପୁର ଭାୟା ବହୁଗ୍ରାମ ଡିଷ୍ଟ୍ରିକ୍ଟ କଟକରୁ। ଲେଖିଛନ୍ତି ଆମ ପାଖକୁ ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା। ଶୁଣିବାକୁ ଚାହିଁଛନ୍ତି ବହୁତ ହି ସୁନ୍ଦର ଗୀତ ଯାହାକୁ ରଖିବେ ଅନନ୍ତରୁ ଦେବଦେବ ଗୀତରେ ଶୁଣିବାକୁ ଚାହିଁଛନ୍ତି ଏବଂ ଲେଖିଛନ୍ତି ଆଜି ପବିତ୍ର ସୋମବାରରେ ସମସ୍ତଙ୍କୁ ଶୁଭେଚ୍ଛା। ଜୟ ଜଗନ୍ନାଥ ଏବଂ ମିତ୍ରାପା, ସକାଳର ସବୁ ପ୍ରୋଗ୍ରାମ ବହୁତ ସୁନ୍ଦର ଲାଗୁଛି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏ ମତାମତ ପାଇଁ। ଚାଲନ୍ତୁ ତାହେଲେ ଆଉ ଲେଟ୍ ନ କରି ଶୁଣିନେବା ଏହି ସୁନ୍ଦର ଗୀତଟିକୁ।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଳସୀ ଦଳତକୁ ଦେବ ମୈତ୍ରା ଅଛି ଆପଣଙ୍କ ସହିତ ବାସ୍ ଏବେ ତ ସମୟ ହେଲାଣି ମୋତେ ଆପଣଙ୍କଠୁ ବିଦାୟ ନେଇଯିବାକୁ ପଡ଼ିବ କିନ୍ତୁ ଚାହୁଁଛ ଏତିକି କହିବି ସବୁବେଳେ ହସ ଥାଆନ୍ତୁ ଏବଂ ଅନ୍ୟମାନଙ୍କ ହସ ପଛରେ ଗୋଟିଏ ସୁନ୍ଦର କାହାଣୀ ସାଜୁଥାନ୍ତୁ ଏବଂ ଆଜି ପବିତ୍ର ସୋମବାରରେ ମହାପ୍ରଭୁ ଆଶୁତୋଷଙ୍କର କୃପା ସମସ୍ତଙ୍କ ଉପରେ ଥାଉ। Have a good day ahead।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ। ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: ୨୦୦ ଅଡ୍ରାଫ୍, ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେକରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସ୍ଥାନ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି।

0: ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ସ୍ପେଶାଲ ଟ୍ରେନ୍ ଚଲାଯିବ, ସାରେ ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 କରୋଡ଼ ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31ଟି ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344ଟି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା, ନିଷ୍କାସନ ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଜନସେବା ସାମିଲ ରହିଛି। କାର୍ଯ୍ୟକ୍ରମର ସଫଳ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି, ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ। ଏଥିରେ ବାଚସ୍କତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ, ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ଭଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 ମିଲିମିଟର ବର୍ଷା ରେକର୍ଡ ହୋଇଛି। ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ। ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଂକେତ ଟପିବାର ସମ୍ଭାବନା ରହିଛି। ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି।
2: ସବୁ ଜଳଭଣ୍ଡାର ଜାଗା ଅଛି, ଜଷ୍ଟ ଆରମ୍ଭ ହୋଇଛି ବର୍ଷା, ତେଣୁ ଆମେ ଏବେ ଭଲ ସିଚୁଏସନ୍ ଅଛି। ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ, ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି, ଆଉ ସେ ଅନୁସାରେ ଆଡଭାଇଜରି ଜାରି କରୁଛୁ। ଆମେ ଆଲର୍ଟ ଅଛୁ, ଆମର ରିଜର୍ଭ ଲେବୁଲ 630, ଆମେ ଅଛେ ବର୍ତ୍ତମାନ 604, 24 ଫୁଟ ଆମ ପାଖରେ ଅଛି କୁସନ୍, ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ୍।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି। ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀ, ତେଲ, ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ, ଅଙ୍ଗ, ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି। ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି। ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ଚାରୋଟି ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇଟି ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ ଦୁଇଟି ପରୀକ୍ଷା ଦେବାକୁ ପଡ଼ିବ। ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ ଦୁଇଟି ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ତାରିଖ ଦିନ ବ୍ରହ୍ମପୁର ସିଭିଲ୍ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ। ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ, ବୁଝାମଣା, ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ 65ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି। ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ଅନୁରାଧା, ଚଳଚ୍ଚିତ୍ର କନ୍ୟାଦାନ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ଲୀରୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ହଁ ସାଥୀ, ଏଇ ବର୍ଷା ଛିଟା ନିଜ ସାଥିରେ ପ୍ରେମ ନେଇ ଆସେ। ପ୍ରଥମେ ପ୍ରେମ ହେଇଥିଲା ଏଇ ବର୍ଷା ଛିଟା ସହିତ।

ମାଙ୍କଠୁ ଲୁଚି ଘରର ଓଳି ତଳେ ଏଇ ବର୍ଷକୁ ଟିକେ ହାତ ଦେଖେଇ ଛୁଇଁଦବା, ତା ବି ଥିଲା ଏଇ ବର୍ଷ ପାଇଁ ପ୍ରେମ। ଆଉ ଗୋଟେ ବଡ଼ ଧାରଣା ବା ଗୋଟେ କ୍ୟୁରିଓସିଟି ଆମ ମନ ଭିତରେ ଆସୁଥିଲା ଛୁଆବେଳେ, ଯେତେବେଳେ ଆମେ ଘରର ଓଳି ତଳେ ବସି ଗଡ଼ି ଯାଉଥିବା ବର୍ଷା ପାଣିରେ ପାଣି ଫୋଟକାକୁ ଦେଖୁଥିଲେ, ମନ ଭିତରେ ପ୍ରଶ୍ନ ଆସୁଥିଲା ଏଇ ଫୋଟକାଗୁଡ଼ିକ ଏତେ ଶୀଘ୍ର ତିଆରି ହୋଇଯାଉଛି, ପୁଣି ଏତେ ଶୀଘ୍ର ଫାଟି ବି ଯାଉଛି, ଏମିତି କେମିତି ହେଉଛି ଆଉ କାହିଁକି ହେଉଛି? ଆଉ ଯଦି ଏଇ ଫୋଟକାଗୁଡ଼ାକ ସବୁବେଳେ ଏମିତି ରୁହନ୍ତା ତାହେଲେ ଏଇ ଯେଉଁ ପାଣି ଧାରଟା ବହିଯାଉଛି ତାହେଲେ କେତେ ସୁନ୍ଦର ଦେଖାଯାଆନ୍ତା। ଏମିତି ଚିନ୍ତାଧାରା ଆମ ମନ ଭିତରକୁ ସବୁବେଳେ ଆସୁଥିଲା ଯେତେବେଳେ ଏଇ ବର୍ଷା ଆସୁଥିଲା। ଆଉ ସେଇ ପାଣି ସୁଅ ଭିତରେ ସ୍କୁଲର ଖାତାରୁ ପଛ ପେଜ୍ ଚିରି ଗୋଟିଏ ଡଙ୍ଗା ତିଆରି କରି ସେଇ ପାଣିଧାରରେ ଭସେଇ ଦେଉଥିଲେ। ସ୍କୁଲରୁ ଫେରିବା ବେଳେ ସାଙ୍ଗମାନଙ୍କ ସହିତ କମ୍ପିଟିସନ ଲାଗୁଥିଲା ଯେ କାହାର ଡଙ୍ଗା ଭାସିବ ଆଉ କାହାର ଡଙ୍ଗା ବୁଡ଼ିଯିବ। କେତେ ପ୍ରକାର ମଜାମସ୍ତି ଏଇ ବର୍ଷାରେ ଆମେ କରୁଥିଲେ ସାଙ୍ଗମାନଙ୍କ ସହିତ, କେତେ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ବି କଟିଯାଉଥିଲା ଏଇ ବର୍ଷା ଦିନେ। ହଁ ହଁ, ଆଉ ଗୋଟିଏ କଥା ମନେ ଅଛି ନା, ଏଇ ବର୍ଷା ଦିନେ ଜାମୁକୁଳି ଗଛରେ ଚଢ଼ିବା।

ସୁନ୍ଦର ମୁହୂର୍ତ୍ତ ବି କଟିଯାଉଥିଲା ଏଇ ବର୍ଷା ଦିନେ। ହଁ ହଁ, ଆଉ ଗୋଟେ କଥା ମନେ ଅଛି ନା, ଏଇ ବର୍ଷା ଦିନେ ଜାମୁକୁଳି ଗଛରେ ଚଢ଼ିବା। ଆଉ ଯେତେବେଳେ ଜାମୁକୁଳି ତୋଳି ସାରିବା ପରେ ଗଛରୁ ଗୋଡ଼ ଖସିଯାଏ, ଧୁମ୍ କରି ତଳେ ପଡ଼ିଲା ପରେ ଗୋଡ଼ ହାତ ଯେଉଁ ଖଣ୍ଡିଆ ହେଇଥାଏ, ତାକୁ ନେଇକି ଯେତେବେଳେ ଘରେ ଯାଇ ପହଞ୍ଚୁ, ଘରେ ଯେଉଁ ଅବସ୍ଥା, ସେସବୁ ବି ଆଜି ମନେ ପଡ଼େ ଯେତେବେଳେ ବର୍ଷା ଆସେ ଆଉ ଏଇ ସ୍କୁଲ ଛୁଟିର ସମୟଟା ଆମ ପାଖରେ ଥାଏ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ସୁରିଲା ଆଫ୍ଟରନୁନ୍। ଆଉ ଯଦି ଅଛି ଆପଣଙ୍କ ସହିତ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ପୁକା ଡାକ୍ତର ସେଇ ତିଲ ତାକ ହଁ ଏଇ ବର୍ଷା ଟିକେ ବେଶୀ ହଉ ଆମେ ଭାବୁଥିଲେ ନା ହଁ ହଁ ଠିକ୍ ଯେତେବେଳେ ସ୍କୁଲ ଯିବା ସମୟ ହେଉଥିଲା ସେତେବେଳେ ବିଲକୁଲ ବି ବର୍ଷା ହେଉନଥିଲା କିନ୍ତୁ ଯେତେବେଳେ ସ୍କୁଲରୁ ମାନେ ଯେତେବେଳେ ସକାଳୁ ଆମେ ଉଠୁଥାଉ ସେତେବେଳେ ବହୁତ ଜୋର ବର୍ଷା ହେଉଥାଏ କିନ୍ତୁ ଠିକ୍ ମାନେ ଆମେ ମନେ ମନେ ଯେତେବେଳେ ଭାବିଦେଉ ଯେ ନାଇଁ ଆଜି ବହୁତ ବର୍ଷା ହେଉଛି ଆଜି ରେନି ଡେ ହେବ ଆଜି ସ୍କୁଲ ଯିବାର ନାହିଁ ବାସ୍ ଯେତେବେଳେ ସ୍କୁଲ ଯିବାର ସମୟ ଆସେ ବର୍ଷା ଏକଦମ ଛାଡ଼ିଯାଏ ସେତେବେଳେ ଆମର ଡିମାଣ୍ଡ ଥାଏ ଏ ବର୍ଷାଟା କ'ଣ ଆମ ଉପରେ ଏମିତି ଦାଉସା ଥିଲା ଯେ ସ୍କୁଲ ଯେତେବେଳେ ଯିବା ସମୟ ହେଲା ସେତେବେଳେ ଏକଦମ ଆକାଶ ଫର୍ଚ୍ଚା ଘରେ ପୁଣି ଗାଳି ଶୁଣି ଦୌଡ଼ ସ୍କୁଲ ବାକି ସେମିତି ସ୍କୁଲରୁ ଫେରିବା ସମୟରେ ମନ ଚାହେଁ ଟିକେ ବର୍ଷା ହେଇଯାଆନ୍ତା କି ଆଜି ଓଦା ହେଇକି ଘରକୁ ଯାଆନ୍ତି ବେଳେବେଳେ ସେଇ ବର୍ଷା ଆମ ଉପରେ ଦାଉସା ଥାଏ ଆଉ ବର୍ଷା ହୁଏ ହିଁ ନାହିଁ ଏଇ ଟିକେ ମାନେ କିଛି ଦିନ ପୂର୍ବରୁ ଯୋଉ ଉଦୁଦିଆ ଖରା ଚାଲିଥିଲା ସେତେବେଳେ ଆମେ ଏଇ ବର୍ଷାକୁ କେତେ ଖୋଜିଛେ ଆଉ ଏବେ ଯୋଉ ଲଗାଣ ବର୍ଷା ଚାଲିଛି ବେଳେବେଳେ ମନ ଚାହୁଁଛି ଏଇ ବର୍ଷା ଟିକେ କମିଯାଆନ୍ତା କି ସତ କଥା ହେଉଛି ଏଇ ମନ ହିଁ ଅଥୟ ଆଉ ବର୍ଷାକୁ ସେ ଭାରି ଭଲ ପାଏ ବର୍ଷା ସହିତ ମନର ସମ୍ପର୍କ ଆମ ପିଲାବେଳରୁ ହିଁ ଯୋଡ଼ି ହେଇଯାଇଛି ସେଇଥିପାଇଁ ବର୍ଷା ଦିନ ଆସିଲେ କେତେ କଥା ଆମର ମନେ ପଡ଼େ କେତେ ସ୍ମୃତି ଆମ ମନ ଭିତରୁ ବାହାରକୁ ଅଙ୍କି ମାରେ

ଯେତେବେଳେ ଛୁଟି ଦିନ ଥାଏ ଆଉ ସେଦିନ ବର୍ଷା ହେଉଥାଏ, ଘରେ କିଛି ଗରମା ଗରମ ବନେଇକି ଖାଇବାକୁ ଇଚ୍ଛା ହୁଏ। ଆମେ ତ ତିଆରି କରିପାରୁ ନା, ମାଆଙ୍କ ପାଖରେ ଡିମାଣ୍ଡ ଥାଏ, ମା ଆଜି ଏଇଟା କରିଦେଉନ। ଆଉ ସେଇ ଜିନିଷକୁ ଖାଇବା ପାଇଁ କେତେ ପ୍ରକାର କମ୍ପିଟିସନ ଭାଇ ଭଉଣୀଙ୍କ ଭିତରେ ଚାଲେ। ଆଉ ବେଶୀ କମ୍ପିଟିସନ ଲାଗେ ଝରକା ପାଖରେ ବସିବା ପାଇଁ। ହଁ ହଁ, ଯେତେବେଳେ ବର୍ଷାଟା ଚାଲିଥାଏ ସେତେବେଳେ ଝରକା ପାଖରେ ବସିକି ବର୍ଷା ଛିଟାକୁ ନିଜ ଦେହରେ ଫିଲ୍ କରିବାଟା ଭାରି ମଜା ଲାଗୁଥିଲା ସେତେବେଳେ। ସେଇଥିପାଇଁ ବହୁତ ବେଶୀ କମ୍ପିଟିସନ ଲାଗେ ଭାଇ ଭଉଣୀଙ୍କ ଭିତରେ। ଦରକାର ପଡ଼ିଲେ ସେ ଚୁଟି ଝିଙ୍କା ଝିଙ୍କି ଏକଦମ ଘର ଭିତରେ ମହାଭାରତ ଲାଗିଯାଏ ଟିକେ ଝରକା ପାଖରେ ବସିବା ପାଇଁ। ଏମିତି ବର୍ଷା ଦିନ, ଏମିତି ଏହି ସମୟ ବିଷୟରେ ଆହୁରି ଅନେକ କଥା ଅଛି ଆପଣଙ୍କ ସହିତ ସେୟାର କରିବା ପାଇଁ। ତେବେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍, ସେଇ ଦେଲ୍ତାକୁ ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ଆପଣଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ମନେ ପଡ଼େ ବର୍ଷାରେ ଘର ପାଖ ପୋଖରୀରୁ ନହେଲେ ନାଳରୁ ଉଠି ଆସିଥିବା ସେଇ କଉ ମାଛ କଥା। ପୁଣି ମନେ ପଡ଼େ ବର୍ଷା ଛାଡ଼ିଗଲେ ସାଧବ ବହୁ ପୋକ କଥା, ନହେଲେ ଆକାଶରେ ସେଇ ସୁନ୍ଦର ଇନ୍ଦ୍ରଧନୁର କଥା। ସାଙ୍ଗ ହୋଇକି ଏସବୁକୁ ସାଙ୍ଗମାନଙ୍କ ସହିତ ଏଞ୍ଜୟ କରୁଥିଲେ, ଆଉ ଆଜି ଯେତେବେଳେ ବର୍ଷା ଆସିଛି ସେତେବେଳେ ଗରମ ଗରମ ଚାହା କପେ ଧରି ଆମେ ଘରେ ବସିଛେ। ପିଲାବେଳର ସେହିସବୁ ଏଞ୍ଜୟମେଣ୍ଟସ୍ ଆଜି ଆମ ପାଖରୁ ଦୂରେଇ ଯାଇଛି ସତ, କିନ୍ତୁ ସେହିସବୁ ମନ ଭିତରେ ଅତି ସୁନ୍ଦର ସ୍ମୃତି ଭାବରେ ସାଇତା ହୋଇ ରହିଛି। ଆଉ ଯଦି ସେହି ପୃଷ୍ଠା ସବୁକୁ ଗୋଟିଏ ଗୋଟିଏ କରି ଓଲଟା ଯାଏ ବୋଧହୁଏ ଅନେକ ଦିନ ବି କମ୍ ପଡ଼ିଯିବ ସେସବୁ କଥାକୁ ଅନ୍ୟ ଜଣଙ୍କ ଆଗରେ ସେୟାର କରିବା ପାଇଁ।

ଯେତେବେଳେ କିଶୋର ଅବସ୍ଥାରେ ପୁଣି ଯୌବନ ଅବସ୍ଥାରେ ପହଞ୍ଚିଲେ, ବର୍ଷା ଯେତେବେଳେ ଚାଲିଥାଏ ସେତେବେଳେ କାହାର ବାଟକୁ ଅପେକ୍ଷା କରିବା ବି ଗୋଟିଏ ପ୍ରେମ ଥିଲା। ହଁ, ବର୍ଷା ପଡ଼ିଲେ ମନେ ପଡ଼େ ପ୍ରଥମ ପ୍ରେମର କଥା। ନୂଆ ନୂଆ ଯେତେବେଳେ କଲେଜ ଯାଉଥିଲେ, ଓଦା ହୋଇ ଘରକୁ ଫେରୁଥିଲେ, ଦୁହେଁ ସାଙ୍ଗ ହୋଇ, ତଥାପି ବୋଧହୁଏ ସେଇ କଥା ଆଜି ପୁରା ହୋଇଥାଉ ବା ଅଧୁରା ହୋଇଥାଉ, ସେଇ ଦିନଗୁଡ଼ିକ ବର୍ଷା ହେଲେ ନିହାତି ମନେ ପଡ଼େ। ତେବେ ଏବେ ତ ବର୍ଷା ଋତୁ ଆସିସାରିଛି, ଚାରିଆଡ଼ ଓଦା ଓଦା, ଚାରିଆଡ଼ ବର୍ଷାରେ ଭିଜି ବି ସାରିଛି। ତେବେ ବର୍ଷା ଦିନରେ ଟିକେ ସତର୍କ ହୋଇ ରୁହନ୍ତୁ, ଏହା ହିଁ ରହିବ ଆମ ତରଫରୁ ଗୋଟିଏ ଛୋଟିଆ ରିକ୍ୱେଷ୍ଟ ଆପଣଙ୍କ ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୁକଟାକ୍ ଦିଲ୍ ସି ଦିଲ୍ ତାକ୍। ପହଞ୍ଚୁଛି ଆଉ କିଛି ସୁନ୍ଦର ଗୀତ ସୁରିଲା ଆଫ୍ଟରନୁନ୍ରେ, ଆଉ ୱାଇଣ୍ଡ ଅପ୍ କରିବା ସୋ ସୁରିଲା ଆଫ୍ଟରନୁନ୍କୁ କିଛି ଗୀତ ପରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ।

ନରେନ୍ଦ୍ର ମୋଦି ତିନୋଟି ରାଜ୍ୟର ତିନୋଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ ଶ୍ରୀ ଶାହା ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ସନ୍ଧ୍ୟା 6:00।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ ସମୟ ହେଉଛି ଆରମ୍ଭ କରିବା ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଆଜି ଡାଇଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଜ୍ୟୋତି ଅଛି ଆପଣଙ୍କ ସହିତ ଖରା ଯାଇ ବର୍ଷା ଆସିଗଲାଣି ଏଇ ବର୍ଷକୁ ଆମେ କେତେ ଅପେକ୍ଷା କରିଥିଲେ ଯେତେବେଳେ ପ୍ରବଳ ଖରା ହେଉଥିଲା ଅସହ୍ୟ ତାତି ହେଉଥିଲା କିନ୍ତୁ ଏବେ ଲଗାଣ ବର୍ଷା ପାଇଁ ନିହାତି ଆମେ କୋଉଠି ନା କୋଉଠି ଅସୁବିଧାର ସମ୍ମୁଖୀନ ବି ହେଉଛେ ତଥାପି ଆମ ପରିବେଶ ପାଇଁ ଆମ ଜୀବନ ପାଇଁ ଆମ ଜୀବଜଗତ ପାଇଁ ଆମ ପୃଥିବୀ ପାଇଁ ଜଳର ଆବଶ୍ୟକତା ରହିଛି ବର୍ଷାର ବି ଆବଶ୍ୟକତା ରହିଛି ତେବେ ଡାଇଲି ଲାଇଫ୍ ଚିଟ୍ଚାଟ୍ରେ ଆଜିର ପ୍ରଶ୍ନ ହେଉଛି ଯେ ବର୍ଷା ପାଇଁ କେବେ ହଇରାଣ ହୋଇଛନ୍ତି କି ଏଥି ଏହି ପ୍ରଶ୍ନକୁ ନେଇ ଯଦି ଆପଣଙ୍କର କିଛି ସ୍ମୃତି ରହିଛି କିଛି ଅନୁଭବ କିଛି ଅନୁଭୂତି ରହିଛି ସେୟାର କରିପାରିବେ ଆମ ସହିତ ଜଣାଇ ପାରିବେ ଆମକୁ ନିଜର ମନର କଥା ନମ୍ଘରଟି ହେଉଛି 06712303153 ହଁ ଆଜିର ପ୍ରଶ୍ନ ରହିଛି ଯେ ବର୍ଷା ପାଇଁ ଆପଣ କେବେ ହଇରାଣ ହୋଇଛନ୍ତି କି ଅଲରେଡି ଜଣେ ସାଥୀ ଆମ ସହିତ ଯୋଡ଼ି ହେଲେଣି ଦେଖିବା କିଏ କଲ୍ କରିଛନ୍ତି କଣ କହୁଛନ୍ତି ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ଜୟ ଶ୍ରୀ ଜଗନ୍ନାଥ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ ରେଡିଓ ଲଭର ଜାତୀୟ ଅନ୍ତର୍ଜାତୀୟ ରେଡିଓ ସଂସ୍ଥା ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: କଣ କହିବେ ଆଜିର ଟପିକ ବିଷୟରେ
1: ଆଜ୍ଞା ଦେଖନ୍ତୁ ମୁଁ ଥରେ ବସ୍ରେ ଟିକେଟ କାଟିଦେଇଥିଲି
0: ଆଜ୍ଞା
1: କିନ୍ତୁ ଏତେ ଜୋର ବର୍ଷା ହେଲା ମୁଁ ଆଉ ଆସିପାରିଲିନି ବସ୍ ଷ୍ଟାଣ୍ଡକୁ ଯିବା ପାଇଁ ଆଉ ମୁଁ ସେଥର ହଇରାଣ ହେଇଥିଲି ଏବଂ ମତେ ବସ୍ କଣ୍ଡକ୍ଟର ବାଲା ପଇସା ପତ୍ର ରିଟର୍ନ କଲେନି କହିଲେ ଆମେ ତମ ପାଇଁ ସିଟ୍ ବୁକିଂ କରି ରଖିଥିଲୁ ତୁମେ ଆସିଲେନି ଦେଖ ଆମର କଣ ଦୋଷ ଏତେ ଜୋର ବର୍ଷା ହେଲା ମୁଁ ଘରକୁ ଆସିପାରିଲିନି ମୁଁ କଣ କରିବି
0: ବହୁତ ବେଶୀ ବର୍ଷା ହେଲା ଆପଣ ବାହାରକୁ ବାହାରି ପାରିଲେନି ନା
1: ଆଜ୍ଞା
0: ଠିକ ଅଛି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଗୋଟେ ସୁନ୍ଦର କଥା ଆମ ସହିତ ସେୟାର କଲେ କଷ୍ଟ ହେଇଥିବ ସେଦିନ ବହୁତ ନିହାତି
1: ଆଜ୍ଞା ନିଶ୍ଚୟ
0: ନିହାତି ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ କଣ୍ଟାକ୍ଟ କରିଥିବାରୁ
1: ରହୁଛି ନମସ୍କାର
0: ନମସ୍କାର

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେଇଙ୍ଗ ବକଟାକ୍ ତିଲସି ତିଲତାକ ଡାଇଲି ଲାଇଭ୍ ଚିଟ୍ଚାଟ୍ ଚାଲିଛି। ପ୍ରଶ୍ନ ରହିଛି, ବର୍ଷା ପାଇଁ କେବେ ହଇରାଣ ହୋଇଛନ୍ତି କି? ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି। ହ୍ୟାଲୋ,
1: ଅଶୋକ ପଣ୍ଡା, ମଧୁପାଟଣା, କଟକ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ବର୍ଷା ଦିନ ଆମ ପାଇଁ କି ବହୁତ ଭଲ। ମୋର ପ୍ରିୟ ଋତୁ ହଉଛି ବର୍ଷା ଋତୁ।
0: ଆଜ୍ଞା,
1: ମୁଁ ବର୍ଷାରେ ପିଲାବେଳେ ଭିଜୁଥିଲି, ଏବେ ବି ଛାତ ଉପରେ ଭିଜିବାକୁ ମତେ ଭଲ ଲାଗେ। ମୁଁ ଗାଧେଇବା ପୂର୍ବରୁ ବର୍ଷାରେ ଭିଜିକି ଯାଇକି ଗାଧେଇକି ଆସେ।
0: ବହୁତ ମଜା ବି ଆସେ,
1: ବହୁତ ମଜା ଆସେ। ଆଉ ବର୍ଷାରେ ମାଟିର ଯୋଉ ବାସ୍ନା ଆସେ, ବର୍ଷା ଭିଜା ମାଟି ବାସ୍ନା, ଯିଏ ଅନୁଭବ କରିଛି ସିଏ ଜାଣିଛି
0: ନିହାତି। ଆପଣ କେବେ ବର୍ଷା ପାଇଁ ହଇରାଣ ହେଇଛନ୍ତି କି?
1: ଆଜ୍ଞା,
0: ବର୍ଷା ପାଇଁ କେବେ ହଇରାଣ ହେଇଛନ୍ତି? ଆଜିର ପ୍ରଶ୍ନ ରହିଛି, ବର୍ଷା ପାଇଁ ଆପଣ କେବେ ହଇରାଣ ହେଇଛନ୍ତି?
1: ନାଇଁ ନାଇଁ, ମୁଁ କେବେ ବର୍ଷା ପାଇଁ ହଇରାଣ ହେଇନି।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଯୋଗାଯୋଗ ପାଇଁ,
1: ଧନ୍ୟବାଦ।
0: ତେବେ ଆଜିର ପ୍ରଶ୍ନ ରହିଛି ଯେ ବର୍ଷା ପାଇଁ ଆପଣ କେବେ ହଇରାଣ ହେଇଛନ୍ତି କି? ବର୍ଷା ପାଇଁ ଆପଣ କେବେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି? ସେ ବିଷୟରେ ଆପଣ ନିଜର ମତାମତ ସେୟାର କରିପାରିବେ ଆମ ସହିତ।

0: ହ୍ୟାଲୋ।
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସାଇ କହୁଛି, ବେଲପଡ଼ାରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ବର୍ଷା ତ ମାନେ ଯେତେବେଳେ ହୁଏ, ଯଦି କୁଆଡେ ଯାଇଥିବ ସେଇ ଟାଇମରେ ମାନେ ମତେ ଭଲ ଲାଗେ ନା, ଯଦି ବର୍ଷା ହେଇଯାଏ। ମୁଁ ତ ଏମିତି ବହୁତ ଟାଇମରେ ଏମିତି ରେନକୋଟ ନାଇଁ ନଦୀ ପଳେଇ ଯାଇଥିବି। ଏମିତି କହିଲା ନା, ଆମେ ସାଙ୍ଗମାନେ ଥରେ ଏମିତି ବୁଲିବାକୁ ପଳେଇ ଯାଇଥିଲୁ, ଭଲ ପାଗ ପୁରା ଥିଲା, ତ ଆମେ କହିଲୁ ବର୍ଷା ତ ହବାର ନାହିଁ, ପୁରା ଖରା ହେଇଛି, ଆଉ ବୁଲିକିରି ଆସିବ। ଆଉ ଆମେ ଏମିତି ଖୁସିରେ ପୁରା ଯାଇଥିଲୁ। ଆମେ ଏମିତି ଅଧା ବାଟରେ ହେଇ ଯୋଉଠି ବର୍ଷା ହେଲା ସେଠି ମାନେ କୋଉଠି କିଛି ଘର ନାହିଁ କି କିଛି ନାହିଁ, ଆଉ କଣ କରିବୁ, ଏତେ ଜୋର ପୁରା କଳାହାଣ୍ଡିଆ ମେଘ ପୁରା ଉଠେଇକି ଆସିଲା, ପବନ ବି ଏତେ ଜୋର ହେଲା, ଆମକୁ ଭାରି ଡର ମାରିଲା, କଣ କରିବୁ, କାହିଁକିନା ସେଠି କୋଉଠି ବି ଘର ନଥିଲା, ଆଉ ଠାକୁର ଡାକିବା ଛଡା ଆଉ କିଛି ଉପାୟ ନଥିଲା। ଆଉ ଏତେ ଜୋର ବର୍ଷା ହେଇଥିଲା, ପବନ ବର୍ଷା, ଆମେ ପୁରା ଓଦା ହେଇକି ଘରକୁ ପଳେଇ ଆସିଥିଲୁ, ଆଉ ବୁଲିବାକୁ ଯାଇନଥିଲୁ।
0: ଆରେ ବାପରେ, ତାମାନେ ପାଗ ପୁରା ଖୋଲା ଥିଲା ଆଉ ପଳେଇଯିବା ପରେ ବର୍ଷାଟି ଆରମ୍ଭ ହେଇଯାଇଛି?
1: ଆଜ୍ଞା।
0: ଆଚ୍ଛା ହଉ, ସେ କଥାଟି ମନେ ରଖିଛନ୍ତି, ମନେ ରହିବ ବି ନିହାତି, ଅସୁବିଧାରେ ପଡିଛନ୍ତି ମାନେ। ବହୁତ ବହୁତ ଧନ୍ୟବାଦ ଆମ ସହିତ କଥା ହେଇଥିବାରୁ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
0: ନମସ୍କାର। ତେବେ ଆଜିର ପ୍ରଶ୍ନ ରହିଛି ଯେ ବର୍ଷା ପାଇଁ ଆପଣ କେବେ ହଇରାଣ ହେଇଛନ୍ତି କି? ନିହାତି ଭାବରେ ଏମିତି ବାହାରକୁ ଯିବା ଆସିବା ସମୟରେ ହେଉ, ଘରେ ରହିଥିବା ସମୟରେ ହେଉ, ବର୍ଷା ପାଇଁ ଆମେ ଯେକୌଣସି ଉପାୟରେ କେତେବେଳେ ନା କେତେବେଳେ ଅସୁବିଧାରେ ତ ପଡିଥିବା, ତେବେ ସେ ବିଷୟରେ ଆପଣ ଆଜି ସେୟାର କରିପାରିବେ ନିଜର ମନର କଥା। ହ୍ୟାଲୋ।
2: ହ୍ୟାଲୋ ମ୍ୟାମ୍, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆପଣଙ୍କ ଭଏସ୍ ଠିକରେ ଆସୁନି, ଆପଣ ଟିକେ ନେଟୱର୍କ ଏରିଆକୁ ଆସିବେ।
2: ଯାଉଛି ମ୍ୟାମ୍, ଯାଉଛି। କୁହନ୍ତୁ ମ୍ୟାମ୍, ମୁଁ କହୁଛି।
0: ଆଜ୍ଞା, ଆଜି କଣ ଟପିକ ବିଷୟରେ କଣ କହିବେ ଆପଣ, ଯେ ବର୍ଷା ପାଇଁ କେବେ କଣ ହଇରାଣ ହେଇଛନ୍ତି?
2: ପ୍ରବଳ ହଇରାଣ ହେଇଛି।
0: କଣ ହଇରାଣ ହେଇଛନ୍ତି ସେଇ ବିଷୟରେ ହିଁ ଆଜି ଆମ କଥା।
2: ଥରେ ଅଗଷ୍ଟ 15 ହେଇଥିଲା, ଗାଁରେ ଆମେ କୋଠଘରେ ପତାକା ଉତ୍ତୋଳନ କଲୁ, ପିଲା ଆମେ ଗଲୁ ଭୋଜି କରି, ଆମର ଅଛି ଜଙ୍ଗଲ ମଧ୍ୟରେ ଗୋଟେ ବୁଢ଼ୀ ଠାକୁରାଣୀ, ସେଠି ଭୋଜି ଭାତ କଲୁ, କାଠ ଫାଟ ଯୋଉ ଆମର ବାଉଁଶ ମୂଳି ଆମେ ହାଣିକି ଆଣିଲୁ, ଜଷ୍ଟ ଭୋଜି ସରିଛି, ଖାଇବାକୁ ପତ୍ର ପକା ପଡିଛି, ବଢାବଢି ସରିଲା, ଆଉ ଆମେ ଖାଇଛୁ ତ ପ୍ରାୟ କହିବୁ ଅଧେ, ଆଉ କିନ୍ତୁ ଛତା ଗୋଟେ ନେଇଥିଲୁ, ଅଧା ଖାଇଛୁ ମ୍ୟାମ୍, ଆଇଲା ଏମିତି ବର୍ଷା ଆମ ଖାଇବା ଭସେଇ ନେଲା।

0: ତେଣୁ କରି କଣ କରିବୁ ଆମେ ଅଧାଧ ଖାଇଛୁ, ବାକି ଯାହା ଆଉ 30 ଜଣକୁ କେତେ ଖାଇବା ଆମେ ଅଧିକା ନେଇଦେବୁ ବା, ତେଣୁକରି ଆଉ ଆମ ଭିତରେ 8-10 ଜଣ ଥିଲେ, ବାକି କହିବେ 8 ଜଣ ଖଣ୍ଡେ ଥିଲେ, ତେଣୁକରି ଆମର ତ ବର୍ଷା ହେଲା, ବର୍ଷା ଛାଡିଲା ସେମାନେ ଖାଇଲେ ଆସିବି।
1: अच्छा
0: ये गोटे कथ गला मैम आउ थे कौन होती ना आम जाइल भोज कर महुकल मुंडिया आम 12 जन गोटे संघ करोजी कर दीपावली अमावास्या दीपावली अमावास्या जो बास दिन गोटे थाए आम जम शाल पड़िया आम जाइलु भोजी कर आमर हो राति 9 हो गला राति 9 हो गला बोले भोजी हाँ राति 9 हो जा 7-8 ବେଳକୁ ହେଇଛି ବୋଲି ଆମର ରୋଷେଇ ଚାଲିଛି ଯେ ବର୍ଷା ହେଲା ଆମେ କଣ କରିବୁ ରୋଷେଇ ବୋଲେ ଅଧା ହେଇଛି ଏଠି ଗୋଟେ ଛୋଟ ଗୌଡ ଘର ଗୋଟେ ଟୁଙ୍ଗି ଥିଲା ବୋଲି ଛୋଟିଆ ଟୁଙ୍ଗି 3 ଜଣ 5 ଜଣ ଭିତରେ ରସି ଭିତରେ ରହିବୁ ତେଣୁ ତା ଭିତରକୁ ନେଇକି କଣ କଲୁ ନା ସବୁ ଯେତେବେଳେ ରୋଷେଇ କରୁଥିଲୁ ଅଧା ରୋଷେଇରୁ ତାକୁ ଭିତରେ ପୁରେଇଲୁ ଆମେ ସବୁ ଗଛ ମୂଳରେ ଗୋଟେ ଜରି ଗଛ ଖେଳୁ ବର୍ଷା ଛାଡିଲା ବର୍ଷା ଛାଡିଲା ତାପରେ ରୋଷେଇ କଲୁ ଖାଇଲୁ ଆସିଲୁ କିନ୍ତୁ ବର୍ଷା ହେଇଛି ଆମେ ହେଡ ଅଛୁ ଭିତରେ କେହି ଜାଣିନାହାନ୍ତି ଲୋକ
1: ମାନେ ଆପଣ ଯେତେବେଳେ ଫିଷ୍ଟ କରିବାକୁ ବସୁଛନ୍ତି ସେତେବେଳେ ଆପଣଙ୍କୁ ବର୍ଷା ହଇରାଣ କରିଛି
0: ଆଉ ତାପରେ ଆମେ କଣ କଲୁ ଆମେ ତ ବସେଇ ଖାଇଲୁ ଏତେ ଜୋର ବର୍ଷା ହେଇଛି ଲୋକ ନେଇକି ମୁଗୁରା ଯୋଉ ଖଇଁଚି ମୁଗୁରା ବସେଇ ସବୁ ଆଣିକି ଲିଗିଡ଼ିବେ ବୋଲି ଅନ୍ଧାର ରାତି ଆମେ ଟ୍ରକ ନେଇନଥିଲୁ ଜହ୍ନବକେ ପଡିଥିଲା ବୋଲି ଆମେ ଯାଇଥିଲୁ କିନ୍ତୁ ତାର ଗୋଟେ ଗୋଟେ ନେଇଥିଲୁ ତାର ଗୋଟେ ଗୋଟେ ନେଇଥିଲୁ ଆଣିକି ଜାଳିକି ଆସିବୁ ରାତି ହେଲା ତୁ ଆମେ ଯେତେବେଳେ ରାତିରେ ଆସିଛୁ ଆମର ଶହୀଦ ଥିଲା ତାଙ୍କ ନାଁ ହଉଛି ପ୍ରସନ୍ନ ବେହେରା ସେ ଆଗରେ ଆସିଥିଲା ଆମେ ସବୁ ପଛରେ 2 ଜଣ ଗୋଟେ ଆଗରେ ଜଣେ ବୋଲେ ଧରିଛନ୍ତି ଲାଇଟ ସେତେବେଳେ ଧରିକି ଆସିଛନ୍ତି ଗୋଟେ ରାସ୍ତାରେ ସେ କଣ କହିଛନ୍ତି ହୁଡ଼ାଟାକୁ ହାଣି ଦେଇକି ମୁଗୁରାରେ ବସିଛନ୍ତି ଖସି ପଳେଇବେ ମୁଗୁରା ଭିତରେ ଆଉ ଖସି ପଳେଇଲେ ମ୍ୟାମ ଯେତେବେଳକୁ ମାଛ ବି ଗଡିଆ ମାଛ ମାଛ ବି ପଡୁଛନ୍ତି ଆଉ କଣ ଅଛି ଆମେ ସିଏ ମାଟିକୁ ରହିକି ତଳ ବଟଳ ଆମେ ତା ଉପରେ ତାପରେ ଯୋଉ ଧରିଥିଲୁ ଭୋଜି ଖାଇଥିଲା ତାଙ୍କ ଉପରେ ସମସ୍ତେ ପଇଲୁ ସବୁ ଯାକ ସେଠି ପାଣି ପଶିଲା ସବୁ ଢାଳିଲୁ ମାଛ ଯୋଡ଼ି ପଇସା ହାତରେ ଆଣିଲୁ ଆସିଲୁ ଏମିତି ଅଛି ଆଉ ଆହୁରି ବି ଥରେ ଆମେ ଯାଇଥିଲୁ ଢେଙ୍କାନାଳ ଲକ୍ଷ୍ମୀ ପୂଜା ଦେଖି ଲକ୍ଷ୍ମୀ ଯୋଉ ସାଇ କୂଳରେ ମୁଁ ଯାଇଥିଲି ମୋର 100 ଜଣ ହେବ ସେ ଉପେନ୍ଦ୍ର ସାହୁ ସେ ବର୍ତ୍ତମାନ 36 ଜଣ ଅଛନ୍ତି ଆମେ 2 ଜଣ ଯାଇଥିଲୁ ଆମର ଭାପୁର ଯୋଉ ମହୋତ୍ସବନାରେ ଆମର ଅଛନ୍ତି 4-5 ଜଣ ସାଙ୍ଗ ତାଙ୍କ ନାଁ ବି କରିଛି ଧଡ଼ିଆ ଆଉ ରମେଶ ଆଉ ଏଇଟା ମାୟା ଏମିତି 7 ଜଣ ଖଣ୍ଡେ ସୁଧୀର ହେରିକା ଅଛନ୍ତି 5-7 ଜଣ ସାଙ୍ଗ ଆମେ ଯାଇଥିଲୁ ଲକ୍ଷ୍ମୀ ପୂଜା ଦେଖି ଲକ୍ଷ୍ମୀ ପୂଜା ଦେଖି ଆସିଲୁ ଆସିଲା ବେଳେ ସକାଳେ ବର୍ଷା ଛାଡି ଯାଇଥିଲା ଆମେ ଆସିଲୁ ତାଙ୍କ ଘରୁ ବାହାରିଲୁ ଯାତ୍ରା ଦେଖି ଆସି ତାଙ୍କ ଘରୁ ରହିଲୁ ତାଙ୍କ ଘରୁ ବାହାରିଲୁ 8-5 କିଲୋମିଟର ଖଣ୍ଡେ ବର୍ଷା ହେଲା ଯେ ଆମେ ପୁରା 2 ଜଣ ଯାକ ଭିଜିଲୁ ସାଇକେଲରେ ଆସିକି ଏଠି ସବୁ ହେଇଥିଲା ପନିପରିବା ସେତେବେଳେ ଏ କୁଡିଆ ଭିତରେ ବସିଲୁ ଏ ବିଲମାନେ କାକୁଡ଼ି ହେଇଥିଲା ତୋଳିକି ଖାଇଲୁ ବସିଲୁ ସେଠୁ ଘରକୁ ଆସିଲା ବେଳକୁ ଆମକୁ 9:30 ହେଲା 9:30 ହେଲା ଆମେ ଘରେ ପହଞ୍ଚିଲୁ
1: ଆପଣ ବହୁତ ହଇରାଣ ହେଇଛନ୍ତି ତାହେଲେ ବର୍ଷା ପାଇଁ ଗୁଡାଏ ଏକ୍ସପିରିଏନ୍ସ ସେୟାର କଲେଣି ଅନ୍ୟମାନେ ବି ନିହାତି ଆମକୁ ଅପେକ୍ଷା କରିଥିବେ କନେକ୍ଟ ହେବା ପାଇଁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ରହିଲି
1: ନମସ୍କାର ତେବେ କେତେ ଏକ୍ସପିରିଏନ୍ସ ସେୟାର କରିଗଲେ ଆମର ପ୍ରଫୁଲ୍ଲ ଭାଇ ଫୋନ କରିଥିଲେ ତେବେ ବର୍ଷା ପାଇଁ ନିହାତି ଛୋଟମୋଟ ହଇରାଣ ଆମେ ହେଇଛେ ତେବେ କ'ଣ ହଇରାଣ ହେଇଛନ୍ତି ଆମର ନେକ୍ସଟ ଶ୍ରୋତା ତାଙ୍କ ସହିତ କଥା ହେଇଯିବା ଆଉ ଶୁଣିବା ସେ କ'ଣ କହୁଛନ୍ତି ହ୍ୟାଲୋ
2: ହ୍ୟାଲୋ
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ନମସ୍କାର ଜୟ ଜଗନ୍ନାଥ ମୁଁ କୁନୁ ଦଳେଇ କହୁଥିଲି କଟକରୁ
1: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
2: କେତେ କଲ୍ କରୁଛି ସବୁବେଳେ କେବେ ଲାଗୁନି ଆଜି କେମିତି ଲାଗିଗଲା ଟିକେ
1: ଆଚ୍ଛା ଆଚ୍ଛା ଆଜି ଫର୍ଷ୍ଟ ଟାଇମ୍ କଲ୍ କରିଛନ୍ତି
2: ନାଇଁ ଆଗରୁ କରେ ଏବେ ଗୋଟେ ରିସେଣ୍ଟ ଗୋଟେ 6 ମନ୍ଥ ହବ ଆଉ କରୁନି ଲଗଉଛି ମୁଁ ଡାଏଲ କରୁଛି ଲାଗୁନି
1: ଆଚ୍ଛା ନମ୍ବର ବିଜି ଆସୁଛି ଯେହେତୁ ବହୁତ ଶ୍ରୋତା ଆମ ସହିତ ଯୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି ଆପଣମାନଙ୍କର ଭଲ ପାଇବା ଏତେ ଅଧିକା ଘଣ୍ଟିକିଆ ପ୍ରୋଗ୍ରାମ ବି କମ୍ ପଡ଼ିଯାଉଛି ଆପଣମାନଙ୍କ ପାଇଁ ତେବେ ଯାହା ହଉ ଆଜି ତ କଲ୍ ଲାଗିଯାଇଛି ଖୁସି ଅଛନ୍ତି ତ ତେବେ କଣ
2: ଶୁଣେ ସବୁବେଳେ କିନ୍ତୁ ଲଗାଏ ହେଲେ ବି ଲାଗୁନି ବୋଲେ ଆଉ ଇଚ୍ଛା ଏତେ ଦିନ ଲଗେଇଲି
1: ଜମା ବି ମନ ଖରାପ କରନ୍ତୁନି
2: ଜଳ ଉପରେ ଦେଖ ଆମର ଗୋଟେ କଥା ନାଇଁ କି ଜଳ ବହୁଳେ ସର୍ବନାଶ ଜଳ ବିହୁନେ ବି ସର୍ବନାଶ ପାଣି ତ ଗୋଟେ ଜୀବନ ଆମ ପାଇଁ ତେବେ ମାନେ ଏତେ ବେଳେ ବେଳେ ଏମିତି ଗୋଟେ ପର୍ସନାଲି ମୋର ମାନେ ଷ୍ଟେସନ ମୁଁ 2 ଥର ଫେଲ ହେଇଗଲି
1: ଆଚ୍ଛା ଏଇ ବର୍ଷା ପାଇଁ
2: ବାଟରେ ପାଖାପାଖି ହେଇଯାଇଛୁ ଆଉ ହଜବେଣ୍ଡ ଛାଡିବାକୁ ଯାଉଥିଲେ ବୋଲେ ପାଖାପାଖି ହେଇଯାଇଛୁ ଟ୍ରେନ୍ ଟା ଯାଉଛି ରାସ୍ତାରେ ଦେଖୁଛି ମୁଁ ଲାଇନ୍ ଟା ପାଖାପାଖି ହେଲେ ଆଉ ଟ୍ରେନ୍

0: ଷ୍ଟେସନ ତକ ପହଞ୍ଚି ହେଲାନି, ଫେଲ ହେଲି ଗୋଟେ ଥର, ଆଉ ଗୋଟେ ଥର ପୁରା ଷ୍ଟେସନ ଯାଇ ପହଞ୍ଚି ଯାଇଥିଲି, ମାନେ ଗାଡିରୁ ଜଷ୍ଟ ମାନେ ଓହ୍ଲେଇକି ଷ୍ଟେସନ କୁ ପାଖକୁ ଗଲା ବେଳକୁ ଗାଡି ଛାଡିଦେଲା,
1: ଟ୍ରେନ
0: ଛାଡିଦେଲା। ତ ଦୁଇ ଥର ମୁଁ ପୁରା
1: ଫେଲ ହେଲି, ବର୍ଷା ପାଇଁ ଘର ପାଖ ଲୋକ ଷ୍ଟେସନ ଫେଲ ହେଇଛନ୍ତି, ଟ୍ରେନ ଫେଲ।
0: ଏମିତି ତ ମାନେ ପାନେ ତା ମାନେ ନୁହେଁ ଯେ ଆମ ପାଇଁ ବର୍ଷା କିଛି କ୍ଷତି କରିଦେଲା କି ସେମିତି
1: ନୁହେଁ,
0: ଟିକେ ଟିକେ ମାନେ ଏମିତି ହୁଏ ଆଉ।
1: ହଁ ନିହାତି, ଆମେ ଯେହେତୁ ମାନେ ଗୋଟେ ତରତରରେ ବାହାରି ଯାଇଥିବା, ଛତା ନଥିବ ପାଖରେ, ବା ବାଇକ୍ରେ ଯାଉଛେ, ସାଇକେଲରେ ଯାଉଛେ, ସବୁବେଳେ ଯେ ଆମ ପାଖରେ ରେନକୋଟ, ଛତା ଏସବୁ ଆଭେଲେବୁଲ ଥିବ କହିହବନି। ବର୍ଷା ଆମ ପାଇଁ କ୍ଷତିକାରୀ ନୁହେଁ ସତ, କିନ୍ତୁ ଯେଉଁ କଥା ଆପଣ କହିଲେ ଯେ ଜଳ ବିହୁନୀ ସୃଷ୍ଟି ନାଶ, ଜଳ ବହୁଳୀ ସୃଷ୍ଟି ନାଶ, ସେ କଥାଟି ଏକଦମ ଠିକ। ଆଉ ଏଇଟା ଆମେ ଟିକେ ଯଦି ଆଉ ଟିକେ ଟାଇମ୍ ମ୍ୟାନେଜମେଣ୍ଟ, ଆଚ୍ଛା ବର୍ଷା ଉପରେ ବି କାହାର ହାତ ଅଛି, ସେ କେତେବେଳେ ହବ କ'ଣ ଏମିତି ଜଣାପଡ଼ିବ କି, ବେଳେବେଳେ କିଛି ନଥାଏ ହଠାତ୍ ଗାଳି ଦେଇଯାଏ,
0: ହେଲେ ଏତେ ମାନେ ହଠାତ୍ କି ସେ ଏମିତି ବର୍ଷା ହେଲା, ମୁଁ ଛୁଆ ଅଛି, ମୁଁ ଜଲ୍ଦି ବାହାରିଥିଲି, ଫିର ବି ଏତେ ଜୋର ହେଲା ଯେ
1: ଆପଣ ବାଧ୍ୟ ହେବେ। ହଁ ଯେହେତୁ ଦୂର ଜାଗାକୁ ଟ୍ରାଭେଲ କରିବାର ଅଛି, ଆପଣ ତ ଓଦା ହେଇକି ଯାଇକି ଟ୍ରେନ୍ରେ ଯାଇପାରିବେନି ନା,
0: ସେଇ ରାତି ଜର୍ନି, ଆଉ ରାତି ଗୋଟେ ରାତି ପୁରା ଜର୍ନି କରିବାର ଅଛି, ତେଣୁ ଓଦା ତ ହେଇକି ଯାଇ ହବନି। ସେମିତି ହେଇକି ଦୁଇ ଥର ଖଣ୍ଡେ ହଇରାଣ ହେଇଛୁ, ଯେତେବେଳେ ବାଇକ୍ ଥିଲା, ତାପରେ କାର ଆସିଲା ପରେ ଆଉ ଏତେ ହଇରାଣ ହବାକୁ ପଡ଼ୁନି, ବର୍ଷା ହେଲେ ବି ଯାଇକି ଷ୍ଟେସନ ପହଞ୍ଚି ହେଇଯାଉଛି।
1: ବହୁତ ବହୁତ ଧନ୍ୟବାଦ, ଆପଣ ମାନେ ଧୈର୍ଯ୍ୟ ଧରି ଆମକୁ କଲ୍ କରିଛନ୍ତି, ଆଉ ଆପଣଙ୍କର ନମ୍ବର ଲାଗିଛି, ଆପଣ ନିଜର ଯାହା ମେମୋରି ଥିଲା ସେୟାର କଲେ, ବହୁତ ବହୁତ ଧନ୍ୟବାଦ।
0: ରଖୁଛି,
1: ଆଜ୍ଞା ନମସ୍କାର। ତେବେ ଏମିତି ଅନେକ ଶ୍ରୋତା ଆମ ସହିତ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆମେ ସବୁବେଳେ ଚେଷ୍ଟା କରିବା ଟପିକ୍ ଓରିଏଣ୍ଟେଡ୍ ଯାହା ସବୁ କଥା ରହିଛି ସେସବୁ କଥା ଆମ ସହିତ ସେୟାର କରିବା ପାଇଁ। ତେବେ ନମ୍ବରଟି ହେଉଛି 0671230315।

0: ହ୍ୟାଲୋ,
1: ନମସ୍କାର,
0: ନମସ୍କାର। କିଏ କହୁଛନ୍ତି?
1: ମୁଁ
0: କୋଉଠୁ
1: ପୂର୍ଣ୍ଣିମା ପାତ୍ର କହୁଛି।
0: ଆଉ ଥରେ କହିବ ନା?
1: ପୂର୍ଣ୍ଣିମା ପାତ୍ର କହୁଛି।
0: ଆଚ୍ଛା, କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ। କୋଉଠୁ କଲ୍ କରିଛନ୍ତି? କୋଉଠୁ ଫୋନ୍ କରିଛ?
1: ଜଗତସିଂହପୁର।
0: ଜଗତସିଂହପୁରରୁ? ଜଗତସିଂହପୁରରୁ କୋଉଠୁ ଫୋନ୍ କରିଛନ୍ତି?
1: ଯଶବନ୍ତପୁର।
0: ଯଶବନ୍ତପୁରରୁ? ଆଚ୍ଛା, ତୁମେ କୋଉ କ୍ଲାସରେ ପାଠ ପଢୁଛ?
1: ପଞ୍ଚମ।
0: ଆଚ୍ଛା, ତୁମେ ଆମର କାର୍ଯ୍ୟକ୍ରମ ସବୁ ଶୁଣ।
1: ଆଜ୍ଞା।
0: ଆଚ୍ଛା, ଆଜି କେମିତି କଲ୍ ଲାଗିଗଲା?
1: ଆଜି ଟିକେ ବେଳ ହେଲା ତ ସେଥିପାଇଁ କରିଦେଲି।
0: ଆଚ୍ଛା ଆଚ୍ଛା, ନହେଲେ ଏଇ ଟାଇମରେ ତୁମେ କ'ଣ କର?
1: ଏଇ ଟାଇମରେ ମୋ ଟିଉସନ୍ ଦିଦି ଆସନ୍ତି, ଆମେ ପଢୁ।
0: ଆଚ୍ଛା, ଆଜି କ'ଣ ଟିଉସନ୍ ଦିଦି ଆସିନାହାନ୍ତି?
1: ଆଜି ଟିକେ ଡେରି ହେଇଗଲା ତ ସେଥିପାଇଁ ଆସିନଥିଲେ।
0: ଆଚ୍ଛା, ତମେ ନିଜେ ନିଜେ କଲ୍ ଲଗେଇଲ ନା କିଏ କଲ୍ ଲଗେଇ ଦେଇଛନ୍ତି?
1: ମାମା କଲ୍ ଲଗେଇଛନ୍ତି।
0: ଆଚ୍ଛା, ମାମା କଲ୍ ଲଗେଇ ଦେଇଛନ୍ତି। ଆଚ୍ଛା, ଠିକ୍ ଅଛି। ମାମାଙ୍କ ନାଁ କ'ଣ?
1: ଭାଗ୍ୟଶ୍ରୀ ଦାସ।
0: ଆଚ୍ଛା, ଆଜି ଫର୍ଷ୍ଟ ଟାଇମ୍ କଲ୍ କରିଛ ନା ଆଗରୁ ମାମା କଲ୍ କରି କଥା ହେଇଛନ୍ତି?
1: ଆଗରୁ କଲ୍ କରିଥିଲି।
0: ଆଚ୍ଛା, ଠିକ୍ ଅଛି। ତାହେଲେ ଆଜିର ଟପିକ୍ ଶୁଣିଛ?
1: ନା, ଆଜି ଶୁଣି ନାହିଁ।
0: ଆଚ୍ଛା, ବର୍ଷା ପାଇଁ ତମେ କେବେ ହଇରାଣ ହେଇଛ କି?
1: ଆଜ୍ଞା, ମୁଁ ହଇରାଣ ସ୍କୁଲକୁ ଗଲା ବେଳକୁ କେବେ କେବେ ମୁଁ ରେନକୋଟ ନିଏ ନାହିଁ, ବର୍ଷାରେ ଓଦା ହେଇଯାଏ। ଆଉ ଯେତେବେଳେ ରେନକୋଟ ଦେବେ ଗୋଡ଼ ଜୋତା ଗୁଡାକ ଓଦା ବି ହେଇଯାଏ।
0: ଆରେ ବାପରେ!
1: ଆଉ ରାସ୍ତା କାଦୁଅ ହେଇଥାଏ, ଆଉ ଗାଡ଼ିରେ ଯିବା ବେଳେ କାଦୁଅ ଗୁଡାକ ଛିଟକା ମାରିକି ଗୋଡ଼ରେ ବି ପଡ଼ିଯାଏ।
0: ଏତେ ହଇରାଣ ହଉଛ ନା? କେବେ କେବେ ଇଚ୍ଛା ହେଇନି ବର୍ଷା ହଉଛି ସ୍କୁଲ ଆଜି ବନ୍ଦ ହେଇଯାଉ?
1: କେବେ କେବେ ଇଚ୍ଛା ହୁଏ, ମୁଁ କିନ୍ତୁ ମାମା ପାଟି କରନ୍ତି, ମୁଁ ଯାଏ ନା।
0: ଆଚ୍ଛା, ଏଇ ସେଇ ତ ପିଲାଦିନ ନା, ମାମା ପାଟି କଲେ ହିଁ ଆଗକୁ ମନେ ପଡ଼ିବ ବଡ଼ ହେଇଗଲେ ଯେ ମୁଁ ବର୍ଷା ଦିନେ ସ୍କୁଲ ଯିବାକୁ ମନା କରୁଥିଲି, ମାମା ପାଟି କରୁଥିଲେ, ସେତେବେଳେ ମଜା ଲାଗିବ। ଠିକ୍ ଅଛି, ବହୁତ ବହୁତ ଧନ୍ୟବାଦ, ଆମର କାର୍ଯ୍ୟକ୍ରମ ଶୁଣୁଛ, ଆମକୁ କଲ୍ କରିଛ, ଆଉ ଏମିତି ଆଗକୁ ବଢ଼, ସବୁବେଳେ ଭଲ ମଣିଷ ହେବା ପାଇଁ ଚେଷ୍ଟା କର। ରହୁଛି। ଦେଖନ୍ତୁ, କୁନି ଶ୍ରୋତାଟିଏ ଆମର କଲ୍ କରିଛନ୍ତି, ମାମାଙ୍କ ପ୍ରଚେଷ୍ଟାରେ ମାମା ଚେଷ୍ଟା କରିଛନ୍ତି, କଲ୍ ଲାଗିଯାଇଛି। ଏତେ ଛୋଟ ଛୁଆ ରେଡିଓ ଶୁଣୁଛନ୍ତି, ଏଫ୍ଏମ୍କୁ ଶୁଣୁଛନ୍ତି, କେତେ ସୁନ୍ଦର କଥା। ଜୋତା ଓଦା ହେଇଯାଉଛି, ପାଣି ଛିଟକା ମାରୁଛି, ତେଣୁ ଛୁଆମାନେ ସ୍କୁଲ ଯାଉଛନ୍ତି, ଆମେ ଚେଷ୍ଟା କରିବା ଟିକେ ଧୀରେ ଗାଡ଼ି ଚାଲିଯିବା ପାଇଁ। ଯଦି ଛୋଟିଆ ଛୁଆଟେ ରାସ୍ତା କଡ଼ରେ ଧୀରେ ଧୀରେ ସ୍କୁଲ ଯିବାକୁ ଚେଷ୍ଟା କରୁଛି ଆଉ ଆମେ ଗାଡ଼ି

ଜୋର ଚଲେଇକି ଯାଉଛି ତା ଉପରେ ଗାଡ଼ିର ପାଣି ଛିଟାଟି ପଡ଼ିଯାଉଛି। କେତେ କଷ୍ଟ ହଉଥିବ ଛୁଆଟି ସ୍କୁଲ ଯୋଉ ଆଶାରେ ବାହାରିକି ଆସିଥିବ, ଘରେ ମା ପାଟି କରୁଛନ୍ତି, ସେଥିରେ ସେ କେତେ କଷ୍ଟ ପାଉଥିବ। ତେବେ ଚେଷ୍ଟା କରିବା ଆମେ ଟିକେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ।

0: ଦେଖିନେବା ନେକ୍ସଟ କଲ୍ କିଏ କରିଛନ୍ତି। ହ୍ୟାଲୋ
1: ଭଉଣୀ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ତିକା ବଜାର ଜଗତସିଂହପୁର।
0: କଣ କହିବେ ଆଜିର ଟପିକ ବିଷୟରେ?
1: ସୁନ୍ଦର ଟପିକ ଆଣିଛନ୍ତି, ଆଉ ପୁରୁଣା ଦିନର ସ୍ମୃତି ସବୁ ମନେ ପକେଇଦେଲେ, ସେଥିପାଇଁ ଦିଲସେ ଧନ୍ୟବାଦ। ଆଉ ଏଇ ଟପିକ ଉପରେ ବହୁତ ଏକ୍ସପିରିଏନ୍ସ ଅଛି, ମୁଁ ଗୋଟେ ଏକ୍ସପିରିଏନ୍ସ ଆପଣଙ୍କ ସହିତ ସେୟାର କରୁଛି।
0: ନିହାତି ଭାଇ
1: ଆଜ୍ଞା, ତେଣୁ ମୋର ଏକ୍ସପିରିଏନ୍ସ ହଉଛି କଣ ନା, ଯୋଉ 1999 ଯୋଉ ମହାବାତ୍ୟା ହେଇଥିଲା ସେଇ ସମୟର କଥା। କାରଣ ସେତେବେଳେ ଆମର ଥିଲା ଚାଳ ଛପର ଘର, କିନ୍ତୁ ଇଷ୍ଟା କାନ୍ଥ, ଆଉ ଭୟଙ୍କର ପବନ ଆସିଲା। ପବନ ଆସିଲା, ମୁଁ ମଣିମିରୁ ପୁରା ବ୍ରସ ବ୍ରସ ପାଟିରେ ପୁରେଇ ବାହାରକୁ ଯାଇଛି, ଆଉ ଏତେ ଜୋର ପବନ ଆସିଲା ଯେ ମାନେ ଆମର ଘର ଛପର ସବୁ ଉଡ଼ିଆ ଆରମ୍ଭ ହେଇଗଲା। ସେ ତା ସହିତ ବି ବହୁତ ଭୟଙ୍କର ପବନ ମୁଁ ଦେଖିଲି, ଏତେ ଜୋର ଆସିଲା। ଗୋଟେ ମନ୍ଦିର ଆମର ଅଛି କାମେଶ୍ୱର ମହାଦେବ ମନ୍ଦିର, ମୁଁ ସେ ମନ୍ଦିରକୁ ଚାଲିଗଲି, ସାଇଡ୍ରେ ସବୁ ଏତେ ବଡ ବଡ ଡାଳ ସବୁ ଭାଙ୍ଗିକି ପଡୁଥାଏ, ତା ସାଙ୍ଗରେ ଛପର ସବୁ ଉଡିକି ପଳଉଥାଏ, ମାନେ ବହୁତ ଡର ମାରୁଥାଏ। ସେତେବେଳେ ମୁଁ ମାନେ ହାଇସ୍କୁଲରେ ପଢୁଥିଲି, ମୋର ମନେ ପଡୁଛି। ଆଉ ଟୋଟାଲି ମୁଁ ଆଉ ଘରକୁ ବି ଆଉ ଫେରି ପାରିଲିନି ପବନ। ଏଠୁ ତ ଜଗତସିଂହପୁର ଆପଣଙ୍କର ଏଇ ଏତମାରେ ତ ଭୟଙ୍କର ପବନ ହେଇଥିଲା, ବଙ୍ଗୋପସାଗର ମାତ୍ର 85 କିଲୋମିଟର ବାଇ ଏୟାର, ଏତେ ଜୋର 299 କିଲୋମିଟର 300 କିଲୋମିଟର ପବନ, ତେଣୁ ମୁଁ ଟୋଟାଲି ଆଉ ଫେରି ପାରିଲିନି। ଆଉ ସେ ରାତିରେ ବି ସେଇ ମନ୍ଦିରରେ ରହିଲି, ଆଉ ନଡ଼ିଆ ଗଛ ସବୁ ଭାଙ୍ଗିକି ପଡୁଥାଏ, ଆପଣ ଦେଖିବେ ସବୁ ପଇଡ଼ ନଡ଼ିଆ ଗଦା ହଉଥାଏ, ମତେ ଭୋକ ଯେମିତି ହେଲା ଲାଷ୍ଟକୁ ପଇଡ଼କୁ ଆଣିକି ସେଠି ବାଡେଇକି ଫଟେଇକି ସେ ଆଉ ଖାଇଲି ନାଳି ଲଗା।
0: ଭାରି ଡର ଲାଗିଥିବ ସେ ରାତିଟା, କିନ୍ତୁ
1: ଭୟଙ୍କର ପୁରା, ମୁଁ କେମିତି ବଞ୍ଚିକି ରହିଛି କଣ କରିଛି ମୁଁ ଜାଣିଛି। ଘରେ ବି ବହୁତ ବ୍ୟସ୍ତ ହେଲେ, କୁଆଡେ ଯାଇଛି ସକାଳୁ ଆଉ ଆସିଲାନି, ବହୁତ ବ୍ୟସ୍ତ ହେଇଗଲେ। ତା ପର ଦିନ ସକାଳୁ ଯେତେବେଳେ ମୁଁ ଯାଇ ଘରେ ପହଞ୍ଚିଲି, ଘର ତ ସବୁ ଉଡି ଯାଇଥିଲା, ଛପର ଘର ଦ୍ଵାରା ଆମର ସବୁ ଓଦା ହେଇଯାଇଥିଲା, ଆମ ଘର ଲୋକ ସବୁ ଅଲଗା ଲୋକଙ୍କ ଘରେ ଥିଲେ, ଆଉ ଯାହା ହଉ ମାନେ ବହୁତ ମୋର କାନ୍ଦି ପକେଇଲା, ଆଉ ଯାହା ହଉ ବଞ୍ଚିକି ଆସି
0: ବହୁତ ଧନ୍ୟବାଦ। ଯାହା ହଉ ପ୍ରକୃତିର ଗୋଟେ ଏଡ଼ିଏ ବଡ ତାଣ୍ଡବ ଆଗରେ ଆପଣ ନିଜକୁ ସେଠି ସର୍ଭାଇଭ କରିକି ପୁଣି ଫେରିକି ଆସିଲେ ଘରକୁ, ଆପଣଙ୍କୁ ବି ହ୍ୟାଟ୍ସ ଅଫ ସେଥିପାଇଁ।
1: ଆଜ୍ଞା, ଆଉ ଆପଣଙ୍କୁ ବି ମା ଶାରଳା ଘଣ୍ଟ ଉଡେଇଥାନ୍ତି, ବହୁତ ସୁନ୍ଦର ପ୍ରୋଗ୍ରାମ କରୁଛନ୍ତି, ବଢିଆ ବଢିଆ ଗୀତ ବଜାଉଛନ୍ତି। ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଶ୍ରୀ ଜଗନ୍ନାଥ, ବହୁତ ବହୁତ ଧନ୍ୟବାଦ। ଏମିତି ଆମର କାର୍ଯ୍ୟକ୍ରମକୁ ଶୁଣୁଥାନ୍ତୁ, ଆମକୁ ଏମିତି ଭଲ ପାଇବା ବାଣ୍ଟୁଥାନ୍ତୁ, ବହୁତ ବହୁତ ଧନ୍ୟବାଦ। ଆପଣମାନେ ସବୁବେଳେ ଚେଷ୍ଟା କରୁଛନ୍ତି ଆମ ସହିତ ଯୋଡ଼ି ହେବା ପାଇଁ, ସୁନ୍ଦର ସୁନ୍ଦର କଥା କହିବା ପାଇଁ। ତଥାପି ନେକ୍ସଟ କଲ୍ ଆମ ପାଖକୁ ଆସିଗଲେଣି, ଦେଖିବା ଆମର ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେବା ପାଇଁ ଲାଗିଛନ୍ତି, ଦେଖିବା। ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ
2: କହୁଛନ୍ତି? ନମସ୍କାର, ଜୟ ଜଗନ୍ନାଥ, ରାଧେ ରାଧେ।
0: ରାଧେ ରାଧେ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ବଳରାମ ବେହେରା କହୁଥିଲି, ଏଜି ଅଫିସ ଷ୍ଟାଫ, ଓଡ଼ିଶା ହାଇକୋର୍ଟ ବିଲ୍ଡିଂ, କଟକ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜି ଟପିକରେ ଆଜି କଣ ବର୍ଷା ଦିନିଆ ଟପିକ ରଖିଛନ୍ତି ବୋଧେ? ଆଜ୍ଞା,
0: ବର୍ଷା ପାଇଁ କେବେ ହଇରାଣ ହେଇଛନ୍ତି କି?
2: ବର୍ଷା ପାଇଁ ମୁଁ ତ ପ୍ରାୟ ବର୍ଷା ଦିନେ କଣ୍ଟିନ୍ୟୁ ହଇରାଣ ହୁଏ। ମୁଁ ଅଫିସରୁ ବାହାରିଲା ସମୟ ଯଦି ବର୍ଷା ହଉଥିବ, ଦେଖି ଛତା ଆଣିନଥିବି ରେନିକୋଟ, ମୁଁ ତ ପ୍ରାୟ ଛତାଟା ଖୁବ କମ୍ ବ୍ୟବହାର କରେ, ରେନିକୋଟ ହୋଟେଲ ମୋ ପାଖରେ ନଥାଏ, କିନ୍ତୁ ମୁଁ ଅଫିସରୁ 10 କିଲୋମିଟର ମୁଁ ଯାଏ ଘରକୁ ସାଇକେଲରେ। ଯଦି ବର୍ଷା ନ ଛାଡି ବାଧ୍ୟ ହେଇକି ମୋବାଇଲ ଫୋବାଇଲ ଜରିରେ ଭର୍ତ୍ତି କରିଦେବି, ବେଶ ପୁରା ବର୍ଷା ଚାଲୁଥିବ, ବର୍ଷା ବିଜୁଳି ଘଡ଼ଘଡ଼ି ମାରୁଥିବ, ମାନେ ଲୋକ ସବୁ ଭୟ କରିକି ବାହାରୁ ନଥିବେ ବାହାରକୁ, ଏତେ ଜୋର ବର୍ଷା ହଉଥିବ, କିନ୍ତୁ ମୁଁ ଆଜ୍ଞା ଯେତେ ଜୋର ବିଜୁଳି ଘଡ଼ଘଡ଼ି ମାରୁ, ମୁଁ କିନ୍ତୁ ବର୍ଷାରେ ଘରକୁ ଯିବାଟା କଥା ଯିବି, ବୋଧା ହେଇକି କିନ୍ତୁ ପଳେଇ ଯାଏ ମୁଁ। ଆଜ୍ଞା, ମୁଁ ବର୍ଷା ଖାତିର କରିନି କି ବିଜୁଳି ଘଡ଼ଘଡ଼ି ଖାତିର କରିନି। ଆଜ୍ଞା,
0: ନାଇଁ ନାଇଁ, ଗୋଟେ
2: ଲମ୍ବା ବିଜୁଳି ମାନେ ସେଟା କରେଣ୍ଟ ବିଜୁଳି ଯୋଡ଼ା, ଭାରି ସାଙ୍ଗାତିକ ସେଟା, କିନ୍ତୁ
0: ଆଚ୍ଛା ଆମ ତରଫରୁ
2: ମୁଁ ସିଧା ଠାକୁରଙ୍କ ନାମ ମନ ଭାବେ ଜପ କରିକି ମୁଁ ସାଇକେଲ ନେଇ ପଳେଇ ଯାଏ ବର୍ଷାରେ।
0: ଠିକ ଅଛି ସାର୍, ଆପଣଙ୍କର ଆତ୍ମବିଶ୍ୱାସ, ଆପଣଙ୍କର ଈଶ୍ୱର ବିଶ୍ୱାସ ମୁଁ ମାନୁଛି, କିନ୍ତୁ ଆମ ତରଫରୁ ଗୋଟେ ଛୋଟିଆ ରିକ୍ୱେଷ୍ଟ ରହିବ, ବର୍ଷା ଯଦି ହଉଛି ଓଦା ହେଇକି ଯାଉଛନ୍ତି, କିଛି ଅସୁବିଧା ସେତେ ନାହିଁ, ଟିକେ ଥଣ୍ଡା ଜ୍ୱର ହବ ବା ସିଜନାଲ ଯାହା କିଛି ହେଇପାରେ, କିନ୍ତୁ ଘଡ଼ଘଡ଼ି ବିଜୁଳି ଯେତେବେଳେ ଅତିରିକ୍ତ ମାରୁଛି ଆପଣ କହୁଛନ୍ତି, ଆଦୌ ବାହାରକୁ ବାହାରନ୍ତୁ ନାହିଁ, ଟିକିଏ ଡେରି ହେଇଯିବ, କାହିଁକି ନା ଆମର ପାଞ୍ଚ ଆଗୁଠି ସମାନ ନାହିଁ, ପ୍ରକୃତିର ତାଣ୍ଡବକୁ କେହି କଣ୍ଟ୍ରୋଲ କରିପାରିବେନି, ଦୟାକରି ଆମର ଏଇ ରିକ୍ୱେଷ୍ଟ ରଖିବେ ବୋଲି ମୋର ଆଶା।
2: ଧନ୍ୟବାଦ, ଧନ୍ୟବାଦ। ଆଜ୍ଞା ଆଜ୍ଞା, ରଖିବା
0: ବହୁତ ବହୁତ ଧନ୍ୟବାଦ, କାହିଁକି ନା ଆମେ ମାନେ ସବୁବେଳେ ଚାହୁଁ ଯେ ଆପଣ ମାନେ ଆମ ସହିତ ଏମିତି କନେକ୍ଟ ହୁଅନ୍ତୁ ଆଉ ଭଲ ଭଲ କଥା କୁହନ୍ତୁ। ବହୁତ ବହୁତ ଧନ୍ୟବାଦ, ନମସ୍କାର,
2: ରହିଲି, ନମସ୍କାର। ଜୟ ଜଗନ୍ନାଥ, ରାଧେ ରାଧେ।
0: ଜୟ ଶ୍ରୀ ଜଗନ୍ନାଥ, ରାଧେ ରାଧେ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM।

କଟକ ଦେଉଛି ତୁଲତାକ ପହଞ୍ଚୁଛି ଗୋଟେ ସୁନ୍ଦର ଟ୍ରାକ ଆପଣଙ୍କ ପାଖରେ ଏଗେନ୍ ଫେରିବା ଡାଇଲିନ ଲାଇଭ ଚିଟଚାଟରେ ଆମ ଲିସନର ମାନଙ୍କ ସହିତ ଆହୁରି କଥା ହେବା ଆହୁରି ମଜା କରିବା ବର୍ଷା ଦିନର ହଇରାଣ ବିଷୟରେ କଥା ହେବା ତେବେ ପହଞ୍ଚୁଛି ଗୋଟେ ସୁନ୍ଦର ଟ୍ରାକ।

0: ମୋ ପିଲା ଛୁଆକୁ କରିବ ଆପଣା କାଲି ଯଦି ମୁଁ ବାଟ ଚାଲୁ ଚାଲୁ ମରିଯାଏ ମରିଯାଏ ଛାମୁ ହେ ଛାମୁ ହେ ଛାମୁ ହେ
1: ଜୟ ମା ବିରଜା ମୁଁ ସନ୍ତୋଷ ମଲ୍ଲିକ ରେଡିଓ ମାଷ୍ଟର ମାଷ୍ଟର ମହାକାଳପଡ଼ା ଭର୍ତ୍ତପୁର ଜିଲ୍ଲା ଯାଜପୁରରୁ କହୁଛି
2: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ ବହୁତ ସୁନ୍ଦର ଭାବରେ ଭଜନଟି ଗାଇଲେ
1: ଆଜ୍ଞା
2: କଣ କହିବେ ଆଜିର ଟପିକ ବିଷୟରେ
1: ଆଜି ଯୋଉ ଟପିକ ରହିଛି ଆମର ବର୍ଷାକୁ ନେଇକି ଯୋଉ ଟପିକ
2: ଆଜ୍ଞା
1: ଆମେ ଥରେ ଯାଇଥିଲୁ ଛତିଆ ବାଟରେ ଫେରିଲା ବେଳକୁ ଠିକ ସେ ଆମର ଆମେ ଜଷ୍ଟ ବାହାରିଛୁ ଛତିଆରୁ ତ ମାନେ ଟିକେ ଟିକେ ବର୍ଷା ପକେଇଲା ଆମେ ଭାବିଲୁ କି ବର୍ଷା ହବନି ବର୍ଷା ହବନି ଟିକେ ଟିକେ ବର୍ଷା ପକେଇଥିଲା ଆମେ ପଳେଇବା ଆଉ ଠିକ ଛତିଆ ତାର ହେଇଯାଇଛୁ ବର୍ଷା ଆରେ ଗାଜିରା ପକେଇ ବର୍ଷା ପୁରା ଭେଜିଗଲୁ ଆଉ କଣ କରିବୁ କୋଠି ହେଲେ କଣ ହବ ଆଉ ପଚିଶ ତ ଗଲୁ ଆଉ ଲାଷ୍ଟକୁ ସେମିତି ଘରକୁ ପଳେଇଲୁ
2: ଆଉ ଓଦା ହେଇକି ଆସିଲେ
1: ଆଜ୍ଞା
2: ତାପରେ ଦେହ ଖରାପ ହେଇନି
1: ନା ନା ସେମିତି କିଛି ଦେହ ଖରାପ ହେଇନି ଦେହ ପୁରା ଠିକ ଥିଲା ଆଉ ଘରେ ଆସିକି ଡ୍ରେସ ପତ୍ର ଚେଞ୍ଜ କରିକି ପୁରା ଡ୍ରେସ ପତ୍ର ପିନ୍ଧିକି ତାପରେ ଘରେ ଟିକେ ରେଷ୍ଟ ନେଲୁ ଘରେ ସେମିତି ଦେହ କିଛି ଖରାପ ହେଇନି ହେଇନି
2: ବହୁତ ବହୁତ ଧନ୍ୟବାଦ ଗୋଟେ ଆପଣଙ୍କର ଅନୁଭୂତି ଥିଲା ଆମ ସହିତ ସେୟାର କଲେ
1: ନମସ୍କାର
2: ନମସ୍କାର

0: ବର୍ଷା ପାଇଁ କେବେ ହଇରାଣ ହେଇଛନ୍ତି କି ନାହିଁ? ଆଉ ଜଣେ ସାଥୀ ଆମ ସହିତ ଯୋଡି ହଉଛନ୍ତି, ଦେଖିବା କିଏ କଲ୍ କରିଛନ୍ତି, କଣ କହୁଛନ୍ତି। ହ୍ୟାଲୋ,
1: ଠାକୁର ଠାକୁର ଅତିଆ ଠାକୁର ଆଉ।

0: ଅଟିଆ ଠାକୁର ଆଉ ଚଲାଇ ତାଟି ବାଲିରେ ହାଟ ମୋର ସାରିବ ଅଟିଆ ଠାକୁର ଆଉ କେତେ ନାଟ ଦେଖିବ ଅଟିଆ ଠାକୁର ଆଉ। जय मा सारा नमस्कार पा।
1: नमस्कार किए कहते हैं कोठ कहते हैं
0: मु रेडुआ बंधु शारदा भाई मा सारा को पाख पर कोठियो पा
1: कार्यक्रम को बहुत बहुत स्वागत
0: धन्यवाद।
1: कौन कहिबे आज रे टॉपिक बिषय बहुत सुंदर भजन टी गाइले तनो मु पूरा एकदम चुप हेके सुनुथली सुंदर गीत टी तबे कौन कहिबे टॉपिक बिषय रे
0: या प्रभु को इच्छा आ को मु करिबे आ
1: निहाती
0: मने मने पड़ीला ठाकुर भजन तो पूरा बोले ना प्राय।
1: अच्छा अच्छा बहुत बहुत सुंदर कथा
0: ये बेबी जगन्नाथ संकर यात्रा चलची।
1: निहे तेबे समस्त
0: आगे
1: एबे सब ओडिया भाव भी भळ
0: आगे आगे सारा को भजन तो बहुत अच्छी किंतु एबे जदी चली जा हम जगन्नाथ आगे टॉपिक ऊपर जासी बेथर को
1: निहे निहे कोहंतु कोन कहबे आज रे टॉपिक विषय रे वर्षा पई केबे हैरान हि छंती की
0: आगे देखंतु मो सेटा वर्षा सी दिन नथला पा। सेटा 2011 मे मास 21 तारीख म माने अछि
1: माने बात्या समय
0: आगे
1: बात्या प्राय से समय रे हुए बेले बेले
0: 2011
1: रे। अच्छा
0: 2011 मे मास से जोडा काला होय छै अपन
1: एबे
0: मे मास रे अप्रैल मास रे होय। मो ससुर रे इठो होय 28 किलोमीटर
1: माने
0: ए समय रे आउ से 10 किलोमीटर।
1: अच्छा
0: मो ससुर रे जाइतली मो जाइतली मो सांग जण जाइतले ଚଳ ତ ଖରା ହଉଛି ନା କିଏ ଜାଣିଛି କଣ ଏମିତି ହବ କି ସାଢେ ତିନିଟା ପରେ ମୁଁ ତାଙ୍କ ଘର ଛାଡି ଦେଇଛି ଆମ ୟଶୋମା ତାଙ୍କ ଘରଟା ଆଜ୍ଞା 10 କିଲୋମିଟର କିଛି ଅପା ନାହିଁ ମାନେ ମଝିରେ ଆଉ କୌଣସି କେବଳ ବିଲ ଦେଖିବେ ଗଛ ଗୋଟାଏ ବି ଦେଖିବେନି କେବେ ବି ସେଇଆ ଗଛ ନାହିଁ। ଯେତେବେଳେ 4 କିଲୋମିଟର ଆଇଲା ପରେ ଆରମ୍ଭ ହେଇଗଲା ବର୍ଷା କାଳ ବୈଶାଖୀ ଘର ଗଡି ମାନେ ଘଡ଼ଡି ଏମିତି ଫାୟାର କଲା ଅପା ମାନେ ଆଉ ସେଠି ହିରୋଣ୍ଡରେ ଆମେ ଖେଳୁ ମୁଁ ଯେତେବେଳେ ଦେଖିଲି ବର୍ଷା ଠିକ ଅଛି ବର୍ଷା ଓଦା ହେଲେ କିଛି ଅସୁବିଧା କିନ୍ତୁ ଯେତେବେଳେ ଫାୟାର କଲା ଘଡ଼ଡି ତାପରେ ବଲା ମାନେ ଲାଇନ ଫୋନ କଲା ବି ଆମେ ପାଖାପାଖି କୋଉଠି ଆମକୁ ଯେମିତି ଜଣା ପଡୁଥିଲା ଆମେ କଣ କଲୁ ଗାଡ଼ିଟାକୁ ଖୋଇ ଦେଇକିରି ଅପା ମୁଁ ଜାଣିଥିଲି ତା କିଛି ଶୁଣିଥିଲି ପାଣିପାଗ ବିଶେଷଜ୍ଞ ପାଖରୁ ଯେ ମୁଁ ଶୋଇ ପଡିଲୁ ତଳେ।
1: ଆଚ୍ଛା ଡେଞ୍ଜର ସିଚୁଏସନ ଥିଲା
0: ପହଞ୍ଚି ଗଲେ ସେଠି କହିଲେ ଭାଇ କୋଉ ଠିଆ ବାଜାର ମୁଁ କହିଲି ଗୋଟେ କଥା କରନ୍ତୁ ମୁଁ ଯେତିକି ମୋର ଜ୍ଞାନ ଅଛି ଶୋଇପଡିଆ ଆମେ ଚାରି ଜଣ ମେନ୍ ରୋଡ ଉପରେ।
1: ଆଚ୍ଛା
0: ଶୋଇପଡିଲୁ ତାପରେ ଦିଟା ଫାୟାର କଲା ଘଡ଼ଘଡ଼ି ଯେ ଯାହା ହଉ ଘଡ଼ ଟିକେ ଅପା କମିଲା ସେଇ ବର୍ଷା ଟିକେ ଟିକେ ପକଉଥାଏ ଏସମ ବଜାରରେ ଆସିକିରି ପୋଛା ପୋଛେଇକିରି ଆସିଲୁ ଆଉ ନହେଲେ ଯଦି ମୁଁ ଜାଣିଛି ଠିଆ ହେଲା ମାନେ ଗଛ ନାହିଁ ନା ଗଛ ହେଲେ ବି ଘଡ଼ଘଡ଼ି ଫାୟାର କରିବ
1: ନିହାତି
0: କେବଳ ମୁଁ ମାନେ ଜାଣିନଥିବେ ଯଦି ରାସ୍ତାରେ ଯାଉଛନ୍ତି କିଛି ନାହିଁ ଆପଣ ଶୋଇପଡିବେ ଆଉ କିଛି ଯଦି ବିଲରେ ହଉ ଯୋଉଠି ଶୋଇପଡିବେ ମୁଁ ମାଡିକି।
1: ଯାହା ହଉ ଆପଣ ଗୋଟେ ଉପସ୍ଥିତ ବୁଦ୍ଧି ଖଟେଇଲେ ସେ ଯୋଉ ହ୍ୟାଲୋ
0: ଆଜ୍ଞା ବିଲରେ ଥାନ୍ତୁ କିମ୍ବା ରାସ୍ତା ଥାନ୍ତୁ
1: ହ୍ୟାଲୋ
0: ଗୋଟିଏ ଆପଣ କହିଲି
1: ହ୍ୟାଲୋ ଆପଣ ଭଲ ଭାବରେ ଆମେ ଶୁଣିପାରୁନୁ ଆପଣଙ୍କୁ ହ୍ୟାଲୋ
0: ହ୍ୟାଲୋ
1: ହଁ ଏବେ ଶୁଭିଲା ଆପଣ ଶୁଣିପାରୁଛନ୍ତି ଆମକୁ ଶୁଣିପାରୁଛନ୍ତି
0: ଆଜ୍ଞା ଆଜ୍ଞା

0: ଆଜ୍ଞା, ଆପଣଙ୍କର ଉପସ୍ଥିତ ବୁଦ୍ଧି ପାଇଁ, ଆପଣ ଯାହା ହଉ ଏତେ ଗୋଟେ ଭୟଙ୍କର ପରିସ୍ଥିତିରୁ ବି ବଞ୍ଚି ଯାଇଛନ୍ତି, ବହୁତ ଧନ୍ୟବାଦ।
1: ଆପଣଙ୍କ ମାଧ୍ୟମରେ କହୁଛି ଯେକୌଣସି ଜାଗାରେ ଥିବେ ଘଡ଼ଘଡ଼ି ବେଳେ କେବଳ କୋଠାରେ ରହିବେ, ଯଦି ବି ରାସ୍ତାରେ ଅଛନ୍ତି ଆପଣ ମୁହଁ ମାଡ଼ି ଶୋଇପଡ଼ିବେ।
0: ନିହାତି ନିହାତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏମିତି ସଜେସନ ପାଇଁ।
1: ରହିଲି ଅପା, ଜୟ ମା ଶାରଳା, ନମସ୍କାର।
0: ଜୟ ମା ଶାରଳା, ନମସ୍କାର। ତେବେ ବର୍ଷା କେତେବେଳେ ଆମକୁ ବିପଦରେ ପକାଏ, କେତେବେଳେ ଅନେକ ଖୁସି ଆଣିଦିଏ, ତଥାପି ଯେମିତି ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ, ସୁବିଧା ଅସୁବିଧା ଲାଗି ରହିଥାଏ, ବର୍ଷା ସେମିତି ଆମକୁ ଖୁସି ବି ଦେବ, ବେଳେବେଳେ ଛୋଟମୋଟ ଦୁଃଖ ଆମ ପାଖକୁ ଆସେ, ବେଳେବେଳେ ଆମେ ଡରିଯାଉ ବହୁତ ବେଶୀ ଭୟଙ୍କର ବର୍ଷା ଦେଖି। ତେବେ ଆମ ସହିତ ଆଉ ଜଣେ ସାଥୀ ଯୋଡ଼ି ହେବା ପାଇଁ ଚେଷ୍ଟା କରୁଛନ୍ତି, ଦେଖିବା କିଏ କଲ୍ କରିଛନ୍ତି ଆଉ କଣ କହୁଛନ୍ତି।
2: ହ୍ୟାଲୋ
0: ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମୁଁ ବୁଲୁ ପଟ୍ଟନାୟକ, ଘସିପୁରା ଆନନ୍ଦପୁର କେନ୍ଦ୍ରରୁ କହୁଥିଲି।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ ଆଜ୍ଞା।
0: କଣ କହିବେ ଆଜିର ଟପିକ ବିଷୟରେ?
2: ଆଜିର ଟପିକ ବିଷୟରେ ମୋର ମତାମତ ରହିଛି, ବହୁତ ବର୍ଷ ତଳେ ବୈତରଣୀ ନଦୀର କୂଳରେ ଗୋଟେ ପଡିଆ ଥିଲା, ସେ ପଡିଆରେ ଗୋଟେ କ୍ରିକେଟ ମ୍ୟାଚ ହଉଥିଲା। ସେ ମ୍ୟାଚଟି ଆମ ଗାଁ ଘସିପୁରା ସହିତ ହଉଥିଲା। ସେ ମ୍ୟାଚ ଚାଲିଥିବା ସମୟରେ ପ୍ରବଳ ବେଗରେ ବର୍ଷା ଆସିଲା ଏବଂ ମ୍ୟାଚ ବନ୍ଦ ହେଇଗଲା। ଏତେ ଜୋରରେ ବର୍ଷା ହେଲା ଆଉ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ମାରିଲା। ଆମେ ପାଖରେ ଘର ଦ୍ୱାର କିଛି ନଥିଲା, କିନ୍ତୁ ଆମେ ଗୋଟେ କେତେ ଗୁଡ଼େ ତାଳ ଗଛ, ବଡ ବଡ ବର ଗଛ, ଓସ୍ତ ଗଛ ମୂଳରେ ଆଶ୍ରୟ ନେଇଥିଲୁ। ଯାଉ, ଭଗବାନଙ୍କ କୃପାର ଆମେ ବଞ୍ଚିଗଲୁ, ଘଡ଼ଘଡ଼ି ଚଡ଼ଚଡ଼ି ମାରିଲା ନାହିଁ, କିନ୍ତୁ ପ୍ରବଳ ମାତ୍ରାରେ ବର୍ଷା ହେଲା ଆଉ ସେଇ ଅନୁଭୂତିଟି ମନେ ଅଛି। ଆମେ ସେ ବର୍ଷା ଦାଉରୁ ଏବଂ ଘଡ଼ଘଡ଼ି ଦାଉରୁ ରକ୍ଷା ପାଇପାରିଲୁ ନାହିଁ। ପାଖରେ ଘର ଦ୍ୱାର ନଥିବାରୁ ଗୋଟେ ଗଛ ମୂଳରେ ଆଶ୍ରୟ ନେଇକି ରକ୍ଷା ପାଇଯାଇଥିଲୁ।
0: ଯାହା ହଉ, ଗୋଟେ କିନ୍ତୁ ଖେଳଟି କିନ୍ତୁ ଆପଣଙ୍କର ବନ୍ଦ ହେଇଯାଇଥିଲା।
2: ଆଜ୍ଞା ଆଜ୍ଞା,
0: ନିହାତି ଭାବରେ ଆମେ ଏମିତି ସୁବିଧା ଅସୁବିଧାରେ ନିହାତି ଭାବରେ ପଡିଥାଉ ବର୍ଷ ପାଇଁ। ତେବେ ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହିତ ଯୋଡ଼ି ହେଇଥିଲେ,
2: ଧନ୍ୟବାଦ।
0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ଦେଲ୍ ସି ଦେଲ୍ତାକ୍।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ଆଉ କଥା ଚାଲିଛି ଯେ ବର୍ଷା ପାଇଁ ଆପଣ କେବେ ହଇରାଣ ହୋଇଛନ୍ତି କି ନାହିଁ ଆମର ସାଥୀମାନେ କଲ୍ କରୁଛନ୍ତି ଆଉ ନିଜର ମତାମତ ନିଜର ଅନୁଭୂତି ଯାହା ଅଛି ସେସବୁକୁ ସେୟାର କରୁଛନ୍ତି ଦେଖିନବା ନେକ୍ସଟ କଲ୍ କିଏ କରିଛନ୍ତି ହ୍ୟାଲୋ
1: ହ୍ୟାଲୋ ଜ୍ୟୋତି ଦିଦି ନମସ୍କାର
0: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ମୁଁ କଟକ ସିଡିଏ ସାର୍ କହୁଥିଲି କଳ୍ପନା ମହାନ୍ତି
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
1: ଆଜ୍ଞା
0: କଣ କହିବେ ଆଜିର ଟପିକ ବିଷୟରେ ବର୍ଷା ପାଇଁ କଣ କେବେ
1: ଥରେ କଲେଜ ଆମେ ଗଲାବେଳେ ଆମେ ତିନି ଚାରି ଜଣ ପିଲା ସାଙ୍ଗ ହେଇକି ସାଇକେଲରେ ଯାଉ ଆମ ଘରଠୁ କଲେଜ 8-10 କିଲୋମିଟର ଖଣ୍ଡେ ହବ ଆଉ ସବୁଦିନ ଆମେ କଣ ରେନିକୋଟ ନଉ କିନ୍ତୁ ବର୍ଷା ହୁଏ ନାହିଁ ଆଉ ସେଇଠୁ ରେନିକୋଟ ଏତେ ଓଜନ ହଉଛି ସେଇଠୁ ସେଦିନ ଆମେ ନେଇନଥିଲି ମୋ ଦେଖା ଦେଖି ଆଉ ସେ ସାଙ୍ଗ ଦି ଜଣ ବି ସିଏ ବି ନେଲେ ନାହିଁ ସେଠି ଏମିତି ହେଇଛି ସେଦିନ ଅଚାନକ ବର୍ଷା ମାରି ଆସିଲା ଆଉ କ୍ଲାସ ଛୁଟି ହେଲା ବର୍ଷା ଜମା କମିଲାନି ଆଉ 8-10 କିଲୋମିଟର ହେଲାଣି ଘର ସେତେବେଳେ ଫୋନ ଏତେ ୟୁଜ୍ ନଥିଲା ଆମେ ଫୋନ ବି ନେଇନଥିଲୁ ଫୋନ ସେତେବେଳେ ଚାଲିନଥିଲା ତାପରକୁ କଣ କରିବୁ କେମିତି କଣ କରିବୁ ଆସିବୁ ଏମିତି ଭାବି ଭାବିକି ଦେଖାଯାଉ ସନ୍ଧ୍ୟା ତାପରେ ଆସିଲା ଆଉ ସନ୍ଧ୍ୟା ଆସିଲା ବେଳେ ତୁ ସେଇ ଯୋଉ କଣ କରିବୁ ସେଇ ଘର ପାଖରେ କଲେଜ ପାଖରେ ଜଣେ ଗୋଟେ ଜଣଙ୍କ ଘର ଥିଲା ତେବେ ତାଙ୍କ ଘରୁ ଘରୁ 3 ଜରି ମାଗିକି ଆଣିଲୁ ତାକୁ ମୁଣ୍ଡରେ ଦେଇକି ସେଇଠୁ ଧୀରେ ଧୀରେ ଆସିକି ଘରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଗଲା ତାପରେ ସେମାନଙ୍କର କିଛି ହେଲାନି କିନ୍ତୁ ମତେ ପୁରା ଥଣ୍ଡା ଜ୍ୱର ଏତେ ଜୋର ହେଲା ଯେ ପୁରା ମାନେ ସିଧିଘରେ ପୁରା ସେଦିନ ତ ମୁଁ କଣ କହିଲି ସବୁବେଳେ ବର୍ଷା ହଉ କି ନ ହଉ ରେନିକୋଟାକୁ ବ୍ୟାଗ ଭିତରେ ପୁରେଇକି ନିଏ
0: ଯାହା ହଉ ଯେହେତୁ ଥରେ ହଇରାଣ ହେଇଛନ୍ତି ତେଣୁ ସତର୍କ ବି ହେଇଯାଇଛନ୍ତି
1: ଆଜ୍ଞା ଆଜ୍ଞା
0: ଏବେ ବି ସାଙ୍ଗରେ ଯୁଆଡେ ଯାଆନ୍ତି ରେନକୋଟ ନହେଲେ ଛତା ନେଇକି ଯାଆନ୍ତି
1: ଆଜ୍ଞା ଏବେ ତ ମୋର ବର୍ଷାରେ ବାହାରକୁ ବାହାରିନି ତଥାପି ଯେତେବେଳେ ଟିକେ ବାହାରକୁ ଛତା ନିହାତି ନିଏ ଆଉ
0: ନିହାତି ଭାବରେ ସତର୍କ ହେଇଛନ୍ତି ଅସୁବିଧାରେ ପଡିକି ତାପରେ ଶିଖି ଯାଇଛନ୍ତି ବହୁତ ବହୁତ ଧନ୍ୟବାଦ କଳ୍ପନା ମ୍ୟାଡମ
1: ଆଜ୍ଞା ରହୁଛି ନମସ୍କାର
0: ନମସ୍କାର ହଁ ବେଳେବେଳେ ଜଣା ନଥାଏ ବର୍ଷା ହବ କି ନ ହବ କିନ୍ତୁ ହେଇଯାଏ ଆଉ ଏମିତି ଭିଜି ଯାଉ ତାପରେ ଦେହ ବି ଖରାପ ହେଇଯାଏ ଆଉ ସେଇଥିରୁ ଆମର କଳ୍ପନା ମ୍ୟାଡମ୍ ଶିଖିଯାଇଛନ୍ତି ଯେ ଆଉ ଯାହା ବି ସୁବିଧା ହଉ ଅସୁବିଧା ହଉ ସାଙ୍ଗରେ ଛତା ନହେଲେ ରେନକୋଟ ନେଇକି ହିଁ ଯିବି ହ୍ୟାଲୋ ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ସ୍କୁଲକୁ 30 କିଲୋମିଟର ଯିବା ଆସିବା କରିବା ସମୟରେ ବହୁତ ବର୍ଷାରେ ଭିଜି ଭିଜି ଯିବାକୁ ମଧ୍ୟ ପଡିଛି ରିଟର୍ନ କଲା ଆସି ମଧ୍ୟ ବହୁତ ବର୍ଷା ହେଲେ ରିଟର୍ନ କଲା ତ କିଛି ଟେନସନ ବର୍ଷା ହେଲେ ରହିଯାଉ ଗଡ଼ଗଡ଼ି ବିଜୁଳି ମାରିଲେ କିନ୍ତୁ କଲା ଅଛି ବର୍ଷା ହେଲେ ଠିକ ସମୟରେ ପହଞ୍ଚିବାକୁ ପଡିବ ସ୍କୁଲରେ ସେଠି ଯାହାଜେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଯିବା ଆସିବା କରିବାକୁ ପଡୁଛି
0: ମ୍ୟାଡମ୍ ମାନେ ଆପଣ ଯେତେବେଳେ ପଢୁଥିଲେ ସେତେବେଳେ କଥା କହୁଛନ୍ତି ନା ଏବେ ଚାକିରି କରିଛନ୍ତି
2: ନା ଏବେ ଏବେ ଏବେକାର ମାନେ ସ୍କୁଲ କଥା କହୁଛି
0: ଆଚ୍ଛା 30 କିଲୋମିଟର ଡିଷ୍ଟାନ୍ସ
2: ମାନେ ସ୍କୁଲ ଟିକେ ଅଛି ତ ମ୍ୟାଡମ୍
0: ଆଚ୍ଛା ନିହାତି ଭାବରେ ଆପଣ ସାଙ୍ଗରେ ଛତା ନହେଲେ ରେନକୋଟ ଏସବୁକୁ ରଖନ୍ତୁ ଯଦି ଟୁ ହ୍ୱିଲର ଚଲାଉଛନ୍ତି ନିହାତି ଭାବରେ ସତର୍କ ହେଇ ଯାଆନ୍ତୁ ଆଉ ସମୟ ପୂର୍ବରୁ ଟିକେ ବାହାରନ୍ତୁ ଯାହାଦ୍ୱାରା ଆପଣ ତରତର ହେଇକି ଯିବାକୁ ପଡିବନି
2: ଆଉ ମ୍ୟାଡମ୍ କ୍ରିକେଟ ମ୍ୟାଚ୍ ଚାଲିଥିବା ସମୟରେ ମଧ୍ୟ ବହୁତ ଥର ଆମର ଫାଇନାଲ ମ୍ୟାଚ୍ ଚାଲିଥାଏ ସେ ସମୟରେ ମଧ୍ୟ ବର୍ଷା ଦ୍ୱାରା ମ୍ୟାଚ୍ ବାଧାପ୍ରାପ୍ତ ହୋଇଥାଏ ଆଉ ତାପରେ ପରେ ପୁଣି ଆଉଥରେ ଓଭର କମ୍ କରି ଖେଳିବାକୁ ପଡେ ମ୍ୟାଡମ୍
0: ଭାରି ମନ ଦୁଃଖ ହଉଥିବ କିନ୍ତୁ ସେଇ ସମୟରେ
2: ହଁ ମ୍ୟାଡମ୍
0: ନିହାତି ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଅନୁଭୂତି ଆପଣଙ୍କର ସ୍ମୃତି ଆପଣଙ୍କର ଅସୁବିଧା ଆମ ସହିତ ସେୟାର କଲେ ବହୁତ ବହୁତ ଧନ୍ୟବାଦ
2: ନମସ୍କାର
0: ନମସ୍କାର ନମସ୍କାର

0: ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଯାଇଛନ୍ତି। ହ୍ୟାଲୋ,
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? କାର୍ଯ୍ୟକ୍ରମକୁ ବହୁତ ସ୍ୱାଗତ। ଆପଣ ଖାଲି ହସି ହସି କଲ୍ କଲେ, କୁହନ୍ତୁ କଣ କହିବେ ଆଜିର ଟପିକ ବିଷୟରେ?
1: ଆପଣଙ୍କ ସହରେ ଫୋନ ନକଲେ ମନ ଦୁଃଖ ହବ ଆଉ।

0: ନାଇଁ ନାଇଁ ଆପଣ ମନ ଖୁସି କରିକି ସବୁବେଳେ ରୁହନ୍ତୁ, ଆପଣଙ୍କର କଲ୍ ଏମିତି ଲାଗୁ, ଆମେ ତ ଚାହିଁବୁ ସମସ୍ତଙ୍କର କଲ୍ ଲାଗୁ, ସମସ୍ତେ ଖୁସି ହୁଅନ୍ତୁ। କ'ଣ କହିବେ ଆଜିର ଟପିକ ବିଷୟରେ କୁହନ୍ତୁ।
1: ଟପିକ ବିଷୟରେ ଆମେ ଥର ଦି ସାଙ୍ଗ ଯାଇଥିଲୁ କସମେଟିକ ଜିନିଷ କିଣିବା ପାଇଁ, ବର୍ଷା ପ୍ରବଳ ହେଲା ହେଲା 12ଟାରୁ ଗଲୁଣି 4ଟା ବାଜିଲାଣି ଆଉ ଘରକୁ ଆସିପାରୁନୁ।
0: ବାପରେ ବାପ,
1: କଣ କରିବୁ କଣ କରିବୁ, ମୋର ଜଣେ ଫୋନ ବି ନଥାଏ ହାତରେ, କିନ୍ତୁ ନମ୍ବର ଟିକେ ମନେ ଥିଲା। ଫୋନ କଲି ଜଣକୁ, ଦେଇଙ୍କର ଜଣେ ଦିଅର ହେବେ, କହିଲି ଭାଇ କୋଉଠୁ ଅଛ ଟିକେ ଆସିକି ମୁଁ ନେଇଯାଆନ୍ତନି ହେଲା। ସେଠୁ ଯାଇକି ନେଇକି ଆଣିକି ଘରେ ଛାଡ଼ିଲେ, ଘରେ ମୋ ବୋଉ ପାଟିଗଲା ପ୍ରବଳ।
0: ଏତେ ଡେରି କଣ ହେଲା,
1: ଏତେ ଡେରି କଣ ହେଲା। ତାପରେ ଆଉ ଥରେ ସାଙ୍ଗମାନେ ସବୁ ଗାଧୋଇ ଆସିଲୁ, ସମସ୍ତେ ମୋତେ ଛାଡିକି ପଳେଇଲେ, ବର୍ଷାରେ ମୋ ଛତା କୁଆଡେ ଉଡିଗଲା, ଟିକେ ପବନ ହଉଥିଲା ଉଡିଗଲା, ମୁଁ ଆଉ ପାଇଲିନି
0: ହେ ଭଗବାନ
1: ହେଲା। ମୁଁ ଯାଇକି ସାଙ୍ଗମାନଙ୍କ ପାଟି ପିଟେଇଲିନି, ମୁଁ କହିଲି ହାତ ସାଙ୍ଗ ହେବିନି ଆଉ, ନା ନାଇଁ ଏତେବେଳେ ଆମର ଟିକେ ଗାଧୋଇଲା ବେଳକୁ ଏବେ ସବୁ ଘର ହେଇଗଲାଣି, ଆଗରୁ ଜବର ନଟି ବୁଦା ଜଙ୍ଗଲ ଖାଲି ଥିଲା, ଗାଧୋଇ ଆସିଲେ କି ଡର ଲାଗେ
0: ନାଇଁ। ଆପଣ ତାପରେ ସାଙ୍ଗମାନଙ୍କ ଉପରେ ଅଭିମାନଟା ଭାଙ୍ଗିଲା ନା ଭାଙ୍ଗିଲାନି?
1: ହଁ ସେମାନଙ୍କର ଆମର ଭୁଲ ହେଇଯାଇଛି ଆଉ,
0: ଛାଡିଦେଇ ପଳେଇ ଆସିଛୁ ଆମକୁ, ଛାଡିଦିଅ ଟିକେ ଆଉ।
1: ସତଟା ଉଡିଗଲା, ମୁଁ କାନ୍ଦି କାନ୍ଦି ଘରକୁ ଆଇଲି, ମୁଁ ପାଇଲିନି ତ କୁଆଡେ, ସେ ପଳେଇଲା
0: ଜୋର ପବନ ହେଇଛି,
1: ଏକୁଟିଆ
0: ଥିଲେ ନିହାତି ଭାବରେ ମନ କଷ୍ଟ ହେଇଥିବ, ଡର ବି ଲାଗିଥିବ।
1: ପାଣି ଆମର ଯେତେବେଳେ ଶୁଅ ଯାଏ ମୁଣ୍ଡେ ଦି ମୁଣ୍ଡ ପାଣି, ଆଉ ଡର ଲାଗିଲା। ମୁଁ କହିଲି ତମେ ଯାଅ, ଆଉ ଟିକେ ଯିବା ସାଙ୍ଗ ହେଇ, କେତେବେଳେ ଏବେ ସିନା ନଈ ନା ମାନେ ଟ୍ୟାପ ଫ୍ୟାପ ସବୁ ଘରେ ହେଇଗଲାଣି, ଆଉ କେହି କୁଆଡେ ଯାଉନାହାନ୍ତି, ସେତେବେଳେ ସବୁ ନଈ ନାଳକୁ ଗାଧେଇ ଯାଆନ୍ତି ନା।
0: ନିହାତି ଯାହା ହଉ, ହଇରାଣ ହେଇଛନ୍ତି, ମନ ଦୁଃଖ କରିଛନ୍ତି, ସାଙ୍ଗମାନଙ୍କ ଉପରେ ଅଭିମାନ ବି କରିଛନ୍ତି ବର୍ଷା ପାଇଁ, ଆପଣଙ୍କର ଅନୁଭବ ଅନୁଭୂତି ସେୟାର କଲେ ଆମ ସହିତ, ବହୁତ ବହୁତ ଧନ୍ୟବାଦ। ଏମିତି ହସୁଥାନ୍ତୁ, ଖୁସିରେ ଥାନ୍ତୁ, ଏମିତି ଆମ ସହିତ କନେକ୍ଟ ହଉଥାନ୍ତୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ, ସେଇ ଦେଲ ତାକ ଶୋ ଚାଲିଛି, ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍। ପ୍ରଶ୍ନ ରହିଛି ଯେ ବର୍ଷା ପାଇଁ ଆପଣ କେବେ ହଇରାଣ ହୋଇଛନ୍ତି କି? ନମ୍ବର ଟି ହେଉଛି 0671230315 3। ଆଉ ଗୋଟିଏ କଲ୍ ଅଲରେଡି ଆମ ପାଖରେ ଆସି ପହଞ୍ଚି ଯାଇଛି, ଦେଖିବା ସାଥି କିଏ କଲ୍ କରିଛନ୍ତି ଆଉ କ'ଣ କହୁଛନ୍ତି ଆଜିର ଟପିକ ବିଷୟରେ। ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ସାଲେପୁରରୁ କଟକ କହୁଛି।
0: କିଏ କହୁଛନ୍ତି, ଆପଣଙ୍କ ନାଁ କୁହନ୍ତୁ।
2: ଗୁରୁଚରଣ ସାହୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
2: ଧନ୍ୟବାଦ।
0: କ'ଣ କହିବେ ଆଜିର ଟପିକ ବିଷୟରେ?
2: ମୁଁ ଆଜିରେ ମକା ନେଇକି ଯାଉଥିଲି, ମକା ନେଇ ଯାଇଥିଲି ଆଠ ଘର, ସେଇ ଟାଇମରେ ବର୍ଷା ପ୍ରବଳ ହେଲା, ଆଉ ଗାଡ଼ି ନେଇକି ଆଣିଲା ବେଳେ ବାଟରେ ଟିକେ ବହୁତ ହଇରାଣ ହେଲି, ଆଉ ଗୋଟେ ମନ୍ଦିର ଦେଖି ରହିଗଲି, ସବୁ ମକା ଟିକେ ଓଦା ହେଇଗଲା, ଆଉ ଆଇଲା ବେଳେ ମଝିରେ ଚକା ଟିକେ ସିଲିମ ମାରିଲା, ଭିଜି ଟିକେ ପଳେଇ ଆଇଲି, ଡେରି ଟିକେ ହବ ବୋଲି ଜଲ୍ଦି ଜଲ୍ଦି ପଳେଇ ଆଇଲି, ଆଉ ଚକା ସିଲିମ ମାରିକି ଗାଡି ନଉଠି ପଡିଲା, ଆଉ ବହୁତ ହଇରାଣ ହେଇକି କିନ୍ତୁ ଆଇଥିଲି ସେଦିନ।
0: ଆପଣ ଭଲ ଥିଲେ ତ?
2: ହଁ ମୁଁ ଭଲ ଥିଲି, ଗୋଡ଼ ମାଡ ହେଇଗଲା ଆଉ।
0: ଆଚ୍ଛା ଯାହା ହଉ, ଆପଣ କିନ୍ତୁ କେବେ ବି ଗାଡି ବର୍ଷା ଯେତେବେଳେ ହଉଛି, ରାସ୍ତା ଓଦା ଅଛି ସେ ସମୟରେ, ଆଉ ଜମା ବି ଗାଡି ସ୍ପିଡ ଚଲେଇବେନି।
2: ଧନ୍ୟବାଦ।
0: ଯାହା ତ ଅସୁବିଧାରେ ପଡିଛନ୍ତି ପଡିଛନ୍ତି, ବର୍ଷା ଯାହା ଦୁଃଖ ଦେଇଛି ଦେଇଛି, କିନ୍ତୁ ଆମ ତରଫରୁ ଏଇ ରିକ୍ୱେଷ୍ଟ ରହିବ ଯେ ଆଗକୁ ଆଉ ସ୍ପିଡ ଗାଡି ଚଲେଇବେନି ଆଟଲିଷ୍ଟ।
2: ଠିକ ଅଛି,
0: ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଲେ, ଆପଣଙ୍କ ଗୋଟିଏ କଥା ଆମ ସହିତ ସେୟାର କଲେ, ଥ୍ୟାଙ୍କ ୟୁ ସୋ ମଚ୍। ହ୍ୟାଲୋ

0: ସମସ୍ତ ପାଖରେ ସମୟର ଅଭାବ ନିହାତି ଭାବରେ ଆମକୁ ବି ସମୟ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଧୀରେ ଧୀରେ ଶେଷ କରିବାର ସମୟ ବି ଆସି ପହଞ୍ଚିଗଲାଣି। ତେବେ ଜଲ୍ଦବାଜି ନ କରିକି ସାଥୀ ଗୋଟିଏ ରିକ୍ୱେଷ୍ଟ, ଯେ ଯେତେବେଳେ ବର୍ଷା ହେଉଛି ଆଉ ଆପଣ ବା ବର୍ଷା ଛାଡ଼ିଯାଇଛି, ରାସ୍ତା ଓଦା ଅଛି, କାଦୁଅ ଅଛି, ସେ ସମୟରେ ଜମା ବି ସାଇକେଲ ଗାଡ଼ି ଯାହା ଚଲାଉଛନ୍ତି ସ୍ପିଡ୍ ଚଲାନ୍ତୁନି, ଆଉ ଯଦି ଚାଲିକି ବି ଯାଉଛନ୍ତି ସତର୍କତାର ସହିତ ଯିବା ଆସିବା କରନ୍ତୁ। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ମୁଁ ସତ୍ୟପ୍ରକାଶ କହୁଛି, ଭଦ୍ରକରୁ।
0: କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ,
1: ଧନ୍ୟବାଦ ଆପଣଙ୍କୁ।
0: କଣ କହିବେ ଆଜିର ଟପିକ ବିଷୟରେ?
1: ଆଜି ଟପିକ ଟିକେ ଶୁଣିପାରିନି, ମତେ ଟିକେ କହିଦେବେ କି?
0: ବର୍ଷା ପାଇଁ ଆପଣ କେବେ ହଇରାଣ ହେଇଛନ୍ତି କି?
1: ବର୍ଷା ପାଇଁ ମାନେ କୋଉଥିରେ, ଘରେ?

0: ରାସ୍ତାରେ କୋଉଠି
1: ଯାହା ବି ଆପଣଙ୍କର ଗୋଟେ ଛୋଟିଆ ଏକ୍ସପିରିଏନ୍ସ ଆମ ସହିତ ସେୟାର କରନ୍ତୁ ଘରେ ବାହାରେ
0: ଡେଫିନେଟଲି ଆଉ ଯେହେତୁ ବର୍ତ୍ତମାନ ବର୍ଷା ପାଗ ଚାଲିଛି ଆଉ ମୁଁ ମାନେ ଯେତେବେଳେ କଲେଜ ଯାଏ ଯୋଉ ଟାଇମ୍ରେ କଲେଜ ଯାଏ ବର୍ଷା ପାଇଁ ବହୁତ ମାନେ ହଇରାଣ ହରକତ ହବାକୁ ପଡେ ଯେମିତିକି କାଳ ବସାଇକି ସମୟରେ ମଧ୍ୟ ମାନେ ଏପଟେ ଘଡ଼ଘଡ଼ି ବିଜୁଳି ସବୁ ମାରୁଥିବ ଆଉ ଆମେ ବାଇକ୍ରେ ଯାଉଥିବୁ ଯାଇପାରିବୁନି ଗୋଟେ ଅଲଗା କୋଉ ଦୋକାନରେ ହଉ ବା କୋଉ ମାନେ ଅଲଗା କୌଣସି କାହା ଘରେ ହଉ ମାନେ ଏମିତି ଆଶ୍ରୟ ନେଉ ବର୍ତ୍ତମାନ ତ ସେଇ ଜିନିଷଟି ବର୍ତ୍ତମାନ ବହୁତ ମାନେ କରିବାକୁ ପଡୁଛି କାହିଁକି ନା ଯେହେତୁ ବର୍ତ୍ତମାନ ବର୍ଷା ଆପଣମାନେ ସମସ୍ତେ ଜାଣିଛନ୍ତି ସାରା ରାଜ୍ୟରେ ଲାଗି ରହିଛି ତ ସେଥିପାଇଁ ବର୍ତ୍ତମାନ ଦୋକାନ ହଉ ବା କୌଣସି ହୋଟେଲ ହଉ ରେଷ୍ଟୁରାଣ୍ଟ ହଉ ସବୁଆଡେ ମାନେ ବାଟରେ ଯାଉଥିବା ସମୟରେ ମାନେ ନାହିଁ ନଥିବା ଅସୁବିଧାର ମାନେ ସମ୍ମୁଖୀନ ହବାକୁ ପଡୁଛି ମାନେ ରାସ୍ତା ନାଳ ସବୁ ଏକା ହେଇଯାଉଛି ଥରେ ଆମେ ଯାଉଥିଲୁ ଆମେ ଥରେ ମାନେ କଲେଜ ଯାଉଥିଲୁ ସ୍କୁଟିରେ ତ ରାସ୍ତା ନାଳ ସବୁ ଏକା ହେଇଯାଇଛି ତ ଆମେ ଜାଣିପାରିଲୁନି ଆମ ମାନେ ସ୍କୁଟିଟି ମାନେ ନାଳରେ ହିଁ ପଡିଯାଇଥିଲା ଆଉ ବହୁତ କଷ୍ଟରେ ମାନେ କଣ ହେଇଥାନ୍ତା ଭଗବାନଙ୍କ ଦୟାରୁ ଆମେ ମାନେ ଲୋକମାନେ ସମସ୍ତେ କହିଲେ ତମେ ଓହ୍ଲେଇ ପଡ ମୋ ବଡ଼ବାପା ଯିଏ ଚଲଉଥିଲେ ସେ କହିଲେ କିଛି ଓହ୍ଲେଇବା ଦରକାର ତମେ ବସ ମୁଁ ତମକୁ ନେଇ ଭଲରେ ମାନେ ରାସ୍ତା ଉପରକୁ ନେଇକି ଜାଗାରେ ପହଞ୍ଚେଇବି କିନ୍ତୁ ମୁଁ ବହୁତ ଚିନ୍ତାରେ ପଡିଯାଇଛି ଯେ କଣ ହବ ମାନେ କଣ ହବ ବାହାରିଲା ପରେ ମାନେ ଗୋଟେ ଚିନ୍ତା ଆସିଲେ କି ଆଜି କଣ ହେଇଥାନ୍ତା ମୋ ସହିତ ଆଜି
1: ତ
0: ଭଗବାନ କହନ୍ତୁ ସେମିତି କାହା ସହିତ ନ ହଉ ଆଉ କିନ୍ତୁ ରାସ୍ତା ନାଳ ମ୍ୟାଡମ୍ ବିଶ୍ୱାସ କରିନି ସବୁ ଏକା ହେଇଯାଏ ମାନେ ଏତେ ଜୋରରେ ବର୍ଷା ହୁଏ
1: ଆଉ ଏମିତି ତ
0: ବର୍ଷା ପାଗର ତ ବହୁତ ଏକ୍ସପିରିଏନ୍ସ ଅଛି ସମୟ ସାପେକ୍ଷ ସବୁ ଜିନିଷ ଅନ୍ୟ ସତ୍ତା ମାନେ କଲେଜ ମାନେ ମଧ୍ୟ କହିବେ କିନ୍ତୁ ମୋର ଆଜ୍ଞା ଏଇଟା ଏକ୍ସପିରିଏନ୍ସ ଥିଲା ଆଜି
1: ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଗୋଟେ ଏଭଳି ଅନୁଭୂତି ଆମ ସହିତ ସେୟାର କଲେ କଷ୍ଟ ପାଇଛନ୍ତି ନିହାତି ଭାବରେ ଏଠି ତ ଆପଣ ଆମର ଲାଷ୍ଟ କଲ୍ ନିହାତି ମୋର ଏକ୍ସପିରିଏନ୍ସ ଆପଣଙ୍କ ସହିତ ନିହାତି ଖାପ ଖାଇବ ଜଣାଉଛି
0: ଭଗବାନଙ୍କ ଦ୍ୱାରା କେତେବେଳେ ଫାଷ୍ଟ କଲ୍ ହଉଛି ତ କେତେବେଳେ ଲାଷ୍ଟ କଲ୍ ହଉଛି ଏମିତି ଚାଲିଥିବ ଆପଣଙ୍କର ଆମର ଭଲ ପାଇବା ଆଉ ସମସ୍ତଙ୍କର ଭଲ ପାଇବା ନିଶ୍ଚିତ ଭାବରେ ଆପଣଙ୍କ ପ୍ରତି ଅଛି ଭଲରେ ଥାନ୍ତୁ ହସୁଥାନ୍ତୁ ଜୟ ଜଗନ୍ନାଥ
1: ଜୟ ଶ୍ରୀ ଜଗନ୍ନାଥ ବହୁତ ବହୁତ ଧନ୍ୟବାଦ ନିହାତି ଭାବରେ ସମସ୍ତଙ୍କର ଏକ୍ସପିରିଏନ୍ସ ତ ମୁଁ ଶୁଣିଲି ଏକ୍ଜାକ୍ଟଲି ଏମିତି ଗୋଟେ ସିଚୁଏସନ୍ ମୋ ସହିତ ହେଇଥିଲା ଆମେ ଯେତେବେଳେ ଚାରିଟାବେଳେ ଖେଳିବାକୁ ଯାଉଥିଲୁ ଦୁଇପଟେ ପୋଖରୀ ଥାଏ ଆଉ ମଝିରେ ରାସ୍ତାଟି ଯାଇଥିଲା ଦୁଇପଟ ପୋଖରୀର ପାଣି ମିଶି ରାସ୍ତା ଏକାଠି ହେଇଯାଇଥିଲା ଆଉ ଆମେ ଭାଇ ଭଉଣୀ ତିନି ଜଣ ଜାଣିପାରୁନଥିଲୁ ଯେ କୁଆଡ଼େ ଯିବୁ କ'ଣ କରିବୁ ବାଧ୍ୟ ହୋଇକି ସମସ୍ତେ ହାତ ଧରାଧରି ହେଇ ଭାଇ ଭଉଣୀ ତିନି ଜଣ ଗୋଟିଏ ଜାଗାରେ ଡରିକି ଠିଆ ହେଇଥିଲୁ ଆଉ ଆମ ଘର ପାଖରେ ଆମର ଜଣେ ଦାଦା ହିସାବ ଏବେ ସେ ଆସିକି ଆମକୁ ମଝିରେ ସାଇକେଲରେ ମାନେ ଜଣ ଜଣ କରି ନେଇକି ବାହାର କରିଥିଲେ ସେଇ ଅସୁବିଧା ଭିତରୁ ଯେହେତୁ ଦୁଇପଟେ ପୋଖରୀ ଥିଲା ଆଉ ମଝିରେ ସରୁ ରାସ୍ତାଟି ଥିଲା ଆଉ ପୋଖରୀର ପାଣି ଏକଦମ ଏକାଠି ହୋଇଯାଇଥିଲା ରାସ୍ତା ସହିତ ତେବେ ସମୟ ତ ଆମକୁ ଇସାରା ଦେଲାଣି ଏଇଠି ୱାଇଣ୍ଡ ଅପ୍ କରିବା ଆମର ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଶୋ ଯେଉଁମାନେ ଆମକୁ ଧୈର୍ଯ୍ୟ ଧରି କଲ୍ କଲେ ଚେଷ୍ଟା କରିଛନ୍ତି ଆମ ସହିତ ଯୋଡ଼ି ହେବା ପାଇଁ କିନ୍ତୁ ଯୋଡ଼ି ହୋଇପାରିନାହାନ୍ତି ଆମର ଅନେକ ସାଥୀଙ୍କର ଏକ୍ସପିରିଏନ୍ସ ଶୁଣିଲେ ନିହାତି ଭାବରେ ଆପଣଙ୍କର କଲ୍ ଆଉ ଦିନେ ଲାଗିବ ଆମେ ନିହାତି ଭାବରେ ଆପଣଙ୍କ ସହିତ କନେକ୍ଟ ହେବା ପାଇଁ ଟ୍ରାଏ କରିବୁ ଯେହେତୁ ଅନେକ ଶ୍ରୋତା ଅଛନ୍ତି ଆପଣଙ୍କର ଭଲ ପାଇବା ବହୁତ ବେଶୀ ଆମମାନଙ୍କ ପ୍ରତି ରହିଛି ଆପଣମାନଙ୍କର ବାରମ୍ବାର କଲ୍ ଆସୁଛି ଆପଣମାନେ ବହୁତ ଚେଷ୍ଟା କରୁଛନ୍ତି ଆମ ସହିତ କନେକ୍ଟ ହେବା ପାଇଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଯେଉଁମାନେ କଲ୍ କଲେ ଯେଉଁମାନେ ଧୈର୍ଯ୍ୟ ଧରି କଲ୍ କରିବା ପାଇଁ ଟ୍ରାଏ କରିଛନ୍ତି ସେ ସମସ୍ତଙ୍କୁ ୱାନ୍ସ ଏଗେନ୍ ଥ୍ୟାଙ୍କ ୟୁ ସୋ ମଚ୍ ଏଇଠି ୱାଇଣ୍ଡ ଅପ୍ କରୁଛୁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍
2: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ଶାହା ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ୍ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜଧାନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର। ଏବଂ ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 7ଟାରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:25 ଶୁଣିପାରିବେ ସନ୍ଧ୍ୟା ଆସର। ରାତି 8:02 ଶୁଣିବେ ଗୀତରେ ମିତରେ। ଅବୁଲା ସ୍କୃତି ଶୁଣିପାରିବେ ରାତି 9:15।

ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ ସକାଳ 6:05। ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10। ଏଥିରେ ବିଷୟ ରହିଛି ବ୍ରୁକକ୍ରେ ପଥର। ଆଲୋଚନା କରିବେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ଦିନ 10:00 ଏବଂ ରାତି 10:00। ଦିନ 11:00 ଶୁଣିବେ କଳାକାର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 11:30। ମଧ୍ୟାହ୍ନ 12:00 ଶୁଣିବେ କିଛି କଥା କିଛି ଗୀତ। ଦିନ 1:10 ଶୁଣିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ଦିନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 3:00 ଶୁଣିବେ ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଅପରାହ୍ନ 3:30 ଶୁଣିବେ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 71ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟା 7:30 ଶୁଣିବେ ଫିଫା ୱାର୍ଲ୍ଡ କପ୍ 2026ର ଡେଲି ଅପଡେଟ୍। ଶ୍ରୀଲେଖରୀ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ସନ୍ଧ୍ୟା ଆସର ଶୁଣିବେ ସନ୍ଧ୍ୟା 7:32। ରାତି 8:02 ଶୁଣିବେ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିପାରିବେ ରାତି 9:15।

0: ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 70ତମ ଭାଗ।
1: ଏପିସୋଡ 70, 70।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ସି ଦଲ୍ତା କଟକକୁ। ଧରଣୀରେ ସନ୍ଧ୍ୟା ଉପନୀତ ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟେକ୍ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପଭି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5 ବର୍ଷ ଭିତରେ 1,00,00,00,00 ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 crore rupees ଇନ୍ଭେଷ୍ଟମେଣ୍ଟ ର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ

0: ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ ତିନି ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ସାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ ସାତ ଦିନ ଆଉ ସାତ ଦିନ ସାରା ଏ ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ ସମର୍ପଣ ଏବଂ ସେବା ଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍କୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46 108 ଆମ୍ଭୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ଭୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିଭିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିଭିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ଭଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
2: 24 ଘଣ୍ଟା ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି କିମ୍ବା ପ୍ରବଳ ଅତିପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ

0: ବଲାଙ୍ଗୀର ଜିଲ୍ଲାରେ 7 ତାରିଖ ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ।
1: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5ଟା ସୁଦ୍ଧା ଜଳସ୍ତର 18.17 ମିଟର ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7ଟି ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82ଟି ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 5ଟିର ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188ଟି ଅଭିଯୋଗ ମଧ୍ୟରୁ 93ଟିର ତତ୍କାଳ ସମାଧାନ କରାଯାଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37ଟି ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32ଟି ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ 77ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍କତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494ଟି ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ

ବୈଷ୍ଣବ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର। ଆଗାମୀ ରଥଯାତ୍ରା ସମୟରେ ପୁରୀରେ ନିରବଚ୍ଛିନ୍ନ ଭାବେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ପ୍ରସ୍ତୁତିର ଆକଳନ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ପୁରୀରେ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି। କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟରେ ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ରାତି 8ଟାରେ

0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଆଜି ପୁରୀ ଓ ବ୍ରହ୍ମପୁରଠାରେ ଦୁଇଟି ଟ୍ରେନ୍ର ହେଲା ଶୁଭାରମ୍ଭ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛଅ ଦିନିଆ ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଛନ୍ତି। ରାଜଧାନୀ ଜାକର୍ତ୍ତା ବିମାନ ବନ୍ଦରରେ ପହଞ୍ଚିବା ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋ ଶ୍ରୀ ମୋଦିଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଇଣ୍ଡୋନେସିଆବାସୀ ଏବଂ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଉଭୟ ଭାରତୀୟ ଓ ଇଣ୍ଡୋନେସିଆର ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମେ ମାସରେ ଭାରତ ଇଣ୍ଡୋନେସିଆ ସମ୍ପର୍କକୁ ସମନ୍ୱିତ ରଣନୈତିକ ଭାଗିଦାରୀ ସ୍ତରରେ ପହଞ୍ଚାଇବା ପରେ ଏହା ଶ୍ରୀ ମୋଦିଙ୍କର ପ୍ରଥମ ଦ୍ୱିପକ୍ଷୀୟ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଇଣ୍ଡୋନେସିଆର ରାଷ୍ଟ୍ରପତିଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଦୁଇ ଦେଶର ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଂସ୍କୃତିକ ଏବଂ ଐତିହାସିକ ସହର ଯୋଗକର୍ତ୍ତା ଗସ୍ତ କରି ପ୍ରମ୍ବାନନ୍

ମନ୍ଦିର ପରିଦର୍ଶନ କରିବେ। ଭାରତ ଇଣ୍ଡୋନେସିଆ ସହଯୋଗରେ ସେଠାକାର ସଂରକ୍ଷଣ କାର୍ଯ୍ୟ କରାଯିବ। ଏହାଛଡ଼ା ଜାକର୍ତ୍ତାଠାରେ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋ ସୁବିଆନ୍ତୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରୁଛନ୍ତି। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାଜିନ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ନିରନ୍ତର ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯିବ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧନ କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ଓ 11 ତାରିଖ ଦୁଇଦିନ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରିବେ। ଏହି ଅବସରରେ ସେ ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲାକ୍ସନ୍ଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 2 ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଓ ପ୍ରତିରକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଭୟ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 6 ରାଷ୍ଟ୍ରର ରାଷ୍ଟ୍ରଦୂତମାନଙ୍କର ପରିଚୟପତ୍ର ଗ୍ରହଣ କରିଛନ୍ତି। ଏହି ରାଷ୍ଟ୍ରଗୁଡ଼ିକ ହେଲା ମୋଜାମ୍ବିକ୍, ନିକାରାଗୁଆ, ସୁରିନେମ୍, ଗାବୋନିସ୍, ମଙ୍ଗୋଲିଆ ଏବଂ ବାହାମାସ୍। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଏହିସବୁ ଦେଶର ରାଷ୍ଟ୍ରଦୂତମାନେ ନିଜ ନିଜର ପରିଚୟପତ୍ର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଦାନ କରିଛନ୍ତି। ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ତଥା ଦ୍ୱିଭାଷୀ ମ୍ୟାନେଜମେଣ୍ଟ ଶିକ୍ଷା ବ୍ୟବସ୍ଥା ଗ୍ରାମୀଣ ଓ ସହରାଞ୍ଚଳ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀରୁ ଭର୍ଚୁଆଲ୍ ମାଧ୍ୟମରେ ଉଦୟପୁରସ୍ଥିତ ଆଇଆଇଏମ୍ର ଏକ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ପରିସ୍ଥିତି ନିର୍ବିଶେଷରେ ସମସ୍ତ ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋୟଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି କୋଭିଡ୍-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2029 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ।
ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ

ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି ଡିଜିଟାଲ ଭାରତ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ୍ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 0111-7117, 2331-4444, 2331-0481 ଏବଂ 2371-7106 ନମ୍ଘରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ ସପ୍ତଦଶ ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। 6ଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲ୍ଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।

ଅଲରେଡି ଆମ ପାଖରେ କିଛି ଏସଏମଏସ ଆସି ପହଞ୍ଚିଛି। ପ୍ରଥମ ମେସେଜଟି ଆସିଛି, ଲେଖିଛନ୍ତି ଜ୍ୟୋତି ଅପା, ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ଅପା, ବର୍ଷା ଭିଜା ସନ୍ଧ୍ୟାରେ କେମିତି ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ତେବେ ବହୁତ ଭଲ ଅଛି ମୁଁ, ଆଉ ଆପଣଙ୍କ କନ୍ସର୍ନ ପାଇଁ ବହୁତ ବହୁତ ଧନ୍ୟବାଦ। ଆପଣ ବି ବହୁତ ଭଲରେ ଥିବେ, ଆଉ ଏଇ ମନସୁନକୁ, ଏଇ ବର୍ଷାକୁ ନିହାତି ଏନ୍ଜୟ କରୁଥିବେ ବୋଲି ଆଶା। ସବୁବେଳେ ସୁସ୍ଥ ରୁହନ୍ତୁ, ଭଲରେ ରୁହନ୍ତୁ। ଏବଂ ଲେଖିଛନ୍ତି, ଅପା, ଆପଣଙ୍କର ଉପସ୍ଥାପନା ଉଚ୍ଚକୋଟୀର ଥିଲା, ଆପଣଙ୍କର ପ୍ରୋଗ୍ରାମ ବହୁତ ଭଲ ଲାଗୁଛି। ଆପଣଙ୍କ ପ୍ରୋଗ୍ରାମ ଶୁଣି ଶୁଣି ଆମମାନଙ୍କର ଓଡ଼ିଆ, ଆମେମାନେ ଓଡ଼ିଆ ଶିଖିଗଲୁଣି, ଆମେ ତ ନନ୍ ଓଡ଼ିଆ, ଓଡ଼ିଆ ଏବେ ଟିକେ ଟିକେ କହିପାରୁଛୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ପ୍ରଶଂସା ପାଇଁ। ଆପଣ ମୋର କାର୍ଯ୍ୟକ୍ରମ ଶୁଣୁଛନ୍ତି, ମୋର ଉପସ୍ଥାପନା ଆପଣଙ୍କୁ ଭଲ ଲାଗୁଛି, ସେଥିପାଇଁ ୱାନ୍ସ ଏଗେନ୍ ଥ୍ୟାଙ୍କ ୟୁ ସୋ ମଚ୍। ଏବଂ ଲେଖିଛନ୍ତି, ଆଜି ଆମ ଅଫିସ ଷ୍ଟାଫ ରାଜଦୀପ ରୟଙ୍କର ପୁଅଙ୍କର ଏକୋଇଶା ପୂଜା ଏବଂ ନାମ ଦିଆଯିବ। ଆମ ତରଫରୁ ମଧ୍ୟ ରାଜଦୀପ ରାୟଙ୍କୁ ବହୁତ ବହୁତ ଶୁଭେଚ୍ଛା, ଶୁଭକାମନା। ପିଲାଟି ପାଇଁ ଏକଦମ ସୁନ୍ଦର ନାଁଟେ ବାଛନ୍ତୁ, ସେ ସବୁବେଳେ ଭଲରେ ରହୁ, ସୁସ୍ଥ ରହୁ, ଭଲ ମଣିଷଟେ ହେଉ।

ଏବଂ ଦୁନିଆ ପାଇଁ ପଦେ ଲେଖିଛନ୍ତି, ତୁମ ଖୁବସୁରତ ଜେସେ ଚାନ୍ଦ ଲଗତି ହୋ, ତୁମ ନାଦାନ ପର ପ୍ୟାରୀ ବେହିସାବ ଲଗତି ହୋ। ये कांच का टुकड़ा क्या बताएगा तुम्हें, तुम्हारी खूबसूरती जरा मेरी आंखों से पूछो, तुम कितनी लाजवाब लगती हो मेरी आंखों से पूछो। एसएमएस टी करिछंती आभा सेन, रोहित सेन, राजकुमार भरद्वाज, विमल श्रीवास्तव, मनीष शर्मा, अलीसा अपा, तमन्ना रेड्डी, टाटा स्टील प्लांट रो। ଆମର ସମସ୍ତ କାର୍ଯ୍ୟକର୍ତ୍ତା, ସମସ୍ତ ଉପସ୍ଥାପକ ଉପସ୍ଥାପିକାଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି ଏବଂ ଏସ୍ଏମ୍ଏସ୍ ଟି ଡେଡିକେଟ୍ କରିଛନ୍ତି ତୃଣା ଭାଇ, ରମେଶ ଭାଇ, ଉର୍ମିଳା ଆପା, ମୁନା ଭାଇ, ବିଜୟ ଭାଇ, ଚାନ୍ଦ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ମଧ୍ୟ ଜଣାଇଛନ୍ତି। ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏସ୍ଏମ୍ଏସ୍ ପାଇଁ। ଏମିତି ଆମ ସହିତ ଯୋଡ଼ି ହୋଇଥାନ୍ତୁ, କନେକ୍ଟ ହୋଇକି ରହିଥାନ୍ତୁ, କହୁଥାନ୍ତୁ ଦିଲ୍ ସି ଦିଲ୍ ତକ୍। ପହଞ୍ଚୁଛି ଆଉ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ, ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

वेलकम बैक फ्रेंड्स ट्यून कर छंती 100.4 आकाशवाणी एफएम रेनबो कटक दिल से दिल तक शो चली छी संध्या असर री ज्योति छी आपन का सहित नेक्स्ट समस्त कर छंती अविनाश मिश्र भुवनेश्वर रो लेखि छंती गुड इवनिंग मैडम नमस्कार आपन को मध्य वेरी गुड इवनिंग नमस्कार ସବୁବେଳେ ସୁନ୍ଦର ସୁନ୍ଦର ମେମୋରି ଆମ ସହିତ ସେୟାର କରନ୍ତି ଅବିନାଶ ମିଶ୍ର ତେବେ ଏଥର ଲେଖିଛନ୍ତି ଯେତେବେଳେ ମୁଁ ସକାଳୁ ଟ୍ୟୁସନ ଯାଉଥିଲି ସେତେବେଳେ ଆମ କଲୋନୀରେ ଜଣେ ଭାଇ ଇଡ୍ଲି ଚଟଣି ଆଉ ସମ୍ବର ନେଇକି ଦୋକାନ ଯାଆନ୍ତି ଆଉ ସେତେବେଳେ ମୋ ନନା ବାହାରେ ବସିକି ଚା ପିଉଥିବେ ଆଉ ପେପର ପଢୁଥିବେ ଆଉ ମୁଁ ସେହି ସମୟରେ ମୋ ନନା ମୋ ବୋଉଙ୍କୁ ଯୋଉ ମନ ଖୁସିରେ କହୁଥିଲି ମୁଁ ଆଜି ଇଡ୍ଲି ଚଟଣି ସମ୍ବର ଖାଇକି ଟ୍ୟୁସନ ଯିବି ଆଉ ମୋ ନନା ମୋ ବୋଉ ମୋତେ ସେତେବେଳେ ବହୁତ ଗେଲ କରନ୍ତି ଆଉ ମୋ ପାଇଁ ଇଡ୍ଲି ଚଟଣି ସମ୍ବର କିଣି ଦିଅନ୍ତି ଆଜି ବି ମୋର ମନେ ପଡ଼େ ସେହି ସମୟ ନିହାତି ଆପଣଙ୍କର ନନା ବୋଉ ଏବେ ବି ଆପଣଙ୍କୁ ସେତିକି ଭଲ ପାଉଥିବେ ଗୋଟେ ଥର ଇଡ୍ଲି ଚଟନି ଆଉ ସମ୍ବର ନନା ବୋଉଙ୍କୁ କହିକି ଦେଖନ୍ତୁ ଯେ ଏବେ ଦରକାର ବୋଲି ବହୁତ ବହୁତ ଧନ୍ୟବାଦ ଅବିନାଶ ମିଶ୍ରଙ୍କୁ ଯେ ଏମିତି ଛୋଟ ଛୋଟ ମେମୋରି ସବୁ ଆମ ସହିତ ସେୟାର କରୁଛନ୍ତି ଆଉ ଏତେ ଖୁସି ଲାଗୁଛି ଏସବୁ ଜିନିଷ ଦେଖିକି ଆମମାନଙ୍କର ବି ପିଲାବେଳ କଥା ମନେ ପଡ଼ିଯାଉଛି ବହୁତ ବହୁତ ଧନ୍ୟବାଦ ଆଉ ଥରେ ଆପଣଙ୍କୁ ଜଣାଉଛି ଆମ ସହିତ କନେକ୍ଟ ହୋଇଥିବାରୁ ଆପଣ ମଧ୍ୟ ଚାହିଁଲେ ନିଜର ମନର କଥା ନିଜର ଗୁଡ୍ ଇଭିନିଂ ପହଞ୍ଚାଇ ପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖରେ ନମ୍ବରଟି ହେଉଛି 09495968210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200 ପହଞ୍ଚୁଛି ଆଉ କିଛି ବ୍ୟୁଟିଫୁଲ ଟ୍ରାକ୍ ଆପଣଙ୍କ ପାଇଁ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସୀ ଜିଲ୍ତାକ ସନ୍ଧ୍ୟାସରରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସବୁଥରକ ଭଳି ଆମ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ପ୍ରଭୁ ସଦାଶିବଙ୍କ ପାଖରେ, ଯେ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ, ସମସ୍ତଙ୍କୁ ଶାନ୍ତି ପ୍ରଦାନ କରନ୍ତୁ, ସମସ୍ତଙ୍କୁ କଲ୍ୟାଣ ପ୍ରଦାନ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ରାଜେନ୍ଦ୍ର ନନା ନୂଆଗାଁରୁ ଏସ୍ଏମ୍ଏସ୍ କରିଛନ୍ତି, ସବୁବେଳେ ଆମ ପାଇଁ ଏମିତି ପ୍ରାର୍ଥନା କରୁଥାନ୍ତୁ, ଆପଣ ମଧ୍ୟ ଏମିତି ସବୁବେଳେ ସୁସ୍ଥ ରୁହନ୍ତୁ। ଆପଣ ମଧ୍ୟ ଚାହିଁଲେ ପଠାଇ ପାରିବେ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ ଗୁଡ୍ ୱିଶେସ୍, ବା କିଛି ଯଦି ରହିଛି ଜନ୍ମଦିନ ବା ବିବାହ ବାର୍ଷିକୀ, ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଏଥିସହିତ ବ୍ରହ୍ମପୁର ଉଧନା ସୁରଟ ଏକ୍ସପ୍ରେସ୍ ଟ୍ରେନ୍ର ମଧ୍ୟ ସବୁଦିନିଆ କରାଯାଇଛି। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଛି ଏମ୍ସ ଭୁବନେଶ୍ୱର। ରାଜ୍ୟରେ ସହରାଞ୍ଚଳ ଭିଭିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛି। ରାତି 10ଟାରେ

ଆଚ୍ଛା, ଆମମାନଙ୍କ ଭିତରେ ଅନେକ ଅଛନ୍ତି ଯେଉଁମାନେ ସବୁବେଳେ କିଛି ନା କିଛି କାମରେ ବ୍ୟସ୍ତ ରୁହନ୍ତି, କିନ୍ତୁ ନିଜ ପାଇଁ ଆଦୌ ବି ସମୟ କାଢ଼ିପାରନ୍ତିନି। କିନ୍ତୁ ଆମ ଶରୀର ପାଇଁ ଫିଜିକାଲ ୱାକ୍ ଯେତେ ଜରୁରୀ, ମାନେ ଡେଲି କାମ ତ ଆମେ ଯାହା କରିବା କଥା କରୁଛି, ବାକି ସେସବୁକୁ ଛାଡ଼ି କିଛି ସମୟ ନିଜ ପାଇଁ ବାହାର କରିବା, ନିଜର ଏକ୍ସରସାଇଜ୍ ପାଇଁ, ନିଜ ଶରୀର ପାଇଁ ବାହାର କରିବା ନିହାତି ଦରକାର। ଆଉ ଯଦି ବି ଏକ୍ସରସାଇଜ୍ କରିପାରୁନି, ତାହେଲେ ଚାଲିବା ମାନେ ୱାକିଂ ପାଇଁ କିଛି ସମୟ ନିହାତି କାଢ଼ିବା ଦରକାର। ଅତି କମ୍ରେ 10-15 ମିନିଟ୍, 20 ମିନିଟ୍ ଯଦି ଆମେ ପ୍ରତିଦିନ ଚାଲିପାରୁଛେ, ତାହେଲେ ବହୁତ ଭଲ କଥା। ଆଚ୍ଛା, ଯଦି ମର୍ଣ୍ଣିଂ ସିଡ୍ୟୁଲ୍ ବହୁତ ବେଶୀ ବିଜି ରହିଛି, ତାହେଲେ ଆମେ ଇଭିନିଂ ୱାକ୍କୁ ଗୋଟେ ସୁନ୍ଦର ଅପସନ୍ ଭାବରେ ନେଇପାରିବା। ହଁ, ସନ୍ଧ୍ୟାବେଳେ ଚାଲିବା ବି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ। ଆରମ୍ଭ ହୋଇଯାଇଛି ଶୋ ଗୀତରେ ମିତରେ। ଆଜି ରହିବ କିଛି ହେଲ୍ଥ ଟିପ୍ସ ଆପଣଙ୍କ ପାଇଁ ଇଭିନିଂ ୱାକ୍କୁ ନେଇ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ତା। ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ, ପହଞ୍ଚୁଛି କିଛି ସୁନ୍ଦର ଗୀତ।

ହଁ, ଚାଲିବା ବା ୱାକିଂ ଏମିତି ଗୋଟେ ଅଭ୍ୟାସ ଯାହା ପାଇଁ ନା ଜିମ୍ର ସଦସ୍ୟତା ଦରକାର, ନା କୌଣସି ଦାମୀ ଯନ୍ତ୍ରପାତି ବି ଦରକାର। କେବଳ ନିଜର ଇଚ୍ଛା ଶକ୍ତି ଆଉ ନିଜ ପାଇଁ ପ୍ରତିଦିନ 20-30 ମିନିଟ୍ ଯଦି ସମୟ ବାହାର କରିପାରୁଛି ତାହେଲେ ବହୁତ ଭଲ। ହଁ, ଏଇ ଇଭିନିଂ ସମୟରେ ଯଦି ଆମେ 20-30 ମିନିଟ୍ ଚାଲିପାରିବା ତାହେଲେ ବହୁତ ଭଲ। ଚିନ୍ତା କରନ୍ତୁ, ଆମର ପୂର୍ବଜମାନେ ଯେଉଁମାନେ ଥିଲେ ସେମାନେ ପାଦରେ ଚାଲି ଚାଲି ଗୋଡ଼ାଇ ବାଟେ ଯାଉଥିଲେ। ସେତେବେଳେ ସବୁ ଏତେ ଟ୍ରାନ୍ସପୋର୍ଟେସନର ସୁବିଧା ନଥିଲା ବା ଟ୍ରାଭେଲ୍ସର ସୁବିଧା ବି ନଥିଲା, ସେଥିପାଇଁ ସେମାନଙ୍କର ଶରୀର ବି ବେଶ୍ ସୁସ୍ଥ ରହୁଥିଲା। କିନ୍ତୁ ଆଜିକାଲି ଲିଫ୍ଟ, ବାଇକ୍, କାର୍, ମୋବାଇଲ ଏସବୁ ଆମର ଚଳପ୍ରଚଳକୁ ବହୁତ କମେଇ ଦେଇଛି। ତେଣୁ ପଇସା ଦେଇକି ଆମେ ଅନେକ ରୋଗ ବି କିଣୁଛେ, ଯେମିତି ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପା, ଏମିତି ଅନେକ ସମସ୍ୟା ବି ଆମ ଭିତରେ ବଢୁଛି। ସକାଳେ ଯଦିଓ ସମସ୍ତଙ୍କ ପାଖରେ ସମୟ ନଥାଏ, କିନ୍ତୁ ସନ୍ଧ୍ୟାରେ ଅଫିସ ହେଉ ବା ବିଜନେସ୍ ହେଉ, ନିଜର ପାଠପଢ଼ା ହେଉ, ଘର କାମ ହେଉ, ଯାହା ବି ଥାଉ, ସେ ସବୁକୁ ସରିବା ପରେ କିଛି ନା କିଛି ସମୟ ଆମକୁ ନିହାତି ମିଳିଥାଏ। ଆଉ ସେହି ସମୟକୁ ଯଦି ଆମେ ମୋବାଇଲ ଦେଖିବା ପରିବର୍ତ୍ତେ ବା ଟିଭିରେ ଟାଇମ୍ ସ୍ପେଣ୍ଡ କରିବା ପରିବର୍ତ୍ତେ ଯଦି ଚାଲିବାରେ ସମୟଟାକୁ ବ୍ୟୟ କରିବା, ତାହେଲେ ତାର ଯେଉଁ ରେଜଲ୍ଟ ଆମକୁ ମିଳିବ ସେଇଟା ତ ନିହାତି ଭାବରେ ଅଦ୍ଭୁତ ହିଁ ରହିବ। ଆଚ୍ଛା, ଆମ ଶରୀରର ଇଞ୍ଜିନ ଆମେ ହାର୍ଟକୁ କହିଥାଉ। ପ୍ରତିଦିନ ଚାଲିବା ଦ୍ୱାରା ଆମ ହୃଦୟ ମଧ୍ୟ ଶକ୍ତିଶାଳୀ ହୁଏ, ରକ୍ତ ସଞ୍ଚାଳନକୁ ସୁଧାରେ ଏବଂ ହୃଦରୋଗର ସମ୍ଭାବନା ମଧ୍ୟ କମିଯାଇଥାଏ। ଅନେକ ଡାକ୍ତର ମଧ୍ୟ ମଧୁମେହ ରୋଗୀଙ୍କୁ ନିୟମିତ ଚାଲିବା ପାଇଁ ପରାମର୍ଶ ଦେଇଥାନ୍ତି। ଚାଲିବା ଦ୍ୱାରା ମଧ୍ୟ ଶରୀରର ଗ୍ଲୁକୋଜ୍ ଯାହା ଆମେ ଇନଟେକ୍ କରିଥାଉ, ଯାହା ଆମେ ଖାଇଥାଉ, ସେସବୁକୁ ଭଲ ଭାବରେ ବ୍ୟବହାର କରିବାରେ, ରକ୍ତ ଶର୍କରାର ମାତ୍ରା ନିୟନ୍ତ୍ରଣ କରିବାରେ ମଧ୍ୟ ଚାଲିବା ବହୁତ ସାହାଯ୍ୟକାରୀ ହୋଇଥାଏ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ବୋକାଟାକ୍ ଦିଲ୍ ସି ଦିଲ୍ ତାକ୍ ଶୋ ଚାଲିଛି। ଗୀତରେ ମିତରେ ଯଦି ଅଛି ଆପଣଙ୍କ ସହିତ ଆଉ ପହଞ୍ଚୁଛି ଆଉ କିଛି ମ୍ୟୁଜିକାଲ ଟ୍ରାକ୍।

ସୋ ଫ୍ରେଣ୍ଡସ୍, ଆମର ଡେଲି ଲାଇଫ୍ରେ ଯାହା ଆମର ଲାଇଫ୍ ଷ୍ଟାଇଲ୍ ଯେମିତି ହେଇଯାଇଛି, ସେଥିପାଇଁ ଆମମାନଙ୍କ ଭିତରୁ ଅନେକ ମୋଟାପା ବି ବଢ଼ିଯାଉଛି ଆମମାନଙ୍କ ଭିତରେ, ତେଣୁ ଅଧିକ ଓଜନ ମଧ୍ୟ ଅନେକ ରୋଗର କାରଣ ସାଜିଥାଏ। ତେଣୁ ପ୍ରତିଦିନ ଯଦି ତେଜ ଗତିରେ ଆମେ 30-40 ମିନିଟ୍ ଚାଲିପାରିବା, ତାହେଲେ ସେଥିରେ ବହୁତ କ୍ୟାଲୋରି ଆମର ଖର୍ଚ୍ଚ ହୋଇଥାଏ, ଯାହା ଓଜନ କମେଇବାରେ ବି ବହୁତ ବେଶୀ ସାହାଯ୍ୟ କରିଥାଏ। ଦିନସାରା ଆମେ କାମ କରୁଛୁ, ପରିବାରର ଦାୟିତ୍ୱ ନେଉଛୁ, ଏବଂ ଯେତେ ସବୁ ପ୍ରେସରରେ ଆମେ ରହୁଛୁ, ସେ ସବୁ ଆମକୁ ଏକଦମ ଷ୍ଟ୍ରେସ୍ଡ କରିଦିଏ, ଆମକୁ କ୍ଲାନ୍ତ କରିଦିଏ। ସନ୍ଧ୍ୟା ସମୟରେ ଯେତେବେଳେ ଆମେ ଚାଲିବାକୁ ଯିବାକୁ ଚାହୁଁ, ସେ ସମୟରେ ଗଛ, ପକ୍ଷୀ, ଶୀତଳ ପବନ, ସୂର୍ଯ୍ୟାସ୍ତର ଦୃଶ୍ୟ, ଏସବୁ ମନକୁ ଶାନ୍ତ ବି କରେ ଏବଂ ଆମ ମନକୁ ଏକଦମ ଷ୍ଟ୍ରେସ୍ ଫ୍ରି କରାଇଦିଏ, ଆଉ ମନ ଖୁସି ବି ହୋଇଯାଏ। ଆମମାନଙ୍କ ଭିତରୁ କେତେଜଣଙ୍କର ରାତିରେ ଭଲ ନିଦ ବି ଆସିନଥାଏ, ନିଦରେ ବହୁ ସମସ୍ୟା ଥାଏ, ତେଣୁ ଯଦି ସନ୍ଧ୍ୟାବେଳେ ଆମେ କିଛି ସମୟ ଚାଲିବା, ତାଦ୍ୱାରା ମଧ୍ୟ ଆମ ଶରୀର ହାଲକା ହୋଇଥାଏ, ଆଉ ରାତିରେ ସୁନ୍ଦର ଭାବରେ ଗଭୀର ନିଦ ବି ହୋଇଥାଏ। ଆଜିକାଲି ଆମ ପାଖରେ ମୋବାଇଲର ବ୍ୟବହାର ଏତେ ବେଶୀ ବଢ଼ିଯାଇଛି ଯେ ଆମେ ଆମ ଫ୍ୟାମିଲିକୁ ଟାଇମ୍ ଦେବାକୁ ବି ଭୁଲିଯାଉଛୁ। ତେଣୁ ଯଦି ପରିବାର ସହିତ ବା ଆମ ଘରେ ଯେଉଁମାନେ ଆମ ପାଖରେ ଅଛନ୍ତି, ତାଙ୍କ ଭିତରୁ କିଏ ବି ଯଦି ଚାଲିବାକୁ ଯାଉଛନ୍ତି ବା ଯାଉନାହାନ୍ତି, ଯିବା ଜରୁରୀ, ସେମାନଙ୍କ ସହିତ ଯଦି ଆମେ ସନ୍ଧ୍ୟାବେଳେ ଇଭିନିଂ ୱାକ୍ରେ ଯାଇପାରିବା, ତାହେଲେ କଥାବାର୍ତ୍ତା ବଢ଼େ, ତା ସହିତ ସମ୍ପର୍କ ବି ମଜବୁତ ହୁଏ, ଆଉ ପିଲାମାନେ ମଧ୍ୟ ଯଦି ଛୁଆମାନଙ୍କ ସହିତ ଆମେ ଯାଉଛୁ, ସେମାନେ ଷ୍ଟ୍ରଙ୍ଗ ହୁଅନ୍ତି, ତା ସହିତ ସୁସ୍ଥ ଅଭ୍ୟାସ ବି ଶିଖିଥାନ୍ତି। ଆମ ପିଲାମାନେ ଯଦି ସନ୍ଧ୍ୟାରେ ବାହାରେ ଚାଲୁଛନ୍ତି, ଖେଳୁଛନ୍ତି, ସେମାନଙ୍କ ଶରୀର ମଧ୍ୟ ସୁସ୍ଥ ରହିବ। ଦୃଷ୍ଟିଶକ୍ତି ଉପରେ ମଧ୍ୟ ଯେଉଁ ଆମର ସ୍କ୍ରିନ୍ର କୁପ୍ରଭାବ ଥାଏ ମୋବାଇଲ ଦେଖିବା ଦ୍ୱାରା, ସେସବୁ ବି କମିଯିବ, ଆଉ ତାଦ୍ୱାରା ମାନସିକ ବିକାଶ ମଧ୍ୟ ଭଲ ହୋଇଥାଏ। ବାକି ଆମର ଯେଉଁମାନେ ଗୁରୁଜନ ରହିଛନ୍ତି, ବୟସ ବଢ଼ିବା ସହିତ ସେମାନଙ୍କ ଶରୀରର ଗତି ବି ଧୀରେ ଧୀରେ କମିଯାଇଥାଏ, ତେଣୁ ପ୍ରତିଦିନ ହାଲକା ଫୁଲକା ଚାଲିବା ଦ୍ୱାରା ଆମର ଗଣ୍ଠି ମଧ୍ୟ ସକ୍ରିୟ ରହେ, ଆମର ଶରୀରର ସନ୍ତୁଳନ ବଢ଼ିଥାଏ, ଦୈନନ୍ଦିନ କାମ ମଧ୍ୟ ସହଜ ହୋଇଯାଇଥାଏ। ସୂର୍ଯ୍ୟାସ୍ତ ପରେ କିମ୍ବା ସନ୍ଧ୍ୟା ସମୟରେ ଥଣ୍ଡା ପବନରେ

ପରିବେଶରେ ଚାଲିଲେ ଆମ ପାଇଁ ବହୁତ ଭଲ, ଏବଂ ସେହି ସମୟରେ ଆମେ ଯୋଉ ଜୋତା ପିନ୍ଧିଲେ ଆମକୁ କମ୍ଫର୍ଟେବଲ ଫିଲ୍ ହେଉଛି ସେସବୁ ଜୋତା ପିନ୍ଧିବା ନିହାତି ଦରକାର। ସିଧା ହେଇ ଚାଲିବା, ହାତକୁ ସ୍ୱାଭାବିକ ଭାବରେ ହଲେଇକିରି ଯିବି ଚାଲିବା ନିହାତି ଦରକାର। ପ୍ରଥମେ ଯଦି ଆରମ୍ଭ କରୁଛନ୍ତି ଧୀରେ ଧୀରେ ଚାଲନ୍ତୁ, ଆଉ ଧୀରେ ଧୀରେ ସ୍ପିଡ୍କୁ ବଢ଼ାନ୍ତୁ। ହଠାତ୍ ସ୍ପିଡ୍ରେ ଚାଲିବା ଦ୍ୱାରା ନା ଆମେ ବହୁତ ବେଶୀ ହାଲିଆ ଅନୁଭବ କରୁ ଶୀଘ୍ର, ଏବଂ ସେହି ସମୟରେ ମୋବାଇଲରେ କଥା ହେବା କିମ୍ବା ଫୋନ୍ ଦେଖି ଦେଖିକି ଚାଲିବା ଏସବୁ କରନ୍ତୁନି। ଯଦି ବେଶୀ ବୋର୍ ଲାଗୁଛି ବା ନିଜର ମନକୁ ଫ୍ରି କରିପାରୁନାହାନ୍ତି ତାହେଲେ ଗୀତ ଶୁଣି ଶୁଣି ଯାଇପାରିବେ ନିହାତି। ସବୁବେଳେ ମନେ ରଖିବା ଆମେ ଯେତେ ଚାଲିବା ସେତେ ସୁସ୍ଥ ରହିବା। ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିନିଯୋଗ ହେଉଛି ପ୍ରତିଦିନର ଅଳ୍ପ ଅଳ୍ପ ଚାଲିବା। ତେବେ ଆଶା କରୁଛି ଆମ ଲାଇଫଷ୍ଟାଇଲ ଭିତରେ ଏଇ ଚାଲିବାଟା ନିହାତି ଭାବରେ ଏଣ୍ଟ୍ରି କରିବ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। କିଛି ଗୀତ ସହିତ ୱାଇଣ୍ଡ ଅଫ୍ କରିବା ଶୋ ଗୀତରେ ନିତରେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ ରେଳ ଷ୍ଟେସନର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଜି ଶୁଭାରମ୍ଭ କରାଯାଇଛି। ବ୍ରହ୍ମପୁରରୁ ଉଧନା ସୁରଟ ଚାଲୁଥିବା ଅମୃତ ଭାରତ ଏକ୍ସପ୍ରେସ୍ ଆଜିଠାରୁ ସବୁଦିନିଆ ହୋଇଛି। ବ୍ରହ୍ମପୁର ରେଳ ଷ୍ଟେସନର ଆଧୁନିକରଣ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା 9 ତାରିଖରେ ହୀରାକୁଦ ନଦୀବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଭାରତର ଶ୍ରେଷ୍ଠ 10ଟି ମେଡିକାଲ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର। ରାଜ୍ୟରେ ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ନାଗରିକଙ୍କ ଜୀବନ ଧାରଣର ମାନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 37ଟି ପୌରାଞ୍ଚଳରେ 494ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଆଜି କଟକ ଜିଲ୍ଲାସ୍ତରୀୟ ସମୀକ୍ଷା ସମିତି ଓ ପରାମର୍ଶଦାତା ସମିତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ଏଥିରେ ଅଧ୍ୟକ୍ଷତା କରିଛନ୍ତି। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଜାକର୍ତ୍ତାଠାରେ ପହଞ୍ଚିଛନ୍ତି। ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। ଜାକର୍ତ୍ତା ବିମାନ ବନ୍ଦରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05।
2: ମ୍ୟୁଜିକାଲି ୟୋର୍ସ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସେଇ ଟିଲ୍ ତକ୍। ଦିଲ୍ ସେଇ ଦିଲ୍ ତକ୍ ରେ ବର୍ତ୍ତମାନ ସମୟ ହେଉଛି ଶୋ ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ଆପଣ ଶୁଣିପାରିବେ ନିଜ ମନପସନ୍ଦର ଗୀତ। ତେବେ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଯେହେତୁ 1 ଘଣ୍ଟାର ସମୟ, ସମସ୍ତଙ୍କର ଗୀତ ବଜାଇବା ତ ସମ୍ଭବପର ହେବ ନାହିଁ, ତଥାପି ଚେଷ୍ଟା କରିବୁ ଅଧିକରୁ ଅଧିକ ଗୀତ ନେବା ପାଇଁ। ଯେଉଁମାନଙ୍କର ଗୀତ ବାଜିପାରିବ ନାହିଁ ସେହି ସାଥୀମାନଙ୍କୁ ଅନୁରୋଧ ଯେ ମନ ଦୁଃଖ କରିବାନି, ନିହାତି ଭାବରେ ଆପଣଙ୍କର ନାଁ ନେବା ପାଇଁ ଚେଷ୍ଟା କରିବି। ତେବେ ଗୀତ ତ ଯାହା ବି ହେଲେ ବାଜିବ ଆଉ ଏଞ୍ଜୟମେଣ୍ଟ ନିହାତି ରହିବ। ତେବେ ଡେରି ନକରି ଆରମ୍ଭ କରିବା ରେନ୍ବୋ ଏସ୍ଏମ୍ଏସ୍। ଏଥର ରେନ୍ବୋ ଏସ୍ଏମ୍ଏସ୍

ରେ ପ୍ରଥମ ଏସଏମଏସ ଟି କରିଛନ୍ତି ଆଲୋକ ଚନ୍ଦ୍ର ଜେନା ଜାଇଲୋ କଟକରୁ, ଏବଂ ତାଙ୍କ ପରେ ପରେ ଏସଏମଏସ କରିଛନ୍ତି ଟୁକୁ ପ୍ରଧାନ, ଟିକି ମିକି, ଟୁକୁନା ପାର୍ଥ, ମାଣିଆବନ୍ଧ ସନ୍ତରାବଲି ବଡମ୍ବାରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇଶର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ରମେଶ ଚନ୍ଦ୍ର ସାହୁ ଓ ଖୁମା ଭାପୁର ଢେଙ୍କାନାଳରୁ। ତାଙ୍କ ପରେ ପରେ ଏସ୍ଏମ୍ଏସ୍ କରିଛନ୍ତି ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି ଦେଓକାଳୀ, ଶଙ୍ଖତରାଜ କଟକରୁ। ପହଞ୍ଚୁଛି ଆପଣଙ୍କ ଫର୍ମାଇସ୍ର ଗୀତ ବ୍ୟାକ୍ ଟୁ ବ୍ୟାକ୍।

ରିନ୍ ଭସମସରେ ଏଥର ଏସ୍ଏମ୍ଏସ୍ କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କଣ୍ଟୋଳ ଆଠଗଡ଼ରୁ ଶୁଣିବାକୁ ଚାହିଁଛନ୍ତି ଭକ୍ତ ସାଲବେଗ ଫିଲ୍ମରୁ ଗୋଟିଏ ସୁନ୍ଦର ଗୀତ।

ନେକ୍ସଟ ଏସଏମଏସଟି କରିଛନ୍ତି ରଞ୍ଜିତା, ଦିବ୍ୟରଞ୍ଜନ, ଦିବ୍ୟାଂଶୀ ମହୁପାଳ, ଭୁବନ ଢେଙ୍କାନାଳରୁ, ଜୁବିନ ନଟିଆଲଙ୍କ କଣ୍ଠରେ ଶୁଣିବାକୁ ଚାହିଁଛନ୍ତି ଏହି ସୁନ୍ଦର ଗୀତଟି।

0: ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ, ଲକ୍ଷ୍ମୀଦେବୀ ଗୋସ୍ୱାମୀ, ଯୋଗେଶପୁରୀ, ଟ୍ୱିଙ୍କଲ, ଡିମ୍ପଲ, ମୀନାକ୍ଷୀ, ନିଶା, ତୁଳସୀ, ଦିଶା ଗୋସ୍ୱାମୀ, ନରକୋଡ଼ା, ଛତିଶଗଡ଼ରୁ।
1: बन गया अच्छा।

ରେନ୍ବୋ ଏସ୍ଏମ୍ଏସ୍ରେ ଆମ ସହିତ ଯୋଡ଼ି ହୋଇଥିଲେ ସାବିତ୍ରୀ ରାଉଲ ସୁଧାର ସାରଙ୍ଗୀରୁ। ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ଏସ୍ଏମ୍ଏସ୍ଟି କରିଛନ୍ତି ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ, ସେକ୍ଟର 13, ସିଡିଏ, କଟକରୁ।

ସମସ୍ୟାରେ ଆଜି ଆମ ସହିତ ଯୋଡ଼ି ହୋଇଥିଲେ କଳ୍ପନା ମହାନ୍ତି, ସୋମପ୍ରକାଶ ଭରଚନ୍ଦ୍ର ଜେନା, ଭରଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ।

ରେନ୍ ବସମସରେ ଆମ ସହିତ ଯୋଡ଼ି ହୋଇଥିଲେ ଶଶଧର ନାୟକ ରାଜପାଟି ନଗର ଆଠଗଡ଼ରୁ, ଦୁର୍ଗାପ୍ରସାଦ ଦଳାଇ ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାର କଟକରୁ।

ରେନ୍ବୋ ସେମିଷ୍ଟରରେ ନେକ୍ସଟ ସେମିଷ୍ଟର କରିଛନ୍ତି କିଶୋର ପାଣି ଖାରବେଳ ନଗର ଭୁବନେଶ୍ୱରରୁ। ତାଙ୍କ ସହିତ ଆଉ ଜଣେ ସାଥୀ ମଧ୍ୟ ଆମ ସହିତ ଯୋଡ଼ି ହୋଇଛନ୍ତି। ସାଥୀଙ୍କର ନାଁ କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ୟନ ସେନ, ଶବନମ ଖାନ, ଜସ୍ମିନ ଖାନ, କେନ୍ଦୁପାଟଣା ସାଲେପୁରରୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ 15 ବୁକଟେକ୍ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଣ୍ଟାର ସମୟ ରାତି 11:08 ହୋଇସାରିଛି। ଶୁଣନ୍ତୁ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 88ତମ ଭାଗ ଶୁଣିପାରିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ବୃକ୍ଷରେ ପଥର। ଆଲୋଚନା କରିବେ ଡାକ୍ତର ରଞ୍ଜିତ ଆଚାର୍ଯ୍ୟ। ଶୁଭ ସକାଳ ଶୁଣିପାରିବେ 7:25। 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ। ରେନ୍ବୋ SMS ଶୁଣିପାରିବେ 10:00 ଏବଂ 10:00। 11:00 ଶୁଣିପାରିବେ କଳାକାର। ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ 11:30। ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରିନ୍ ପୋକାଟାକ୍ ଦିଲ୍ ସି ଦିଲ୍ ତାକ୍।

0: ସୋ ଫ୍ରେଣ୍ଡସ୍, ଷ୍ଟୁଡ଼ିଓ ଘଣ୍ଟାରେ ସମୟ ଏବେ ଇସାରା ଦେଲାଣି, ଜ୍ୟୋତିକୁ ଦିଅନ୍ତୁ ଆଜି ପାଇଁ ବିଦାୟ। କିନ୍ତୁ କଥା ଦେଉଛି, ଆଉ ଗୋଟିଏ ସନ୍ଧ୍ୟାରେ ନିହାତି ଭାବରେ ଫେରିବି ଆପଣଙ୍କ ପାଖକୁ ଅନେକ କଥା ଆଉ ସୁନ୍ଦର ସୁନ୍ଦର ଗୀତ ନେଇ। ତେବେ ଆଜି ପାଇଁ ଏଇଠି ଶେଷ କରୁଛୁ ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ସେତେବେଳେ ଯାଏଁ ଆମକୁ ଦିଅନ୍ତୁ ବିଦାୟ। ରହୁଛୁ, ନମସ୍କାର, ଶୁଭରାତ୍ରି।
1: ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳୀ।

ଓଡ଼ିଆ ଜୀବନର ସବୁଠାରୁ ମଧୁର ସ୍ପନ୍ଦନ, ସବୁଠାରୁ ଆପଣାର ଆଶ୍ରୟ ଦାରୁଦିଅ, ସିଏ ମୋ କାଳିଆ ଠାକୁର। ସେ କେବଳ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିରାଜିତ ଏକ ମୂର୍ତ୍ତି ନୁହନ୍ତି, ସେ ହେଉଛନ୍ତି ସାରା ସୃଷ୍ଟିର ପରମ ବ୍ରହ୍ମ, ଯିଏ ନିଜ ଭକ୍ତମାନଙ୍କ ପାଇଁ ନିରାକାରରୁ ସାକାର ରୂପକୁ ଗ୍ରହଣ କରିଛନ୍ତି। ହେ ଜଗାନୟନ, ତୁମେ କେବଳ ଏକ କାଠର ମୂର୍ତ୍ତି ନୁହେଁ, ତୁମେ ହେଉଛ କୋଟି ଓଡ଼ିଆଙ୍କର ସ୍ପନ୍ଦନ, ଆମ ସମସ୍ତଙ୍କର ଜୀବନର ସାରାଂଶ। ଦାରୁର ଅର୍ଥ କାଠ ହୋଇପାରେ, କିନ୍ତୁ ଯେତେବେଳେ ସେହି ଦାରୁରେ ବିଦ୍ୟମାନ ସାରା ବ୍ରହ୍ମାଣ୍ଡର ନାଥ, ସେତେବେଳେ ସେ ଆମର ଅତି ପ୍ରିୟ ଦାରୁଦିଅ। କୋଟି କୈବଲ୍ୟ ନାଥଙ୍କର ଏହି ରୂପ ସାରା ଜଗତରେ ଅଦ୍ଭୁତ। ତାଙ୍କର କାନ ନାହିଁ, କିନ୍ତୁ ସେ ଭକ୍ତର ଆକୁଳ ଡାକକୁ ଶୁଣିପାରନ୍ତି। ତାଙ୍କର ପାଦ ନାହିଁ ସତ, କିନ୍ତୁ ବିପଦରେ ପଡ଼ିଲେ ସେ ବୈକୁଣ୍ଠକୁ ତ୍ୟାଗ କରି ମଧ୍ୟ ଧାଇଁ ଆସନ୍ତି। ତାଙ୍କର ସେଇ ଦୁଇଟି ବଡ଼ ବଡ଼ ଚକା ଆଖି ସତେ ଯେମିତି ସାରା ସୃଷ୍ଟିକୁ ନିଜ ଆଲିଙ୍ଗନରେ ବାନ୍ଧି ରଖିଛି, ଅଧା ଗଢ଼ା ସେଇ ମହାବାହୁ ଦୁଇଟିକୁ ଶୂନ୍ୟକୁ ପ୍ରସାରିତ କରି ସେ ସତେ ଯେମିତି କହୁଛନ୍ତି, ଆସ ଆସ କୋଟି ପତିତ ଜନ, ଆସି ଢାଳିଦିଅ ମୋ ଆଗରେ ନିଜ ଜୀବନର ସବୁ ନକାରାତ୍ମକତା, ସବୁ ଦୁଃଖ, ସବୁ ଅନ୍ଧକାର, ତାକୁ ଏଇ ମହାବାହୁ ଗ୍ରହଣ କରିନେବ, ହରଣ କରିନେବ ତୁମର ସବୁ ଦୁଃଖ। ଆସ ଆସ ସମାହିତ ହେଇଯାଅ ଏଇ ବାହୁରେ, ଆସ ନିଜ ଦାରୁଦିଅଙ୍କୁ ଅରପି ଦିଅ ନିଜ ଜୀବନର ସବୁ ଦୁଃଖ। ଦାରୁଦିଅ ମୋ ଦାରୁ।

ಚರಾಚರ ನಿವಾಸಾಯ ನಿತ್ಯಾಯ ಪರಮಾತ್ಮನೆ ಬಲಭದ್ರ ಸಭದ್ರಾಭ್ಯಂ ಜಗನ್ನಾಥಾಯ ತೇ ನಮಃ. ನಿಳಾಚಲರೆ ನಿಳಕಂದರಲಿ ವಿದ್ಯಮಾನ ನಿಳಾದ್ರಿ ಹರಿ ಸೆ ಪೂರ್ಣ ಬ್ರಹ್ಮ ಸೆ ಸಾಕಾರ ಬ್ರಹ್ಮ ತಥಾಪಿ ಸೆ ನಿಮ ಗಛರ ದಾರುಡಿ ನಿರ್ಮಿತ ಅತಿ ಆಪಣಾರ ದಾರು ದಿಯ ଶିଖି ଦିଅନ୍ତି ଯେ ବାହ୍ୟ ଚାକଚକ୍ୟରେ କିଛି ନାହିଁ, ଅଛି କେବଳ ଭାବରେ, ଶ୍ରଦ୍ଧାରେ, ଭକ୍ତିରେ ଦିବ୍ୟତ୍ୱର ଅନୁଭବ. ତଥାପି ସେ ଦାରୁ ଦିଅ ପ୍ରତି କି ଆକର୍ଷଣ ଭକ୍ତର! ସେ ଚକାଚକା ଆଖି ଦୁଇଟିକୁ ଦେଖିଦେଲେ ସତେ ଲାଗେ ଯେମିତି ସେ ଆଖି ଆମକୁ ଦେଖୁଛି, ଆମକୁ ଚାହୁଁଛି. ଆଉ ଭକତ କହୁଥାଏ, ଆଛା ହଳେ ଆଖି ପାଇଛ ମଣିମା, ଆଛା ହଳେ ଆଖି ପାଇଛ, ଯିଏ ତ ଦେଖୁଛି ସିଏ ତ କହୁଛି ତୁମେ କାଳେ ତାକୁ ଚାହିଁଛ. ହାତ ନାହିଁ ବୋଲି କହି ହାତ ଛାଡ଼ି ଦିଅ ସିନା, ହେଲେ କେମିତି ବଞ୍ଚିବୁ କୁହ ପ୍ରଭୁ! ତାଙ୍କର ହାତ ନାହିଁ, ହେଲେ ସେ ଭକତର ହାତକୁ ଠିକ୍ ସମୟରେ ଧରିଦିଅନ୍ତି, ତାଙ୍କର ଆଖିରେ ପଲକ ପଡ଼ୁନାହିଁ. ଇଏ କହୁଛି ଯେ ସାରା ଜଗତର ସୁଖ ଦୁଃଖ ନିରନ୍ତର ଦେଖୁଛନ୍ତି ସେଇ ଦାରୁ ଦିଅ. ତାଙ୍କର ପାଟି ନାହିଁ, କିନ୍ତୁ ଖାଉଛନ୍ତି ଷାଠିଏ ପୁଟି ଛପନ ଭୋଗ. ତାଙ୍କର ପାଦ ନାହିଁ, କିନ୍ତୁ ପହୁଣ୍ଡ ପକେଇ ପକେଇ ବଡ଼ ଦାଣ୍ଡରେ ଟାହିଆ ହଲେଇ ହଲେଇ ଚଢ଼ି ଯାଉଛନ୍ତି ନନ୍ଦୀ ଘୋଷରଥ. ଆହା, କି ସୁନ୍ଦର ସେ ତୃପ୍ତି, ଯାହାକୁ ଦେଖିଲେ ଲାଗେ ଯେମିତି ନୟନ ପବିତ୍ର ହେଇଗଲା, ଆତ୍ମା ଶୁଦ୍ଧ ହେଇଗଲା. ଅଧର ସେ ସୁନ୍ଦର, ନୟନ ସେ ସୁନ୍ଦର, ବଦନ ସେ ସୁନ୍ଦର, ହସ ବି ସେ ସୁନ୍ଦର. ସେ ହସ ଆଗେ ସାରା ଜଗତର ହସ ଫିକା, ସେଇ ରୂପ ଆଗେ କୋଟି ବ୍ରହ୍ମାଣ୍ଡର ରୂପ ଫିକା. ସେଇଥିପାଇଁ ତ ଭକତ କହେ, ଅଧର ସୁନ୍ଦର, ନୟନ ସୁନ୍ଦର, ବଦନ ସୁନ୍ଦର.

ସଂସାରର ସବୁ ସମ୍ପର୍କ ଦିନେ ନା ଦିନେ ହାତ ଛାଡ଼ିଦିଏ, ହେଲେ ମୋ ଦାରୁଦିଅ କେବେ କାହାକୁ ପର କରେ ନାହିଁ। ପାପି ତପି ଧନୀ ଗରିବ ଜାତି ଅଜାତିର ଭେଦଭାବ ତା ପାଖରେ ନାହିଁ, ତା ଆଗରେ ସବୁ ସମାନ। ସେ ଖାଲି ଲୋଡ଼େ ଭାବ, ଟିକେ ଭାବ ବଢ଼େଇଦେଲେ ସେ ହେଇଯାଏ ପୁରାପୁରି ତମର। ଜୀବନର ଝଡ଼ ଝଞ୍ଜାରେ ମନ ଯେତେବେଳେ ଟିକେ କ୍ଳାନ୍ତ ହେଇପଡ଼େ, ସେତେବେଳେ ଥରେ ଖାଲି ଆଖି ବନ୍ଦ କରି ସେଇ ଚକା ଆଖିର ନାମକୁ ସୁମରି ନେଲେ, ଦାରୁ ଦିଅ ବୋଲି ଡାକିଦେଲେ ମନ ଭିତରେ ଏକ ଅଜୁ

ନା ଶକ୍ତି ଓ ଶାନ୍ତିର ଅନୁଭୂତି ହୁଏ। ସେ ହିଁ ପରମ ସଖା, ପରମ ଗୁରୁ, ସେ ହିଁ ଆମ ଶେଷ ଆଶ୍ରୟସ୍ଥଳୀ। ତେବେ ଆସନା ବନ୍ଧୁ, ଆଜି ମନରୁ ତେଜି ସମସ୍ତ ଅହଙ୍କାର, କ୍ରୋଧ, ମାନ, ଅଭିମାନକୁ ସେହି ଦାରୁଦିଅର ଚରଣାର ବିନ୍ଦରେ ସମର୍ପିତ କରିଦେବା। ନିଜ ଜୀବନର ସବୁ ଅହଙ୍କାର, କ୍ରୋଧ, ମାନ, ଅଭିମାନ, କାନ୍ଦିବାକୁ ହେଲେ କାନ୍ଦିବା ତାଙ୍କରି ଆଗରେ, ହସିବାର ହେଲେ ଗାଇବା ତାଙ୍କରି ମହିମା, ଆଉ ହସୁଥିବା ଜୋରେ ଜୋରେ, କାରଣ ସେ ହିଁ ତ ଆମ ଜୀବନ ଧନ, ଆମ କାଳିଆ ସୁନା, ଆମର ପ୍ରିୟ ଦାରୁଦିଅ, ଯିଏ ନିମକୁ କରେ ଚନ୍ଦନ, ଆଉ ଚନ୍ଦନକୁ ଦାରୁ, ଉଦ୍ଧାର କରିବ ସେଇ ଏଇ ମାୟା ଜଗତରୁ।

କନ୍ୟାକୁ ବିବାହ ଦେଇ ମନୋବିଦାୟ ନେଲେ। କର୍ଦ୍ଦମ ଓ ଦେବହୂତି ଆନନ୍ଦରେ ଦିନ କାଟିଲେ। ଦେବହୂତିଙ୍କ ସ୍ୱାମୀ ସେବା ଥିଲା ଆଦର୍ଶ ସ୍ଥାନୀୟ। ଋଷି କର୍ଦ୍ଦମ ଯୋଗ ବଳରେ ଦେବହୂତିଙ୍କ ସେବା ପାଇଁ ଦିବ୍ୟ କନ୍ୟାମାନଙ୍କୁ ଆବିର୍ଭୂତ କଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 86ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ଏଥିରେ ଅଧିକ ବିଳମ୍ବ ହୁଏ ତାହେଲେ ମାଢିର କିଛି ସମସ୍ୟା, ପୋଷଣର ଅଭାବ, ବିଶେଷ କରି ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଅଛି ବୋଲି ଭାବିବାକୁ ପଡ଼ିବ। ଦାନ୍ତର ସୁଦୃଢ଼ ଗଠନ ପାଇଁ ଗର୍ଭାବସ୍ଥାରେ ମାଆର ସୁଷମ ଖାଦ୍ୟ, ଉଚିତ ପରିମାଣରେ ଲୌହସାର, କ୍ୟାଲସିୟମ ଏବଂ ଅନ୍ୟାନ୍ୟ ଭିଟାମିନ୍ ଖାଇବା ଉଚିତ। ସେହିପରି ଶିଶୁମାନଙ୍କୁ ଠିକ୍ ପରିମାଣରେ କ୍ୟାଲସିୟମ, ଭିଟାମିନ, ପୁଷ୍ଟିସାର ଦେଲେ ଦାନ୍ତ ସୁଦୃଢ଼ ହୋଇଥାଏ। ଖାଇସାରିବା ପରେ ନିୟମିତ ଦୁଇଥର ଦାନ୍ତ ଘଷିବା, ଗୋଟିଏ ଫ୍ଲୋରାଇଡ୍ ଯୁକ୍ତ ଟୁଥପେଷ୍ଟ ବ୍ୟବହାର କରିବା, ନରମ ବା ସଫ୍ଟ ବ୍ରଶ ବ୍ୟବହାର କରିବା, ଅତି ଗରମ ବା ଅତି ଥଣ୍ଡା ଖାଦ୍ୟ ବା ପାନୀୟ ନ ଖାଇବା, ନରମ ବ୍ରଶ ବ୍ୟବହାର କରିବା ଏବଂ ସର୍ବୋପରି ଅଧିକ ଶର୍କରା ଯୁକ୍ତ ଖାଦ୍ୟ ଯେମିତିକି ଚକୋଲେଟ୍ ନ ଖାଇବା ପରେ ଅଭ୍ୟାସ କଲେ ଏବଂ ଦାନ୍ତର ସମସ୍ୟା ଗୁଡ଼ିକ ବିଷୟରେ ଦାନ୍ତ ରୋଗ ବା ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କଲେ ସୁଦୃଢ଼ ଏବଂ ବଳିଷ୍ଠ ଦାନ୍ତ ସୃଷ୍ଟି କରିପାରିବା।
1: ଆପଣମାନେ ଅଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ।

ବାହାରେ ଝିପଝିପ ବର୍ଷା ଆଉ ରେଡିଓ ପାଖରେ ଆପଣମାନେ ରେଡିଓ ପାଖରେ ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ହ୍ୟାଲୋ ହାଇ ନମସ୍କାର ଆଦାବ ସଶ୍ରିୟାକାଲ ବର୍ଷା ଭିଜାଏ ସକାଳରେ ଗୁଡ ମର୍ଣ୍ଣିଂ ସହିତ ଆପଣମାନଙ୍କୁ ସମସ୍ତଙ୍କୁ ୱେଲକମ୍ କରିଦେଉଛି ପ୍ରୋଗ୍ରାମ ଶୁଭ ସକାଳକୁ ଯଦି ସଣ୍ଡେର ମୌକା ଥିବ ଆଉ ଏମିତି ବାହାରେ ଝିପଝିପ ବର୍ଷା ହଉଥିବ ଆଉ କୁଆଡେ ବି ଯିବା ପାଇଁ ଇଚ୍ଛା ନ ହଉଥିବ ଆଉ ଚାଦର ଭିତରୁ ବାହାରିବା ପାଇଁ କଣ କେବେ ହେଲେ ଇଚ୍ଛା ହଉଥିବ ୟେସ୍ ଆପଣମାନେ ଯଦି ବର୍ତ୍ତମାନ ଚାଦର ଭିତରେ ବର୍ତ୍ତମାନ ପର୍ଯ୍ୟନ୍ତ ଅଛନ୍ତି ତାହେଲେ ସେ ଚାଦର ଭିତରେ ଥାଇକି ବି ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ କହୁଥାନ୍ତୁ ତେବେ ଏଇ ଯୋଉ ବାହାରେ ଝିପଝିପ ବର୍ଷା ଆଉ ଆଜି ସଣ୍ଡେର ମର୍ଣ୍ଣିଂ ଏଥିରେ ଗୋଟେ ନୂଆ ଆରମ୍ଭର ସୂଚନା ମୁଁ ଆପଣଙ୍କୁ ଦଉଛି ସେ ନୂଆ ଆରମ୍ଭ କଣ ଏଇ ବର୍ଷାରେ କଣ ନୂଆ ଷ୍ଟାର୍ଟ କରିବା ଯାହା ତ ଇଚ୍ଛା ହଉଛି ଟୋଟାଲ ଚାଦର ଭିତରୁ ବାହାରିବା ପାଇଁ ଇଚ୍ଛା ହଉନି ଶୋଇଯିବା ପାଇଁ ଇଚ୍ଛା ହଉଛି ତା ଭିତରେ ନୂଆ କଣ ଆରମ୍ଭ କରିବା ୟେସ୍ ନୂଆ ଆରମ୍ଭ କରିବା କାରଣ ବାହାରେ ଝିପଝିପ ବର୍ଷା ହେଇପାରେ କିନ୍ତୁ ତା ସହିତ ରାତିର ଅନ୍ଧକାର ତ ଦୂର ହେଇଯାଇଛି ଆଉ ଗୋଟେ ନୂଆ ସକାଳ ଆସିଯାଇଛି ଆପଣମାନଙ୍କ ପାଇଁ ଏଇ ଯୋଉ ନୂଆ ସକାଳ ଇଏ ବାହାରେ ଝିପଝିପ ବର୍ଷା ସହିତ ଆପଣଙ୍କ ମନ ଭିତରେ ମଧ୍ୟ ଗୋଟେ ନୂଆ ସକାରାତ୍ମକ ଚେତନା ବା ନୂଆ ସକାରାତ୍ମକ ଥଟ୍ସକୁ ଆଣିବା ପଜିଟିଭ ଇଣ୍ଟେଣ୍ଟକୁ ଆଣିବା ଦରକାର ବାସ୍ ସେଇ କଥାକୁ ମୁଁ କହୁଛି ଯୋଉ ଯୋଉ ସ୍ୱପ୍ନ ସବୁ ଅଛି ଆପଣଙ୍କର ଅଧା ଅଧା ନିଜର କର୍ମମୟ ଜୀବନରେ ଦିନସାରାର ଧା ଧୌଡ଼ ଭିତରେ ଆପଣମାନେ କରିପାରୁନାହାନ୍ତି ଏଇ ସଣ୍ଡେ ହେଉଛି ତା ପାଇଁ ଗୋଟେ ବେଷ୍ଟ ମୋମେଣ୍ଟ ସଣ୍ଡେ ହେଉଛି ଫ୍ୟାମିଲିକୁ ଟାଇମ୍ ଦେବାର ମୋମେଣ୍ଟ ସଣ୍ଡେ ହେଉଛି ଆପଣଙ୍କର ନିଜ ସହିତ ନିଜକୁ ଟିକେ ବିତେଇବାର ମୋମେଣ୍ଟ ମାନେ କଣ ଏମିତି କିଛି କଥା ଅଛି ଯାହା ଆପଣଙ୍କ ମନ ଭିତରେ ରହିଯାଇଛି ଯାହାକି ଆପଣ ବହୁ ଚେଷ୍ଟା କଲେ ମଧ୍ୟ କରିପାରୁନାହାନ୍ତି ନିଜ ପାଇଁ ନିଜର ଏମିତି କିଛି ସ୍ୱପ୍ନ ଅଛି ନା ଆପଣଙ୍କ ମନ ଭିତରେ ବି ତାହେଲେ ତାକୁ ପୂରଣ କରିବାର ଦିନ ହେଉଛି ଏଇ ସଣ୍ଡେ ବା ଏଇ ଆଜିର ସକାଳ ଇଏ ବାସ୍ ଗୋଟେ ସମୟର ପରିବର୍ତ୍ତନ ବା କ୍ୟାଲେଣ୍ଡରର ଗୋଟେ ଚେଞ୍ଜ ନୁହେଁ ଜମ୍ପ ନୁହେଁ ବରଂ ଆମର ଥଟ୍ସ ଆମର ଆଶା ଆମର ସ୍ୱପ୍ନ ସବୁ ବଦଳିବା ସହିତ ଗୋଟେ ନୂଆ ରଙ୍ଗ ପାଇବାର ସକାଳ ଯେମିତି ଆଜି ଝିପଝିପ ବର୍ଷା ବାହାରେ କିନ୍ତୁ କିଛି ନୂଆ କରିବାର ଉତ୍ସାହ ଆପଣଙ୍କ ମନ ଭିତରେ ରହିବା ଦରକାର ସେଥିପାଇଁ ରେଡି ହେଇଯାଆନ୍ତୁ ଆଉ ସଣ୍ଡେରେ ଉଠି ସାରିଲା ପରେ ଏବେ ନୁହେଁ ଏବେ ତ ଟିକେ ଆପଣ ରେଷ୍ଟ କରୁଛନ୍ତି ଉଠି ସାରିଲା ପରେ ଟ୍ରାଏ କରନ୍ତୁ ଯୋଉ ମନର କୋଣରେ ଟିକେ ଟିକେ ଟିକେ ଟିକେ ଇଚ୍ଛା ସବୁ ରହିଯାଇଛି ବାକି ଅଧା ଅଧୁରା ସବୁ କାମ ରହିଯାଇଛି ତାକୁ କେମିତି ସେ ସ୍ୱପ୍ନ ଗୁଡାକୁ କେମିତି ଏଇ ସଣ୍ଡେର ଭରସାରେ ବା ସଣ୍ଡେର ସାହାରାରେ ଆପଣମାନେ ଫୁଲଫିଲ୍ କରିବେ ଆଉ ବର୍ତ୍ତମାନ ବର୍ତ୍ତମାନ ଯେହେତୁ ଆପଣ ଶୋଇଛନ୍ତି ଆପଣମାନଙ୍କୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣି ଦେଉଛି ଅଦନାନ ସାମିଙ୍କ କଣ୍ଠରେ ଗୀତରେ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବ ଷ୍ଟେଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍ ଆଉ ହଁ ମତେ ଟିକେ ଗୁଡ୍ ମର୍ଣ୍ଣିଂ ବି ଜଣେଇ ଦିଅନ୍ତୁ କହିଲେ ତ ଗୁଡ୍ ମର୍ଣ୍ଣିଂ ଟୁ ୟୁ ଅଲସୋ

ଦେଲୁ ତ ଆପଣମାନଙ୍କୁ ମୁଁ ଦେଇ ସାରିଛି, ସେଇଥିପାଇଁ ତ ଏବଂ ଆପଣମାନଙ୍କ ସାଙ୍ଗରେ ବର୍ଷା ଭିଜା ସକାଳରେ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆପଣମାନଙ୍କ ସହିତ ଅଛି। ୟେସ୍, ଆଉ ଆପଣମାନେ ମଧ୍ୟ ନିଶ୍ଚୟ ଆମକୁ ଦେଲ ଦେଇଛନ୍ତି, ସେଇଥିପାଇଁ ତ ଆମ ସହିତ କନେକ୍ଟେଡ୍ ହେଇକି ରହିଛନ୍ତି। ସ୍ୱପ୍ନ ସହିତ ସକାଳ ଆଉ କର୍ମ ସହିତ ଦିନ ବା କାମ ଗୁଡ଼ିକ ସହିତ ଦିନ ଶୁଣିବା ପାଇଁ ଟିକେ ବୈଠିକ ଲାଗିପାରେ, କିନ୍ତୁ ମନର ହାଲ ୟା ସହିତ ଯୋଡ଼ା ନୁହେଁ କି? ଆପଣଙ୍କୁ କେବେ କେବେ ଇଚ୍ଛା ହୁଏ ଟିକେ ଡ୍ୟାନ୍ସ କରିବା ପାଇଁ, କେବେ କେବେ ଇଚ୍ଛା ହୁଏ ମୋ ଭିତରେ ଥିବା ସେ ଯୋଉ ସିଙ୍ଗିଂ କ୍ୟାପାବିଲିଟି ଟିକେ ଟିକେ ବଢ଼େଇବା ପାଇଁ? ଏ କର୍ମମୟ ଜୀବନରେ ଆଉ କୋଉଠି ସମୟ ହେଉଛି ଟିକେ ଗୀତ ଗାଇବା ପାଇଁ, କୋଉଠି ନାଚିବା ପାଇଁ, ବା ମନକୁ ଯାହା ଭଲ ଲାଗେ? କେବେ କେବେ କାହାର ଇଚ୍ଛା ଥାଏ କିଛି ପେଣ୍ଟିଂ କରିବା ପାଇଁ, ଏମିତି ବହୁତ ଗୁଡ଼େ କଥା ଥାଏ ଯୋଉଟାକ କରିବା ପାଇଁ ଇଚ୍ଛା ଥାଏ, କିନ୍ତୁ ସମୟ ଆଉ ପରିସ୍ଥିତି ଆଉ ଏ ଧାଁ ଧୌଡ଼ ଜୀବନ ଭିତରେ ସେ ସ୍ୱପ୍ନ କୁଆଡେ ହଜି ଯାଇଥାଏ। ନାଇଁ ସାଥୀ, ସ୍ୱପ୍ନ ତ ସେଇଟା ନୁହେଁ ଯୋଉଟା ଆମେ ଆଖି ବନ୍ଦ କରିକି ପଥା ପଡ଼ିଗଲା ପରେ ଶୋଇଲା ବେଳେ ଦେଖୁ। ସ୍ୱପ୍ନ ତ ସେଇଟା ଯାହା ଆମକୁ ଶୋଇବା ପାଇଁ ଦିଏନି, ଏ କଥା ଆମେ ଶୁଣିଛେ, କିନ୍ତୁ ବର୍ତ୍ତମାନ ବର୍ଷା ବିଜା ସକାଳରେ ସେଇଟା ସମ୍ଭବ ହଉନି ଆପଣଙ୍କ କ୍ଷେତ୍ରରେ ନା? ଜୋକ୍ସ ପାର୍ଟ, କିନ୍ତୁ ସାଥୀ କିଛି ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ଇଚ୍ଛା ଥାଏ, କିନ୍ତୁ ସେ ସ୍ୱପ୍ନ ପୂରଣ ହେଇପାରିନଥାଏ, ମନ ଭିତରେ ଟିକେ ଅଫସୋସ ଥାଏ, ଆଉ ଯୋଉଗୁଡ଼ାକ ସ୍ୱପ୍ନ ପୂରଣ ହେଇଯାଇଥାଏ ସେଗୁଡ଼ାକ ପାଇଁ ମଧ୍ୟ ଖୁସି ଥାଏ। ହେଲେ ଏ ସ୍ୱପ୍ନ ତ ଖାଲି ଦେଖିଲେ ହବନି, ଏ ସ୍ୱପ୍ନ ପାଇଁ ଗୋଟେ ସୁନ୍ଦର କାହାଣୀ ରଚନା କରିବାକୁ ପଡ଼ିବ। ସ୍ୱପ୍ନ ହେଉଛି ନିଜେ ଗୋଟେ ସୁନ୍ଦର କାହାଣୀର ଆରମ୍ଭ, ଏହାକୁ କମ୍ପ୍ଲିଟ୍ କରିବା ପାଇଁ ହେଲେ, ପୂର୍ଣ୍ଣାଙ୍ଗ ରୂପ ଦେବାକୁ ହେଲେ, କ୍ଲାଇମାକ୍ସ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହେଲେ ପ୍ରସ୍ତୁତ କରିବାକୁ ପଡ଼ିବ ନିଜ ପାଇଁ ଗୋଟେ ମଞ୍ଚ, ଆଉ ଆରମ୍ଭ କରିବା ପାଇଁ ପଡ଼ିବ କର୍ମର ନାଟକ ବା କର୍ମର ନାଟକ। ୟେସ୍, ଆଉ ସଣ୍ଡେର ଦିନ ୟା ପାଇଁ ସବୁଠାରୁ ବେଷ୍ଟ।

କାରଣ ଧାଁଧୌଡ଼ ଜୀବନ ଭିତରେ ନିଜ ପାଇଁ ଟିକେ ସମୟ ବାହାର କରିବାର ଆବଶ୍ୟକତା ଅଛି, ଆଉ ସେ ସବୁଠାରୁ ଗୁଡ୍ ଅପରଚ୍ୟୁନିଟି ଦେଇଥାଏ ଏଇ ସଣ୍ଡେର ଦିନ ଆପଣଙ୍କୁ ନିଜ ପାଇଁ କିଛି ସମୟ ବାହାର କରିବା ପାଇଁ। କିନ୍ତୁ ଏଇ ସଣ୍ଡେ ଦିନ ସୋ ସୋ କାହା ପାଦ ଶବ୍ଦରେ ଗୋଟେ ଆପଣଙ୍କର ଆଖିର ନିଦ ବି ଭାଙ୍ଗିଯାଏ, ଯେମିତି ମୋ ଭଏସ୍ରେ ଆଜି ଆପଣଙ୍କ ନିଦ ଭାଙ୍ଗି ଯାଉଛି, ସେମିତି କାହା ପାଦ ଶବ୍ଦରେ ବି ନିଦ ଆପଣଙ୍କର ଭାଙ୍ଗି ଯାଇଥିବ ନା। ଯଦି ଭାଙ୍ଗିଛି ତାହେଲେ କନେକ୍ଟ କରିବେ ନିଶ୍ଚୟ ଗୀତ ସହିତ।

ଚୀନ ଏବଂ ଇଣ୍ଡିଆ ଭଳି ଦେଶରେ ହିଁ ଫର୍ଷ୍ଟ ଷ୍ଟାର୍ଟ ହେଇଥିଲା। ପ୍ରାରମ୍ଭିକ ରୂପ ଥିଲା ଏହାର ବ୍ୟାଟଲ ଡୋର ବା ସଟଲ କକ୍। ଏଥିରେ ଗୋଟେ ଛୋଟ କାଠ ପଟା ବା ବ୍ୟାଟଲ ଡୋର ସାହାଯ୍ୟରେ ପର ଲାଗିଥିବା ସଟଲ କକ୍ ବା କର୍କକୁ ପରସ୍ପର ସାହାଯ୍ୟ ଆଡ଼କୁ ବିନା ନେଟ୍ରେ ବାଡ଼େଇକି ଖେଳା ଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଟଲ କକ୍କୁ ତଳେ ନ ପକାଇ କେତେ ସମୟ ପର୍ଯ୍ୟନ୍ତ ପବନରେ ରଖାଯାଇପାରୁଛି। 1860ରେ ଭାରତର ମହାରାଷ୍ଟ୍ରର ପୁନେ ବା ସେତେବେଳର ପୁନା ଯାହାକୁ କୁହାଯାଉଥିଲା ସେଇଠି ଅବସ୍ଥାପିତ ବ୍ରିଟିଶ ଅଫିସର୍ସ ମାନେ ପ୍ରାଚୀନ ଖେଳର ଏ ନୂଆ ନିୟମ ଯୋଡ଼ିଲେ। ସେଥିରେ ଗୋଟେ ନେଟ୍ ଆଡ୍ କରିଦେଲେ, ସାମ୍ନାରେ ଗୋଟେ ନେଟ୍ ରହିବ ମଝିରେ, ଏବଂ ଏଇ ନେଟ୍ ଜରିଆରେ ଖେଳାଗଲା ଏଇ ପୁନା ନାମକ ଖେଳ। କାରଣ ସେତେବେଳେ ପୁନା ସହରରେ ଏହାକୁ ଖେଳାଯାଉଥିଲା, ସେଥିପାଇଁ ଏହାର ନାଁ ପୁନା ହେଇଯାଇଥିଲା ସେତେବେଳେ। ଇଏ ହେଉଛି ଆଧୁନିକ ବ୍ୟାଡମିଣ୍ଟନର ପ୍ରକୃତ ଆରମ୍ଭ। 1870 ଦଶକରେ ଯେତେବେଳେ ବ୍ରିଟିଶ ଅଫିସର୍ସ ମାନେ ଭାରତରୁ ଫେରିଲେ ସେତେବେଳେ ଇଂଲଣ୍ଡର ଏହି ଖେଳକୁ ପରିଚିତ କରାଇଲେ, ଏବଂ 1873 ମସିହାରେ ଇଂଲଣ୍ଡର ଗ୍ଲୋଷ୍ଟର ସାୟର ଠାରେ ଥିବା ବ୍ୟାଡମିଣ୍ଟନ ହାଉସ୍ରେ ଗୋଟେ ବଡ଼ ପ୍ରସାଦରେ ଡ୍ୟୁକ୍ ଅଫ୍ ବ୍ୟୁଫୋର୍ଡ ନିଜ ଅତିଥିମାନଙ୍କ ପାଇଁ ଏହି ପୁନା ଖେଳର ଭବ୍ୟ ଆୟୋଜନ କରିଥିଲେ, ଏବଂ ଏହି ପ୍ରସାଦର ନାମ ହିସାବରେ ଏହାର ନାଁ ହେଇଗଲା ବ୍ୟାଡମିଣ୍ଟନ ଖେଳ। ଏବଂ ଏ ବ୍ୟାଡମିଣ୍ଟନ ଖେଳ ଧୀରେ ଧୀରେ ସାରା ବିଶ୍ୱକୁ ଏତେ ପରିମାଣରେ ବ୍ୟାପି ବ୍ୟାପି ଚାଲିଲା ଯେ ଅଲମ୍ପିକ୍ସରେ 1992ରେ ଇଏ ସାମିଲ ହେଇଗଲା। ଏବଂ ଆଜି ବ୍ୟାଡମିଣ୍ଟନ କେବଳ ଗୋଟେ ଖେଳ ହୋଇକି ରହିନି, ଏହା ବିଶ୍ୱର ଅନ୍ୟତମ ଲୋକପ୍ରିୟ ଏବଂ ଫାଷ୍ଟେଷ୍ଟ ଇଣ୍ଡୋର ସ୍ପୋର୍ଟସରେ ପରିଣତ ହୋଇଛି, ଯେଉଁଥିରେ ଚୀନ, ଇଣ୍ଡୋନେସିଆ, ମାଲେସିଆ ଏବଂ ଭାରତ ଭଳି ଏସୀୟ ଦେଶମାନଙ୍କର ବହୁତ ଅଧିକ ପ୍ରଭାବ ରହିଛି। ତେବେ ଆଜି ସବୁ ବ୍ୟାଡମିଣ୍ଟନ ପ୍ରେମୀମାନଙ୍କ ପାଇଁ ଏବଂ ବ୍ୟାଡମିଣ୍ଟନ ଖେଳୁଥିବା ସବୁ ସ୍ପୋର୍ଟସ୍ ପ୍ଲେୟର୍ସମାନଙ୍କ ପାଇଁ ହ୍ୟାପି ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟନ ଡେ ର ବେଶ ଜଣାଉଛୁ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ତରଫରୁ ଷ୍ଟେ ଟ୍ୟୁନ୍ଡ।

ବାହାରେ ଭିଜା ଭିଜା ବର୍ଷା ଆଉ ଘର ଭିତରେ ଆପଣ ହୁଏତ ଟ୍ୟୁନ୍ କରିଥିବେ ମୋତେ ବର୍ତ୍ତମାନ। ସହରରେ କୋଳାହଳଠାରୁ ଟିକିଏ ଦୂରକୁ ଯଦି ଆପଣ କେଉଁଠିକି ଚାଲିଯିବେ ଭିଜା ଭିଜା ରାସ୍ତାରେ, ଆପଣ ପାଇବେ ସେଇ ପୁରୁଣା ଦିନର ଅନେକ ସ୍ମୃତି। ବର୍ଷା ଓଦା କରିସାରିଛି ଗାଁର ସେଇ ମାଟି ରାସ୍ତାକୁ, ଦୁଇ ପାଖରେ ଲହଡ଼ି ଭାଙ୍ଗୁଥିବା ସବୁଜ ଧାନର କ୍ଷେତ, ଗଛପତ୍ର ସବୁ ଯେମିତି ଧୋଇ ହେଇ ଚମକୁଛନ୍ତି, ସତେ ଯେମିତି ଆକାଶକୁ ଘୋଡ଼େଇ ଦେଇଛି ମେଘର ଚାଦର ପ୍ରକୃତି ରାଣୀ। ଗାଁ ମୁଣ୍ଡ ବରଗଛର ଓଦା ହୋଳରୁ ଟୋପା ଟୋପା ପାଣି ଖସୁଛି ସତେ ଯେମିତି ମୁକ୍ତା ପରି, ଆଉ ସେ ଭିଜା ଭିଜା ଗୋଡ଼ି ମାଟିର ରାସ୍ତାରେ ଛତାଟିଏ ଧରି ଚାଲିବାର ମଜା ଯେ ଚାଲିଛି ସେ ହିଁ ଜାଣିଛି। ଆଉ ସହରର କଥା କ'ଣ ବା କହିବା, ସହରର ପିଚୁ ରାସ୍ତାଗୁଡ଼ିକ ଏବେ କଳା ଆଇନା ପରି ଚକମକ ହେଉଛି, ଗାଡ଼ିର ହେଡ୍ଲାଇଟ୍, ଟ୍ରାଫିକ୍ର ସିଗ୍ନାଲ, ଆଉ ତାରି ଭିତରେ ତୁମ ହାତ ଧରି ଚାଲିବାର ସେ ସବୁ ସ୍ମୃତି ଆଜି ବି ମନେ ପଡ଼ିଯାଉଛି। ଅଦ୍ଭୁତ ଗୋଟେ କାନଭାସ ତିଆରି କରୁଛି ସେ ଓଦା ରାସ୍ତା, ୱାଇପରରେ ଚାଲୁଥିବା କାର୍ର କାଚ ଭିତରୁ ସହରଟା ଧୂଆଳିଆ ଆଉ ବେଶ ରୋମାଣ୍ଟିକ ଦେଖାଯାଉଛି। ଆଉ ସେହି ସମୟରେ ଯଦି ମନ ଭିତରେ ଗୋଟେ ପ୍ରେମିକ ଅଛି, ତେବେ ସିଏ ଗାଉଛି ତାର ସାଥୀ ପାଇଁ କ'ଣ।

ସେଠି ଭିଜା ଭିଜା ଏ ରାସ୍ତାର ସ୍ମୃତି ଆପଣଙ୍କ ମନ ଭିତରେ ବିଥିବ। ଆଜି ଯୋଉ ଆକାଶରେ ମେଘର ଚାଦର ଆଉ ଝିପଝିପ୍ ବର୍ଷାରେ ପୁରା ସହର ଓଦା ହେଇସାରିଛି, ପୁରା ଗାଁ ବି ଓଦା ହେଇସାରିଛି, ଏଇ ଓଦା ଓଦା ପାଗରେ ଓଦା ଓଦା ମନରେ ଆପଣଙ୍କ ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ଅଛି ୟୁଆର ମ୍ୟୁଜିକାଲ ଫ୍ରେଣ୍ଡ, ୟୁଆର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଶୁଣୁଥିଲି ଆପଣଙ୍କୁ କିଛି ବର୍ଷା ଭିଜା ଗୀତ, ଆଉ କହୁଥିଲି ଭିଜା ଭିଜା ରାସ୍ତାର କିଛି କଥା। ଏଇ ଭିଜା ଭିଜା ରାସ୍ତାରେ ଯେବେ ଆଜି ସଣ୍ଡେର ଏଇ ଭିଜା ଭିଜା ରାସ୍ତାରେ ଆପଣ ଯାଉଥିବେ, ଆପଣଙ୍କ ଆଖି ଆଗରେ ଝରସି ଯାଉଥିବ ସେଇ ଭିଜା ଭିଜା ରାସ୍ତା ସହିତ ଯୋଡ଼ା ଅନେକ ସ୍ମୃତି, ଅନେକ ଅନୁଭୂତି। ଏଇ ଭିଜା ଭିଜା ରାସ୍ତାରେ କେବେ ଆପଣ ଛତା ଧରି କାହା ସହିତ ଯାଇଥିବେ, କେବେ ଆପଣ ସାଇକେଲରେ ବି ଯାଇଥିବେ, ଆଉ କେବେ ଯାଇଥିବେ ଗାଡ଼ିରେ କାହା ସହିତ, କିନ୍ତୁ ସେ ସବୁ କଥାଗୁଡ଼ିକ ଏଇ ରାସ୍ତା ସହିତ ଯୋଡ଼ା ହେଇଥିବ, ଏଇ ବର୍ଷା ସହିତ ଯୋଡ଼ା ହେଇଥିବ ସେମିତି ତ ନୁହେଁ। କିଛି କଥା ମନ ସହିତ ବି ଯୋଡ଼ା ହେଇଥିବ, କିନ୍ତୁ ସେ ମନ ସହିତ ଯୋଡ଼ା କଥାଗୁଡ଼ାକ ଏଇ ପାଗକୁ ଦେଖିଲେ, ଏଇ ବର୍ଷାକୁ ଦେଖିଲେ, ଆଉ ସେ ରାସ୍ତାକୁ ଦେଖିଲେ ଟିକେ ଅଧିକ

କିଛି ଟ୍ରିଗର ହେଇଯାଏ ଆଉ ମନେ ପଡ଼ିଯାଏ। ହୁଏତ ଆପଣଙ୍କର ବି ଆଜି ମନେ ପଡୁଥିବ ସେମିତି କିଛି କଥା। ଯଦି ମନେ ପଡୁଛି ତାହେଲେ ଭିଜନ୍ତୁ ସେଇ ସ୍ମୃତିର ଅଗଣାରେ, ମନେ ପକାନ୍ତୁ ସେଇ କଥାକୁ, କାରଣ ଏହି ସ୍ମୃତି ହେଉଛି ଆମର ଗୋଟେ ବହୁତ ବଡ଼ ସନ୍ତକ। ଏହି ବର୍ଷା ସେଇ ସ୍ମୃତିକୁ ଦେଇଛି ଆମନ୍ତ୍ରଣ, ସେ ସ୍ମୃତିକୁ ଟାଣି ଆଣିଛି ପୁଣି ଆପଣଙ୍କର ମନ ରାଇଜ ଭିତରକୁ। ତାହେଲେ କାହିଁକି ଡେରି କରୁଛନ୍ତି, ଚାଲନ୍ତୁ ଭଜି ଯାଆନ୍ତୁ, ଭିଜି ଯାଆନ୍ତୁ ଏ ବର୍ଷାରେ ଆଉ ସ୍ମୃତିର ସେଇ ଅଗଣାରେ।

0: ଉପରେ ରହିଲେ ଟିକେ ବୁଡିବାକୁ ସହଜ ହେଇନଥାଏ। ତା ସହିତ ଯୋଉ ଭଣ୍ଡା ନଳୀ ତାକୁ ଖଡିକା ଦେହରେ ଫୋଡିକି ତାକୁ ବି ଭସେଇକି ଇଏ କର। ତାପରେ କଦଳୀ ଘୋଡି, କଦଳୀ ଘୋଡିକି କାଟିକି ତାକୁ ଦିଟା କଦଳୀ ଘୋଡିକି ତାକୁ ବାନ୍ଧିକି ତା ଦେହରେ ବୁଲିବାର ମଜା ବି ନିଆରା ଥାଏ।
1: ଆପଣ ତାହେଲେ ବଢିଆ ବଢିଆ ବୋଇତ ସବୁ ତିଆରି କରିଛନ୍ତି ଆଉ ସେସବୁ ସ୍ମୃତି ଆଜି ମନେ ପକେଇଛନ୍ତି। ଆଉ ଡଙ୍ଗାରେ ବୁଲିଛନ୍ତି ନା ନାହିଁ? ଆପଣଙ୍କର ଘର ପାଖରେ କଣ ନଈ ଥିଲା, ଡଙ୍ଗା ଥିଲା, ଆପଣ ବୁଲିଛନ୍ତି ଡଙ୍ଗାରେ?
0: ନିଶ୍ଚିନ୍ତ ଭାଇ, ଘର ପାଖରେ ନଈ, ନଈକୂଳିଆ ଝିଅ ଆମେ।
1: ଆଜ୍ଞା,
0: ଆଉ ବନ୍ୟାର ବି ସମ୍ମୁଖୀନ ହେଇଛୁ।
1: ଆଚ୍ଛା,
0: ଆଉ ଡଙ୍ଗାରେ ବି ବହୁତ ଥର ସଫର କରିଛୁ, ଯାହାକି ଡଙ୍ଗା ରୋଡ ସେପଟକୁ ଯିବାକୁ ହେଲେ ଆମେ ଡଙ୍ଗାରେ ପାରି ହବାକୁ ଯାଏ, ସାଇକେଲ କିମ୍ବା ଗାଡି ସହିତ ଆମେ ଯିବାକୁ ପଡିଥାଏ। ଡଙ୍ଗା ଦେହରେ ଗାଡି ସାଇକେଲ ସବୁ ନଦା ହେଇଥାଏ, ସେଥିରେ ଗଲାବେଳେ ଭଲ ଲାଗିଥାଏ। ଯେତେବେଳେ ନଈରେ ପାଣି ଆସିଥାଏ ବହୁତ ମାତ୍ରାରେ, ମାନେ ପୁରା ନଈ ଫୁଲ ଥାଏ, ସେତେବେଳେ ଭୟ ଲାଗିଥାଏ ଡଙ୍ଗାରେ ଯିବା ପାଇଁ। ଯେତେବେଳେ ଡଙ୍ଗାରେ ଚଢୁ ସେତେବେଳେ ଠାକୁରଙ୍କୁ ଡାକିକି ଚଢିବାକୁ ପଡିଥାଏ, କାହିଁକି ନା ଖାଲି ନଈରେ ଯିବା ଭିତରେ ଆଉ ଫୁଲ ନଈ ଭିତରେ
1: ଯିବା
0: ଭିତରେ ଭୟ ଲାଗିଥାଏ। ଆଉ ବହୁତ ଥର ଯାଇଛି, କାହିଁକି ନା ସେପଟେ ଆମର ବ୍ୟାଙ୍କ ଥାଏ, ବ୍ୟାଙ୍କରେ ଯେତେବେଳେ କାମ ଥାଏ ଆମେ ସେ ଡଙ୍ଗାରେ ଯାଇଥାଉ।
1: ଡଙ୍ଗାରେ ଆପଣ ଯାଆନ୍ତି ପାରି ହେଇକି? ଆପଣ ତାହେଲେ ବହୁତ ସୁନ୍ଦର ସୁନ୍ଦର କଥା ଆଜି ଆପଣଙ୍କର ମନେ ପଡିଯାଇଛି, ଆଉ ଆପଣ ଆମ ସହିତ ବି ସେୟାର କଲେ, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ରହିଲି ମ୍ୟାଡମ, ନମସ୍କାର।
0: ଆପଣଙ୍କୁ ବି ଧନ୍ୟବାଦ ଦେବି ଏତେ ସୁନ୍ଦର ଟପିକ, କିନ୍ତୁ ଜଣେ ଶ୍ରୋତା ଭାଇ ଆମର କଲ୍ ଲଗାଉଛନ୍ତି, ସେ ବାହାର ରହୁଛନ୍ତି।
1: ଆଜ୍ଞା ଆଜ୍ଞା,
0: କିନ୍ତୁ ତାଙ୍କ କଲ୍ଟା ଲାଗିପାରୁନି, ତାଙ୍କ ମନ ବହୁତ ଦୁଃଖ ହଉଛି। ତାଙ୍କ ନାଁ ହଉଛି ଦୁର୍ଗା ପ୍ରସାଦ ଦଳେଇ, ପାରେଶ୍ୱର ସାହି ଜୋବ୍ରା କଲେଜ ଛକ କଟକ। ଆଉ ସବୁବେଳେ ମତେ ହିଁ ଫୋନ କରି କହୁଛନ୍ତି, ମୁଁ ତାଙ୍କର କଣ ହଉଛି କହିଲେ, ତାଙ୍କର ଯୋଉ ମୋବାଇଲରେ ଶୁଣୁଛନ୍ତି ଆପ୍ରେ, ତାଙ୍କର ଟିକେ କିଛି ସମୟ ବାଦ ଯାଉଛି ମାନେ
1: ପ୍ରୋଗ୍ରାମଟା,
0: କିଏ ଯେତେବେଳେ କଲ୍ ଟ୍ରାଏ କରୁଛନ୍ତି ତାଙ୍କର ହିଁ ଲାଗୁନି। ମତେ ବହୁତ ଥର କହିଲେଣି, ସମସ୍ତେ କରୁଛନ୍ତି ଭଲ ଟପିକ ଆସୁଛି, ମୋର କିନ୍ତୁ ସୁଯୋଗ ମିଳୁନି। ମୁଁ ବି ତାଙ୍କୁ କହିଲି, ମୁଁ କହିଲି ଫାଷ୍ଟରୁ ଲଗା, ସିଏ ଫାଷ୍ଟରୁ ଲଗାଉଛନ୍ତି ରିଅ ହଉଛି, କିନ୍ତୁ ପ୍ରୋଗ୍ରାମ ଦିନ ଆରମ୍ଭ ହେଲେ ଆପଣଙ୍କ କଲ୍ଟା ନେବେ?
1: ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ଯେ ଦୁର୍ଗା ଭାଇଙ୍କର କଲ୍ ଆମ ପାଖକୁ ଆସିଯାଉ ଆଜି ନିଶ୍ଚିତ ଭାବରେ, ଏବଂ ଯଦି ଆସିବ ତ ମୁଁ ନିଶ୍ଚିତ ଭାବରେ ନେବି। କିନ୍ତୁ ଜିନିଷ ହଉଛି ଏହା ଯେ ଏଇ ସବୁ ଶ୍ରୋତା ବନ୍ଧୁମାନଙ୍କର କଲ୍ ଭିତରେ କେତେବେଳେ କେତେବେଳେ ଟିକେ ଏନଗେଜ୍ ବି ଦେଖାଇଥାଇପାରେ, ଏବଂ କେତେବେଳେ କେତେବେଳେ କନେକ୍ଟ ମଧ୍ୟ ହେଇପାରୁନି, ସେଥିପାଇଁ ଆମେ ଦୁଃଖିତ। ଏବଂ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଯାହା ହଉ ତାଙ୍କ ବିଷୟରେ ଟିକେ କହିଲେ, ତାଙ୍କ ମନର କଥା କହିଲେ, ଆଟଲିଷ୍ଟ ସେ ଏତିକି ଜିନିଷ ଆମ ପାଖରେ ପହଞ୍ଚିଲା ବୋଲି ସେ ଟିକେ ଖୁସି ହେବେ ଯେ ସେ ଚେଷ୍ଟା କରୁଛନ୍ତି ବୋଲି। ଆମେ
0: ବହୁତ ବହୁତ ଧନ୍ୟବାଦ ଦେବି ଆପଣଙ୍କ ଭଏସ୍ ସହିତ, ଆପଣଙ୍କ ଟପିକଟା ବି ଭଲ ଲାଗୁଛି, ଆଉ ଖାସ କରିକି ସୌମ୍ୟ ଭାଇଙ୍କ କଥା ମନେ ପକେଇ ଦେଇଥିବାରୁ ସେଥିପାଇଁ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି ମ୍ୟାଡମ୍, ନମସ୍କାର। ସାଥି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 କନେକ୍ଟ ହେଇଯାଆନ୍ତୁ ଆମ ସହିତ, ଆଉ କୁହନ୍ତୁ ଯେ କାଗଜର ଡଙ୍ଗା ଆଉ ନଈ ସୁଅରେ ଭାସି ଯାଉଥିବା ସେ ଡଙ୍ଗାରେ ଆପଣ କେତେ ବୁଲିଛନ୍ତି ଆଉ କେତେ ହଜେଇଛନ୍ତି, କଣ କଣ ସ୍ମୃତି ସବୁ ତା ସହିତ ଯୋଡ଼ା ହେଇକି ଅଛି ଆପଣଙ୍କର। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ କଣ ଅଛି ତାଙ୍କର ସ୍ମୃତି କାଗଜର ଡଙ୍ଗା ସହିତ ଆଉ ନଈ ସୁଅରେ ଭାସି ଯାଉଥିବା ଡଙ୍ଗା ସହିତ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର।
1: ନମସ୍କାର,
2: ମୁଁ ସାଇ କହୁଛି ବେଲପଡାରୁ।
1: ସାଇ ଗୁଡ୍ ମର୍ଣ୍ଣିଂ, କଣ କହିବ, କାଗଜର ଡଙ୍ଗା ଆଉ ନଈଶ୍ୱରେ ଭାସି ଯାଉଥିବା ଡଙ୍ଗା, ଏ ଦୁଇଟା ସହିତ କଣ ସ୍ମୃତି ତମର ଯୋଡି ହେଇକି ଅଛି?
2: କାଗଜର ଡଙ୍ଗା ତ ସେମିତି ଛୋଟବେଳେ ବହୁତ କରିଛି। ମୁଁ କଣ କରେ, ଯେତେବେଳେ ସ୍କୁଲରୁ ଫେରୁଥିବି କି ସ୍କୁଲରେ ଥିଲାବେଳେ ବର୍ଷା ହୁଏ, ସେଇ ଟାଇମରେ ଯେତେବେଳେ ବର୍ଷା ହୁଏ, ମୁଁ କଣ କରେ ନା, ମୋ ବ୍ୟାଗରେ ଯାହା ବି ଥାଉ, ସେ ସରିଯାଇଥିବା ଖାତା ହଉ ସରି ନଥିବା ଖାତା ହଉ ବହି ହଉ ଯାହା ହଉ, ମୁଁ ଚିରିକିରି ତାକୁ ବସେଇ ଦିଏ। ଏମିତି ତ ବହୁତ ଥର ବି ପାଟି ଶୁଣିଛି, ମାଡ ଖାଇଛି, ତାପରେ ବି ମୁଁ ସେଇଆ କରେ, କାହିଁକି ନା ଟିକେ ମୋଟା ନହେଲେ ବୁଡିଯିବ, ସମସ୍ତଙ୍କର ମୋର ବୁଡିଯିବ, ସେଇଟା ମତେ ଦେଖିବା ଭଲ ଲାଗେ ନା। ମୁଁ ସେଥିପାଇଁ କଣ କରେ, ବହିର କଭର ଯୋଉଟା ସେଇଟାକୁ ନେଇକିରି ଡଙ୍ଗା କରି ବସେଇ ଦିଏ,
1: ଡଙ୍ଗା ପାଇଁ ମାନେ ଗୋଟେ ଡଙ୍ଗା ପ୍ରତି ପ୍ରବଳ ମୋହ ଆପଣଙ୍କର ତାହେଲେ।
2: ଆଜ୍ଞା, ତାପରେ ସାଙ୍ଗମାନଙ୍କ ଭିତରେ ଯୋଉ କମ୍ପିଟିସନ ହୁଏ, କାହା ଡଙ୍ଗା ଯାଏ ଆଗେ ବୁଡିବ, ସେଇଟା ବହୁତ ମାନେ
1: ଇଣ୍ଟରେଷ୍ଟିଂ ଜିନିଷ,
2: କାହାର ବୁଡିବ ସେ ଅପେକ୍ଷା କରିଥାଉ, ଯାହାର ବୁଡିବ ତାକୁ ଟିକେ ଚିଡ଼ାନ୍ତି ଆଉ। ସେଇଥିପାଇଁ ମୋର କେତେ ବୁଡିଯିବ, ମୁଁ ଟିକେ ମୋଟାରେ କରିଦେଲେ ବୁଡିବନି, ସେ ଆରାମସେ ପୁରା ଯିବ।
1: ଆପଣଙ୍କର ଯୋଉ ମୋଟା ଭାବରେ କରିଛନ୍ତି ତା ମାନେ ଜଣାପଡୁଛି ସାଇଙ୍କର ଡଙ୍ଗା ସବୁବେଳେ ଫାଷ୍ଟ ହଉଥିବ ବା ଜିତୁଥିବ ସବୁବେଳେ।
2: ଆଜ୍ଞା, ନାଇଁ ନାଇଁ ସେମିତି ତ ହୁଏ ନା, ସବୁବେଳେ ବେଳେବେଳେ ଏମିତି ବି ବୁଡି ଯାଏ
1: ତାହେଲେ
2: ଭିତରେ ପାଣି ପଶିଗଲା ସେଟା ବୁଡି ଯାଏ, ଏମିତି ବି ହୁଏ, ସବୁବେଳେ ଯାଏ ନା।
1: କିନ୍ତୁ ୱିନ୍ ପରସେଣ୍ଟେଜ ଟିକେ ଅଧିକ ଥିବ।
2: ଆଜ୍ଞା, ତାପରେ କାଲି ରାତି ଠାରୁ ତ ଯୋଉ

0: ଆମ ଘର ପାଖରେ ନଈ ସିଏ ବି ହେଇଗଲାଣି ପ୍ରବଳ ପାଣି ଆଉ ମୁଁ କେବେ ଡଙ୍ଗାରେ ଯାଇନି ବୋଟରେ ଯାଇଛି ହେଲେ ଡଙ୍ଗାରେ କେବେ ଯାଇନି।
1: अच्छा ताले के भी चेष्टा करिवे निश्चय डंगार जदि सुजोग मिले नावरिया भाई सहित बसिक डंगारे जिबे आ सेते बेले टिके मो कथा मन पकेबे डंगारे स्मृति कथा
0: आ मो त माने एठी त डंगा भी देखिया को मिलुनी
1: आ मो जगह रे कमी गले
0: से माने कोन दि आगरु पल्लो नथिला हमसे मार्केट को जिबा पई डंगारे जांती एताले एई नई बडी हुए सेही टाइम रे बहुत डर लागे आ एनि बाउंस भी भारा आइ लागि था एकदम टिके पड़ी जिबो ताले ताकु
1: ଫର୍ଚୁନେଟ୍ ଯେ ଆମ ବେଳେ ପୋଲ ହେଇଯାଇଛି। ଆମ ପୁରୁଣା ଲୋକମାନେ ବହୁତ କଷ୍ଟରେ ଯିବା ଆସିବା କରୁଥିଲେ କିନ୍ତୁ ସେଥିରେ ନଈର ଡଙ୍ଗାର ମଜା ବି ଅଲଗା ଥିଲା ନାଇଁ କି
0: ଆଜ୍ଞା ସେଇଟା ତ ଥିଲା ଏଇ ବର୍ଷା ଦିନ ଯେତେବେଳେ ହଉଥିବ ସେଇ ଟାଇମ ରେ ସମସ୍ତେ ପୁରା ବିପଦରେ ଥିବେ
1: ଆଉ
0: ଏଇଟା ଯେତେବେଳେ ଶୁଣେ ମତେ ବି ବହୁତ ଦୁଃଖ ଲାଗେ ସେତେବେଳେ କେତେ କଷ୍ଟ କରିକି ଯାଉଥିଲେ ଆମେ ଏଇନା ପୁରା ଗାଡି ଧରିଲେ ଚାଲିଲେ ନହେଲେ ସାଇକେଲ ଧରିଲେ ଚାଲିଲେ
1: ସେତେବେଳେ
0: ସେମାନେ ଚାଲି ଚାଲିକିରି କଟକ ଯାଇ ବି ପଳେଇ ଯାଉଥିଲେ ଆମ ଏଠୁ କଟକଟା 30-35 କିଲୋମିଟର ହବ ଚାଲି ଚାଲି ଯାଉଥିଲେ ହେଲେ ଆମେ 2-3 କିଲୋମିଟର ଚାଲିକି ଗଲା ବେଳକୁ ଆମର ପୁରା ଦେହ କମି ଯାଉଛି
1: ହଂସା ଉଡି ଯାଉଛି। ଠିକ କଥା କହିଲେ ବହୁତ ବହୁତ ଧନ୍ୟବାଦ ସାଇ କଲ କଲେ ଆପଣଙ୍କର ଏତେ ସୁନ୍ଦର ମତାମତ ଆମ ସହିତ ସେୟାର କଲେ ରହିଲି ନମସ୍କାର
0: ଧନ୍ୟବାଦ ଭାଇ ରହିଲି ନମସ୍କାର।
1: साथी आपण मध्ये शीघ्र शीघ्र फोन उठांतो और डायल करंतु 0671230315 कागजर डंगा सतरे गोटे भावनार गोटे एमिती सम्मिलन ता भितर अछि जहाकि हमको हटात ବର୍ତ୍ତମାନ ମଧ୍ୟ ଦେଖିଲେ ଛୋଟ ବେଳକୁ ନେଇଯାଏ ଏବଂ ମୁଁ ତ ବର୍ତ୍ତମାନ ଜାରି ରଖିଛି କାଗଜର ଡଙ୍ଗା ତିଆରି କରିବା ଏବଂ ଭସେବା ଆପଣ ଜାରି ରଖିଛନ୍ତି ନା ନାହିଁ ଆଉ ନୈଶ୍ୱରେ ଭାସି ଯାଉଥିବା ଡଙ୍ଗା ସହିତ କଣ ସବୁ ସ୍ମୃତି ଅଛି ତାକୁ ମଧ୍ୟ ଜଣାନ୍ତୁ। ଆସିଯାଇଛି ଆଉ ଗୋଟିଏ କଲ୍ ଶୁଣିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ
2: ଶୁଭ ସକାଳ ନମସ୍କାର ଆଉ ବର୍ଷା ବିଜା ଶୁଭେଚ୍ଛା ଶୁଭକାମନା ଆପଣଙ୍କୁ ଆଉ ସମସ୍ତ ଶ୍ରୋତା ବନ୍ଧୁ ମୁଁ ହେଲେ ରମେଶ ଚନ୍ଦ୍ର ସାହୁ ଅଗୁମା ଭାପୁର
1: ଢେଙ୍କାନାଳ। ନମସ୍କାର ରମେଶ ଭାଇ କଣ କହିବେ କାଗଜର ଡଙ୍ଗା ଆଉ ନୈଶ୍ୱରେ ଭାସୁଥିବା ଡଙ୍ଗା ଦିଟା ସହିତ ରମେଶ ଭାଇଙ୍କର କଣ ସବୁ ସ୍ମୃତି ଯୋଡି ହେଇକି ଅଛି
2: ଅବଶ୍ୟ ବିଗତ ଦିନର କଥା ତ ମନେ ପକେଇ ଦେଇଛନ୍ତି ଆଜିକି 30-40 ବର୍ଷ ପରେ ହବ ତ ଯେତେବେଳେ ତୃତୀୟ ଚତୁର୍ଥରେ ପଢୁଥିଲୁ ସେତେବେଳେ ଏଇ ଯୋଉ କାଗଜ ଚିରିକି ଡଙ୍ଗା କରିବୁ ଗାଁରେ ଯୋଉ ଆମର ପାଣି ଯାଉଥିବ ସେ ସୁଅରେ ଭସାଉଥିଲୁ ଏରା ସବୁ ମନେ ପଡିଗଲା। ଆପଣ ଯୋଉ ମୋ କଥା ଟପିକଟା ନେଇଛନ୍ତି ସେ ଟପିକଟା ମନେ ପଡିଗଲା ଆଉ ଯୋଉ ନଈରେ ନଈରେ ଆମର ସାପୁଆ ନଦୀ ଏଟା ଯାହାକି ଏଇଟା ମିଶିଛି ମହାନଦୀରେ କିନ୍ତୁ ସେତେବେଳେ ଡଙ୍ଗା ଆମେ ନଦୀରେ ଏମିତି ବସେ ଯଦି ବା ମନେ ପଡୁନି ନଦୀରେ ଭସେଇ ଯୋଉ ଡଙ୍ଗା କିନ୍ତୁ ଏଇ କଦଳୀ ପାଟିଟା ଯୋଉ ଡଙ୍ଗା ଟା ହେଡ଼ା ଭସେଇଛି ମନେ ପଡୁଛି ମୋର ଆଉ ଏ ଯୋଉ ଆମର ଗାଁରେ ଯୋଉ ପାଣି ଯାଉଛୁ ସତରେ
1: ଡଙ୍ଗାରେ ବସିବାର ରମେଶ ଭାଇ କେବେ ସୁଯୋଗ ମିଳିଛି ଡଙ୍ଗାରେ ବସିକି ଯିବାର ସୁଯୋଗ ହ୍ୟାଲୋ ଆଜ୍ଞା ଆପଣଙ୍କର ଭଏସ୍ ଟି କ୍ଲିୟର ଆସୁନି ଭାଇ ଆପଣଙ୍କ ଭଏସ୍ ଟିକେ ଟିକେ କଟିଯାଉଛି ଆଚ୍ଛା ଠିକ ଅଛି ଭାଇ ଠିକ ଅଛି ବହୁତ ବହୁତ ଧନ୍ୟବାଦ ଭାଇ କଲ କଲେ ଆପଣଙ୍କର କଥା ଟିକେ ଟିକେ କଟୁଛି ହୁଏତ କନେକ୍ଟ ହେଇନି ଠିକ ସେ ନେଟୱାର୍କ ପ୍ରୋବ୍ଲେମ ତେବେ ଆପଣଙ୍କର ସ୍ମୃତି ଶୁଣିକି ବହୁତ ଖୁସି ଲାଗିଲା ଭାଇ ରହିଲି ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ 0671230315 ନମ୍ବରରେ କଲ କରିକି ଜଣେଇବେ କାଗଜର ଡଙ୍ଗା ସହିତ ଯୋଡ଼ା ଆପଣଙ୍କ ମନର ସ୍ମୃତି ଆଉ ତା ସହିତ ନୈଶୋହରେ ଭାସି ଯାଉଥିବା ସେ ଡଙ୍ଗା ସହିତ ଆପଣଙ୍କର ସ୍ମୃତି। ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ
3: ଭେରି ଗୁଡ୍ ମର୍ଣ୍ଣିଂ ହାପି ସଣ୍ଡେ ଜୟଶ୍ରୀ ଜଗନ୍ନାଥ ମୁଁ ସୋମନାଥ ସହ କହୁଥିଲି ଜିଗଣ ବଟାମୁଣ୍ଡା କେନ୍ଦ୍ର।
1: ସୋମନାଥ ଭାଇ ନମସ୍କାର ଗୁଡ୍ ମର୍ଣ୍ଣିଂ ହାପି ସଣ୍ଡେ ଟୁ ୟୁ ଅଲସୋ କଣ କହିବେ ଭାଇ କାଗଜର ଡଙ୍ଗା ଆପଣ କରିଛନ୍ତି କେତେ ଆଉ ଭସେଇଛନ୍ତି କେତେ ଆଉ ଡଙ୍ଗାରେ ନିଜେ ଭାସିଛନ୍ତି କେତେ।
3: ପ୍ରଥମତଃ ମୁଁ ଆପଣଙ୍କୁ ହୃଦୟରେ ଅଭିନନ୍ଦନ ଦେବି କରେଣ୍ଟ ଆଫେୟାର୍ସ ଉପରେ ଟପିକ ରଖିଛନ୍ତି ମାନେ ସିଜିନ ଅନୁସାରେ ରଖିଛନ୍ତି
1: ମୋତେ
3: ବହୁତ ଖୁସି ଲାଗୁଛି ଆପଣ ଯେ ସୁନ୍ଦର ଟପିକ ରଖିଛନ୍ତି ମନ ପଡ଼ିଯାଉଛି ସେଇ ସ୍କୁଲ ବେଳର ପିଲାଦିନ ମୁଁ ମାନେ ବିଶ୍ୱାସ କରିବେନି ଆପଣ ମୁଁ ବହୁତ ଲେଖା ଲେଖି କରେ ଯୋଉ ଖାତାଗୁଡା ସବୁ ପାଠ ଟିକେ ମାନେ ଅଧିକ ପୁରୁଣା ହେଇଯାଏ ମୋତେ ଡଙ୍ଗା କରି ଭସିବାକୁ ବହୁତ ଭଲ ଲାଗେ ସାର୍।
1: ଆଚ୍ଛା
3: ଏବେ ବି ମୁଁ ବସିଛି ବର୍ତ୍ତମାନ ମୋ ଘର ଆଗରେ ପାଣି ଚାଲୁଛି ଇଚ୍ଛା ହଉଛି କାଗଜ ଡଙ୍ଗାଟା ବସେଇବା ପାଇଁ
1: ବଢିଆ କଥାଟି କହିଲେ ମୋର ମଧ୍ୟ ଇଚ୍ଛା ହଉଛି ବିଶ୍ୱାସ କରନ୍ତୁ ଆଜି ସକାଳୁ ଆସିଲା ବେଳକୁ ଏବଂ ମୁଁ ତ ନିଶ୍ଚୟ ଭସେଇବି ଆଜି କାଗଜର ଡଙ୍ଗା ଆଉ ଆପଣ ମଧ୍ୟ

0: କହିବି ଭାଇ ଆପଣ ମଧ୍ୟ ଭସାନ୍ତୁ।
1: ଆଉ ଗୋଟେ କଥା ଶୁଣନ୍ତୁ, ମୁଁ ଟାଇମ୍ସ ଅଫ୍ ଇଣ୍ଡିଆ ବେଶୀ ପଢେ, ସେ ପେପର ଗୁଡା ସବୁ ମୋର ପୁରୁଣା ଲାଟିକି ଲେଖା ସରିଗଲା ପରେ ମୁଁ ତାକୁ ବଡ ଟଙ୍କା କରି ବସିବାକୁ ମତେ ବହୁତ ଭଲ ଲାଗେ। ତାପରେ ଆଉ ଗୋଟେ ଭଲ ଲାଗେ କଣ, ଯୋଉ ଡଙ୍ଗା ନଦୀର ଡଙ୍ଗା ଆପଣ ଦେଖିଥିବେ, ଯେତେବେଳେ ଆମର ସାଧବ ପୁଅ ମାନେ ଯାଉଥିଲେ ସେ ଯୋଉ ବଣି ମାନେ ବେପାର ବଣିଜ କରିବା ପାଇଁ, ସେ ଯୋଉ ଡଙ୍ଗାଟା ଦେଖିବୁ ଭାରି ବଢିଆ ଲାଗେ,
0: ବୋଇତ ବୋଇତ ଯୋଉ ବଡ ବଡ ବୋଇତ। ଡଙ୍ଗାରେ ବସିକି ଯିବା ପାଇଁ
1: ବହୁତ ଥର ମୁଁ ଯାଇଛି, କିନ୍ତୁ ମତେ ଡର ଲାଗେ ସାର, କଣ ଜାଣିଲେ ମୁଁ ପହଁରା ଶିଖିନି ଜମା ସାର। ଚିଲିକା ଗଲେ ମୁଁ ବହୁତ ଉଠିପାରେ ଭଗବାନ ଯଦି ବସିଗଲା ମଝି ମାନେ ସମୁଦ୍ର ମଝିରେ
0: ଟିକେ ଭୟ ଟିକେ ରହେ, ଆଉ ଯୋଉମାନେ ପହଁରା ଶିଖିନାହାନ୍ତି ଟିକେ ଭୟ ଥାଏ। ଯାହା ହଉ କିନ୍ତୁ ତାର ଗୋଟେ ଅନୁଭୂତି ନିଆରା ଭାଇ,
1: ଆଉ ଦୂରରୁ ଦେଖିବା ପାଇଁ ସାର ଆପଣ ଦେଖିବେ ମହାନଦୀରେ ସୂର୍ଯ୍ୟ ଅସ୍ତ
0: ବଢିଆ ବଢିଆ ଦୃଶ୍ୟ, ପ୍ରକୃତିର ଗୋଟେ ବହୁତ ସୁନ୍ଦର ଦୃଶ୍ୟ ଆପଣ ମନେ ପକେଇଲେ।
1: ସବୁବେଳେ ଆପଣ ପ୍ରକୃତିର ମାନେ ଗନ୍ତାଘର ଉପରେ ଆଣୁଛନ୍ତି, ନଈ ସମୁଦ୍ର ଝରଣା ଏସବୁ ପାଇଁ
0: ଆପଣ ମଧ୍ୟ ସାମିଲ ହଉଛନ୍ତି ଆମ ସହିତ, ଏତେ ସୁନ୍ଦର ମତ ଦଉଛନ୍ତି ସେଥିପାଇଁ ମଧ୍ୟ ଧନ୍ୟବାଦ। ଆଉ ଆପଣଙ୍କୁ ଅନୁରୋଧ ରହିଲା, ମନର ଇଚ୍ଛାକୁ ଆଜି ମାରିବେନି, କାଗଜ ଡଙ୍ଗାଟି ନିଶ୍ଚୟ ଭସେଇବେ।
1: ରହିଲୁ ଭାଇ
0: ନମସ୍କାର, ରହିଲୁ ଭାଇ ନମସ୍କାର। ସାଥୀ ଆପଣ ମଧ୍ୟ ଯଦି ଇଚ୍ଛା ଅଛି ମନ ଭିତରେ ଆଜି ଭସେଇବା ପାଇଁ କାଗଜ ଡଙ୍ଗାଟିଏ, ଜମା ଡେରି କରିବେନି, ଭସେଇଦେବେ କାଗଜ ଡଙ୍ଗାଟିଏ, କାରଣ ସେ ଡଙ୍ଗା ହୁଏତ ଯାଇକି ଲାଗିବ କାହା ଦୁଆର ମୁହଁରେ, ଆଉ ଆପଣ ଥିବା କହିବାକୁ ଥିବା ଅନେକ କଥା ତାଙ୍କ ପାଖରେ ପହଞ୍ଚିଯିବ, ଯେମିତି ଏଇ ଗୀତ ଶୁଣିଲେ ମନେ ପଡ଼ିଯାଏ ସେ ସମୟର ସବୁ କଥା।

0: ଜଣେ ଡଙ୍ଗା ଆପଣ ଅନେକ ଥର ଭସେଇଥିବେ ଏବଂ ଡଙ୍ଗାରେ ମଧ୍ୟ ଅନେକ ଥର ସଫର କରିଥିବେ, ତାରି ବିଷୟରେ କଥା ହଉଛି ଆମେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ। ଆସିଯାଇଛି ଆଉ ଗୋଟିଏ କଲ୍, ଶୁଣିବା କିଏ କରିଛନ୍ତି, କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କ କାଗଜ ଡଙ୍ଗାର ସ୍ମୃତି ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଦିନ ଲାଗେ ଫିକା ଫିକା, ରାତି ଲାଗେ, କା କେମିତି ବଞ୍ଚିବି ସାଥି ତୁମ ବିନା, ତୁମେ ମୋ ଆଖି ଆଇନା, ତୁମେ ମୋ ମନ ମଇନା, ଭାବନାକୁ ନେଇ ବଞ୍ଚି ହୁଏ ନାହିଁ, କେମିତି ବଞ୍ଚିବି ଜାଣେ ନା, ସପନକୁ ମୋର ତୁମେ ନେଇଗଲ, ନିଦ ଆଖିକୁ ମୁଁ ଆସେନା, ରାତି ବିତିଥାଏ ଆଖିର ଲୁହରେ, ସାଥି ଫେରି ଆସ ଥରେ, ଆଖିର ଇଶାରେ ଓଠର ଭାଷାରେ, ମନ ଖୋଲି କହିଦିଅ ଥରେ, ତମେ ଭଲ ପାଅ ମତେ, ନମସ୍କାର ଆଣ୍ଡ ଗୁଡ ମର୍ଣ୍ଣିଂ, ଗୋପପୁର ନିଶ୍ଚିନ୍ତ କହିଲି କଟକରୁ ଚନ୍ଦ୍ରକାନ୍ତ ପୁଷ୍ଟି।
0: ଚନ୍ଦ୍ରକାନ୍ତ ଭାଇ ବହୁତ ବହୁତ ସୁନ୍ଦର କବିତାରୁ ଷ୍ଟାର୍ଟ କଲେ, ଆପଣଙ୍କୁ ମଧ୍ୟ ଗୁଡ ମର୍ଣ୍ଣିଂ, ହାପି ସନ୍ଡେ। କଣ କହିବେ, କାଗଜର ଡଙ୍ଗା ଆଉ ନଈର ଡଙ୍ଗା, ଦିଟା ଡଙ୍ଗା ସହିତ ଆପଣଙ୍କର କଣ ସବୁ ସ୍ମୃତି ଅଛି?
1: ନିଶ୍ଚିନ୍ତ କାହିଁକିନା ମତେ ତ ଡଙ୍ଗା ଭସା ପାଇଁ ବି ବହୁତ ଭଲ ଲାଗେ, ଏମିତି ବି ଏବେ ବି ମୁଁ ଡଙ୍ଗା ବି ଯେତେବେଳେ ବର୍ଷା ହେଲେ ଏବେ ବି ବର୍ଷା ହଉଥିଲା, ଆଜି କାଲି ରାତି ବର୍ଷା ହଉଛି, ପାଣି ସୁଅ ପୁରା ଜୋର ଛୁଟୁଛି ଆଉ ଗାଁ ଦାଣ୍ଡରେ, ତ ସେଥିପାଇଁ ମଧ୍ୟ କାଗଜ ଡଙ୍ଗା କରିକି ଦି ତିନିଟା ଭସେଇ ସାରିଲେଣି। ଆଉ ତାପରେ ପିଲାଦିନେ ମଧ୍ୟ ସ୍କୁଲ ପଲାବେଳେ ମଧ୍ୟ କାଗଜ ଡଙ୍ଗା ଏମିତି ବି ଯେତେବେଳେ ସ୍କୁଲରେ ନେଇକି ଯାଏ, ବ୍ୟାଗରେ ଖାତା ଥାଏ ଆଉ ବହି ପତ୍ର ଥାଏ, ସବୁ ସେଇ ତାର କାଗଜ ଚିରିକି ଖାତାରୁ, ସାଧା କାଗଜ ହଉ କି ଲେଖା କାଗଜ ହଉ, ଚିରିକି ମୁଁ ଡଙ୍ଗା ତିଆରି କରିକି ମଧ୍ୟ ଭସାଏ, ବହୁତ ବଢିଆ ଲାଗେ ସେ ପିଲାବେଳର ସେ ଡଙ୍ଗା ଭସା ସ୍ମୃତି। ଆଉ କେତେବେଳେ ବୁଡି ଯାଏ, କେତେବେଳେ ଭାସି ଯାଏ, ଏମିତି ଭାସେ ଏମିତି। ଆଉ ମଧ୍ୟ ଡଙ୍ଗା ମଧ୍ୟରେ ମଧ୍ୟ ମାମୁଁ ଘର, ବାପାଙ୍କ ମାମୁଁ ଘର ହଉଛି ଭଟିମୁଣ୍ଡା, ସେଠି ଚିତ୍ରତଳା ନଈ ବହିଯାଇଛି, ଆଉ ସେ ନଈରେ ସେତେବେଳେ ଫୁଲ ହେଇନଥିଲା, ତ ସେତେବେଳେ ଆମେ ଯେତେବେଳେ ଯାଉ ଖରାଦିନ ତ ଆମେ ପଳେଇ ଯାଉ ନଈରେ ପଶିକି, ବାପାର ମୋର ପଳେଇ ଯାଉ, ଆଉ ଅଣ୍ଟାଏ ଅଣ୍ଟାଏ ପାଣି ହୁଏ, ତଥାପି ପଶିକି ଆମେ ପଳେଇ ଯାଉ, ସାଇକେଲ ନେଇକି ଯାଇଥାଉ, ଆଉ ସାଇକେଲକୁ ମଧ୍ୟ ସେଇ ପାଣି ଭିତରେ
0: ନେଇକି ଯାଉ।
1: ଆଉ ତାପରେ ଏବେ ଡଙ୍ଗାରେ ମଧ୍ୟ ବାପାର ମୋର କେତେ ଥର ଯାଇଛୁ, କିନ୍ତୁ ଡଙ୍ଗାରେ ଯେତେବେଳେ ମୁଁ ବସିକି ଛୋଟବେଳେ ପିଲାବେଳେ ଯାଇଥିଲି, ସେତେବେଳେ ଡଙ୍ଗା ପୁରା ଏମିତି ହଲଚଲ ହଉଥିଲା, ଯେମିତି ଡର ମରୁଥିଲା ବର୍ଷା ଦିନେ, ଡଙ୍ଗା କେତେବେଳେ ବୁଡି ପଡ଼ିଯିବ କି କଣ ହବ, ସେ ଡର ମଧ୍ୟ ବାପା କହିଲେ କିଛି ଡରିବାର ନାହିଁ, ଡଙ୍ଗା ତାର ଆସ୍ତେ ସିଏ ଯିଏ ଆଉଲା ମାରୁଛନ୍ତି କାତେ ମାନେ ନାବିକ, ସିଏ ଆରାମସେ ପହଞ୍ଚେଇଦେବେ, ଯାଉ ଆରାମସେ ଆମେ ପହଞ୍ଚିଲୁ। ଆଉ ଯୋଉ ଡଙ୍ଗାରେ ଯିବାର ଯୋଉ ମଜି ମାନେ କାଟ ଡଙ୍ଗାରେ ଯୋଉ ବସିବାର ଯୋଉ ମଜା, ସେ ବହୁତ ନିଆରା, କିନ୍ତୁ ଏବେ ତ ଆଜିକାଲି ବୋଟ୍ ହେଇଗଲାଣି ଇଞ୍ଜିନ୍ର ଚାଲୁଛି, କିନ୍ତୁ ସେ ଯୋଉ ଆଉଲା ଡଙ୍ଗାରେ ଯୋଉ ମାନେ ଯାଉଥିବା ଯୋଉ ମଜା ବହୁତ ବଢିଆ ଲାଗୁଛି, ବଢିଆ ଲାଗେ।
0: ଏବଂ ନାଉରିଆ ଯଦି ଟିକେ ସେଇଭଳିଆ ଲୋକ ହେଇଥାନ୍ତି, ମଜା ମସଲିସ୍ ଗଲାବାଲା ଲୋକ, ଏବଂ ଯଦି ଟିକେ ଗୀତ ଫିତ ଗାଉଥିବା ଲୋକ ହେଇଥାନ୍ତି, ଆହୁରି ମଜା ଦ୍ୱିଗୁଣିତ ହେଇଯାଏ,
1: ଦ୍ୱିଗୁଣିତ ହେଇଯାଏ। ତାପରେ ନଈରେ ଯିବା ବେଳେ ପବନ ମଧ୍ୟ ଦଉଥାଏ, ବହୁତ ବଢିଆ ବି ଲାଗୁଥାଏ ସେ ଯୋଉ ଦୃଶ୍ୟ, ବହୁତ ବଢିଆ ଲାଗେ।
0: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ ଭାଇ କଲ୍ କଲେ, ଆପଣଙ୍କର ଏତେ ସୁନ୍ଦର ମତାମତ ଦେଲେ, ରହିଲି, ନମସ୍କାର।
1: ନମସ୍କାର
0: ସାଥୀ, ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର, ଆଉ ଜଣାନ୍ତୁ ଏଇ ଯୋଉ ନଈ ସୁଅରେ ଗଲାବେଳେ ଆପଣଙ୍କର କେମିତି କଣ ରହିଥିଲା ସବୁ ଅନୁଭୂତି, ଡଙ୍ଗାରେ ବସିବାର ଅନୁଭୂତି ଆଉ କାଗଜ ଡଙ୍ଗା କରିବାର ଅନୁଭୂତି। ଆସିଯାଇଛି ଆଉ ଗୋଟିଏ କଲ୍, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?

0: ସେଠି କେତେ ସ୍ମୃତି କେତେ ଅନୁଭୂତି ଯୋଡ଼ା ସେଇ ଡଙ୍ଗା ସହିତ। କାହାକୁ ଟିକେ ଭୟ ଲାଗେ, ପୁଣି କାହାକୁ ଭାରି ମଜା ଲାଗେ ଡଙ୍ଗାରେ ବସିବା ପାଇଁ। ଏମିତି ଆସେ ଅନେକ ଲୋକମାନଙ୍କ ଭିତରେ ଅନେକ ମତ ଏଇ ଡଙ୍ଗାକୁ ନେଇ। ଆଉ ତା ସହିତ ପୁଣି କାଗଜ ଡଙ୍ଗା, କାଗଜ ଡଙ୍ଗାର ପୁଣି କେତେ ଭେରାଇଟି। ଯେମିତି ଆମର ବର୍ତ୍ତମାନ ଶ୍ରଦ୍ଧା ଜଣେ କହିଲେ ଯେ ପକେଟ୍ ଡଙ୍ଗା, ବେଲୁନ୍ ଡଙ୍ଗା, ଏମିତି ଅନେକ ପ୍ରକାର ଡଙ୍ଗା ସେ କାଗଜରେ ତିଆରି କରିପାରନ୍ତି। ଆପଣ ମଧ୍ୟ କେତେ କରିପାରନ୍ତି ସେଇ ବିଷୟରେ ତ କଥା ହଉଛି। ଆସିଯାଇଛି ଆଉ ଗୋଟେ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ, ଶୁଭ ସକାଳ ବିଶେଷ ଭାଇ, ନମସ୍କାର।
0: ଶୁଭ ସକାଳ,
1: ରେଡିଓ ସମ୍ରାଟ ମୁନା ଭାଇ ଜାନ କଟିଲା କନପୁର ରାଜସମ୍ବରୁ କହୁଥିଲି।
0: ମୁନା ଭାଇ ଗୁଡ ମର୍ଣ୍ଣିଂ, ହାପି ସନ୍ଡେ। କଣ କହିବେ, କାଗଜ ଡଙ୍ଗା ଆଉ ନଈର ଡଙ୍ଗା ଏ ଦିଟା ସହିତ ମୁନା ଭାଇଙ୍କର
1: ଶୁଭେଚ୍ଛା ଦଉଛି। ଆଜି ରେମ୍ବ ପରିବା ଜଣେ ବରିଷ୍ଠ ଶ୍ରୋତା ଅରୁଣ କୁମାର ରଥ ଟୁନାନାଙ୍କର ଆଜି ଶୁଭ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ମା ଶାରାଙ୍କ ପାଖରେ ପ୍ରାର୍ଥନା, ସେ ଦୀର୍ଘଜୀବୀ ହୁଅନ୍ତୁ, ନିରୋଗୀ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଆଉ ତାଙ୍କ ଚଲାବତା ଖୁସି ହୁଅନ୍ତୁ, ଏମିତି ତାଙ୍କ ମୋର ହସ୍ତ।

0: ସାଥୀ କଥା ହଉଛି କାଗଜର ଡଙ୍ଗା ବିଷୟରେ ଡାଲିନ୍ ଲାଇଫ୍ ଷ୍ଟାଇଲ୍ ଚାଟ୍ରେ ଗୋଟେ ପରେ ଗୋଟେ କଲ୍ ଆସିଯାଇଛି ଆମ ପାଖକୁ ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କାଗଜର ଡଙ୍ଗା ଆଉ ନୈଶ୍ୱରେ ଭାସି ଯାଉଥିବା ଡଙ୍ଗା ବିଷୟରେ କଣ ତାଙ୍କର ରହିଛି ସବୁ ସ୍ମୃତି ଅନୁଭୂତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ସମୟ ଅର୍ ଶବ୍ଦ ଦୋନୋ ଅନମୋଲ ହେ ସମୟ କି ସହି ଇସ୍ତେମାଲ ନହିଁ ହୋନେ ସେ ଓ ସହି ଜଗା ପେ ପହଞ୍ଚା ଦେତା ହେ ଅର୍ ଶବ୍ଦ ସୋଚ ସମଝ କର ବୋଲନା ଚାହିଏ ନମସ୍କାର ଶୁଭ ସକାଳ ବିଶ୍ୱଜିତ ଭାଇ
0: ନମସ୍କାର
1: କହୁଥିଲି ରାଜେଶ
0: କଟକ ଆଜ୍ଞା ନମସ୍କାର ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଶୁଭ ସକାଳର କଣ କହିବେ ଆଜିର ଟପିକ ଉପରେ
1: ଭାଇ ଟପିକ ଆପଣ ଡଙ୍ଗା ଉପରେ ରଖିଛନ୍ତି ସେ ଟପିକ ରୂପକ ଯୋଉ ତଥ୍ୟ ସେଇଟା ଉଜାଗର ହଉନି ତା ଭିତରେ ଥିବା ଇଏ ବହୁତ ଦୁଃଖ ଲାଗୁଛି ଭାଇ
0: ଆଜ୍ଞା ଆଜ୍ଞା କୁହନ୍ତୁ
1: ବାସ୍ତବତା ଇଏ ହଉଛି ଯେ ଆମେ ପିଲାବେଳେ ଯୋଉ ଡଙ୍ଗା ବସାଉଥିଲେ ସେ କୋଉଠି ନା କୋଉଠି ଅବିକା ଆମେ ସଂସାର ରୂପକ ଯୋଉ ଡଙ୍ଗା ଯୋଉ ନଈ ଅଛି ତା ଦେହରେ ଆମେ ଏତେ ଷ୍ଟ୍ରଗଲ କରୁଛେ କିନ୍ତୁ ସେଇ ଯୋଉ ସେଇ ଶବ୍ଦଟା ସେଠି ଯୋଉ ଅନୁଭୂତିଲେ ସେଇଟା ଥିଲା ସେ ସମୟର କଥା ବର୍ତ୍ତମାନ ଯୋଉ ସମୟ ଅଛି ଯୋଉ ସଂସାର ରୂପକ ଯୋଉ ନଈ ତା ଭିତରେ ପହଁରିବାକୁ ହେଲେ ସେ ଯୋଉ ଶକ୍ତି ଦରକାର ସେ ଶକ୍ତିର ଅଭାବ ଅଛି ଆମ ପାଖରେ ଭାଇ ବାସ୍ତବତା ଇଏ ଅଛି ଭାଇ ଯେ ସେତେବେଳେ ସେ ଡଙ୍ଗା ସେ ଭସେଇଛେ ଆମେ ସେ ଡଙ୍ଗାରେ ବସିଛେ ଆଉ ସେ ଡଙ୍ଗାରେ ବସିଲେ ଯୋଉ ଭୟଟା ସୃଷ୍ଟି ହୁଏ ଜଣେ ଭାଇ ବି ଚର୍ଚ୍ଚା କରୁଥିଲେ ଯେ ଭୟଟା କଣ ପାଇଁ ଲାଗେ ସେଦିନ ଭିବର ସେଇ ଜିନିଷକୁ ଅନ୍ୱେଷଣ କରିଥିଲା ଯେ ଆଜି ଆମେ ଦି ଜଣ ଏକା କାଟାଗୋରୀର ସେଦିନ ଧୀବର ସେଇ ବିଷୟ ଚର୍ଚ୍ଚା କରିଥିଲା ଭାଇ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ଆମେ ଦି ଜଣ ଏକା କାଟାଗୋରୀର ମୁଁ ଏଇ ଛୋଟିଆ ନଈ ପାର କରୁଛି ଆଉ ଆପଣ ଏଇ ଭବସାଗର ରୂପକ ନଈ ପାର କରିବେ ଆଉ ସେ ଭବସାଗର ରୂପକ ଯେତେବେଳେ ନଈ ମୁଁ ପାର କରିବି ସେତେବେଳେ ଆପଣ ମୋ ସାଙ୍ଗ ଦେବେ ଏବଂ ପାଉଣା ବି ମାନେ ମାଗି ନଥିଲା ବାସ୍ତବତା ଡଙ୍ଗାର ଆଉ ଜୀବନ ସହିତ
0: ଆପଣ ଆପଣ ଛୋଟବେଳେ କାଗଜର ଡଙ୍ଗା ତିଆରି କରିଛନ୍ତି ନା ନାହିଁ ମୋତେ କୁହନ୍ତୁ ଆଗ
1: ଅନେକ ଥର ଖର୍ଚ୍ଚି ଭାଇ
0: ଆଜ୍ଞା ତାକୁ କୋଉଠି ଭସାନ୍ତି ଆପଣ
1: ଏଇ ଗାଁ ଦାଣ୍ଡରେ ବହି ଯାଉଥିଲା ପାଣିରେ ସେ ଯାଇ ନାଳରେ ମିଶେ ନାଳରୁ ଯାଇକି ବଡ ନାଳ
0: ଯାଇକି ନଈରେ ସମୁଦ୍ର ପର୍ଯ୍ୟନ୍ତ କାଗଜ ଡଙ୍ଗା ତ ଆପଣଙ୍କର ପହଞ୍ଚି ପାରୁନଥିବ କିନ୍ତୁ ବା ବଢିଆ ସ୍ମୃତି ସବୁ ଏବଂ ବହୁତ ବଢିଆ କଥାଟି କହିଲେ ସେଥିପାଇଁ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ
1: ଆଉ ଗୋଟେ ତଥ୍ୟ
0: ଆଜ୍ଞା ଆଜ୍ଞା କୁହନ୍ତୁ
1: ଯେ ମୁନ୍ନା ପଣ୍ଡା ଆଉ ଯେ କରୁଛନ୍ତି ଏବେ ସେ ଯୋଉ ତାଙ୍କ ନୂତନ ନାମରେ ନିଜକୁ ସମ୍ବର୍ଦ୍ଧିତ କରୁଛନ୍ତି ସବୁ ଠିକ ଅଛି ସବୁ ସମ୍ରାଟ କହିଲେ ଠିକ ଅଛି ଭାଇ କହିଲେ କିନ୍ତୁ ତା ଦେହରେ ଯୋଉ ଜାନ ଲଗେଇଦେଲେ ଭାଇ ଜାନ ସେଇଟା ଶୁଣିବାକୁ ଠିକ ଲାଗୁନି
0: ଆଜ୍ଞା ନିଶ୍ଚିତ ଭାବରେ ସେ ଗୋଟେ ଆମର ଭାଇ ହିସାବରେ ସମସ୍ତଙ୍କର ନିଜର ଗୋଟିଏ ଖୁସି ଅଛି ଏବଂ ସେଇ ହିସାବରେ ସେ ଗୋଟେ ସ୍ନେହରେ ଜଣେଇ ଦେଲେ ଏବଂ ସେଥିପାଇଁ ଆମେ ସମସ୍ତେ ସମସ୍ତଙ୍କ ପାଇଁ ଟିକେ ଖୁସି ହେଇଯିବା ଆଉ ଏଇସବୁ ଛୋଟ ଛୋଟ କଥାକୁ ଧରିଲେ ଭାଇ ହବନି ଆପଣ କଲ୍ କରିଥିଲେ ବହୁତ ବହୁତ ଧନ୍ୟବାଦ ରହିଲେ ଆଜ୍ଞା ନମସ୍କାର ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ଜଣାନ୍ତୁ ଆପଣଙ୍କର ମନର କଥାକୁ କାଗଜ ଡଙ୍ଗା ସହିତ ଯୋଡ଼ା ଏବଂ ନଈରେ ଭାସି ଯାଉଥିବା ଡଙ୍ଗା ସହିତ ଯୋଡ଼ା କଥାକୁ ଆମ ଆଗରେ ଆସିଯାଇଛି ଆଉ ଗୋଟିଏ କଲ୍ ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
2: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ନମସ୍କାର
2: ନମସ୍କାର ହ୍ୟାଲୋ
0: ଆଜ୍ଞା ନମସ୍କାର କୁହନ୍ତୁ ଶୁଣିପାରୁଛି
2: ନମସ୍କାର
0: ଆଜ୍ଞା ନମସ୍କାର ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ କୋଉଠୁ କହୁଥିଲେ ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ରଶ୍ମୀ ଭାଇ କଣ କହିବେ କାଗଜର ଡଙ୍ଗା ଆଉ ନଈରେ ଭାସୁଥିବା ଡଙ୍ଗା ସହିତ କଣ ସ୍ମୃତି ସବୁ ଅଛି ଆପଣ
2: ଆଜ୍ଞା ମୁଁ ନଈରେ ତ ଦି ଜାଗା ପାରିବେ ଗୋଟେ ମାମୁଁ ଘରେ ଥିଲାବେଳେ ବିଶ୍ୱନାଥ ମଠକୁ ଯାଏ ଆଉ ଲାଷ୍ଟ ଏପଟେ ଧବଳେଶ୍ୱର ଯାଏ ଯେତେବେଳେ ବ୍ରିଜ
0: ହେଇନଥିବେ
2: ମତେ କିନ୍ତୁ ଆକ୍ଚୁଆଲି ଡର ଲାଗେ
0: ଆଚ୍ଛା
2: କାରଣ ମୁଁ ଏତେଟା ପହଁରା ଶିଖିନି ନା ମତେ କିନ୍ତୁ ଡର ଲାଗେ
0: କିନ୍ତୁ ତାର ଅନୁଭୂତି ଭାଇ କେମିତି ଭଲ ତ
2: ଅନୁଭୂତି ବହୁତ ଭଲ ବହୁତ ମଜା ଲାଗେ ଟିକେ ଡଙ୍ଗାରେ ଗଲାବେଳେ ପାଣିରେ ଟିକେ ଟିକେ ହାତ ବୁଡିବା ଭଲ ଲାଗେ କିନ୍ତୁ ଡାଉରିଆ ମାନେ ଭିଡ଼ନ୍ତି
0: ବଢିଆ ବଢିଆ କଥା ପୁରା ପ୍ରାକ୍ଟିକାଲ କଥାଟି ଆପଣ କହିଲେ ଟିକେ ଟିକେ ହାତ ମାରିଦେବା ପିଛା ହଉଥାଏ କିନ୍ତୁ କୋଉଠି ଟିକେ କୁମ୍ଭୀରର ଭୟ ପୁଣି କୋଉଠି ନାଉରିଆର ଟିକେ ତାଗିଦ ଏସବୁ ଜିନିଷ ମନେ ପଡିଯାଏ
2: ସବୁର ଭୟ ଇଆଡେ ପହଞ୍ଚିବ ପାଖବତାବ ଡଙ୍ଗା ଟିକେ ହଲିଗଲେ ଆଉ ଗୋଟେ ଅନୁଭୂତି କହୁଛି ଆମେ ଯାଇଥିଲୁ କାଳିଜାଇ

0: ଆଚ୍ଛା ଆଚ୍ଛା ଆଜ୍ଞା,
1: ଆମର ଯେନ ମୁଁ ଯାଇଥିଲି ଡଙ୍ଗାରେ ବସିଥିଲେ, ଅଚାନକ ସେ ଘୁମେଇକି ଏପଟୁ ପଳେଇଲେ, ଡଙ୍ଗା ଟିକେ ହଲିଗଲା, ବହୁତ ଡର ଲାଗିଥିଲା ସେତେବେଳେ।
0: ବହୁତ ବଢିଆ କଥା। ଆଉ କାଗଜର ଡଙ୍ଗା ଭାଇ କଣ କହିବେ?
1: କାଗଜରେ ଡଙ୍ଗା ଭସେଇଲେ ତ ପାଣିରେ ବୁଡି ଯାଏ, ତେଣୁକରି ଆମେ ମୋଟା ଜରି ଯୋଉ ଥାଏ ମାନେ ବହିରେ ମଡେଇ ଥାଉ, ତାକୁ ଡଙ୍ଗା କରି ଭସେଇ ଦେବୁ। ତାପର ଦିନ ସ୍କୁଲ ଗଲା ବେଳକୁ ଦେଖିଲୁ ସେ ଅଛି କି ନାହିଁ, ପିଲା ନେଇ ଯାଇଥିବେ
0: ଆଜ୍ଞା।
1: ହେଲା, ତେଣୁକରି ଆପଣ ଯାହା ହଉ ଏଭଳିଆ ପାଗରେ ଏଭଳିଆ ସିଚୁଏସନରେ ଏଭଳିଆ ଟପିକ ନେଇକି ଆସିଛନ୍ତି, ସେମାନେ ଯୁବକ ଉପଯୋଗୀ ଟପିକ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଆପଣଙ୍କ ଭଏସ ଭଳିଆ ସୌମ୍ୟ ଭାଇଙ୍କ ପୁରା ଡିଟୋ ଭଏସ ହେଲା। ଆମେ ମୁଁ ଆକ୍ଚୁଆଲି ତ ଶୋ ଟିକେ କମ ଶୁଣେ, କିନ୍ତୁ ଆପଣଙ୍କର ଯେହେତୁ ମୁଁ ଭାବେ ଆପଣ ଦ୍ୱିତୀୟ, ମୁଁ ବି ଆପଣଙ୍କୁ ସୌମ୍ୟ
0: ଆଜ୍ଞା। ଯାହା ହଉ ଆପଣଙ୍କର ମନେ ପଡି ଯାଇଛି ଭାଇ ସବୁ କଥା ସେଦିନର, ସେଥିପାଇଁ ହୃଦୟରୁ ବହୁତ ବହୁତ ଧନ୍ୟବାଦ।
1: ଆମର ମାନେ ମାନେ ସବୁଠୁ ପ୍ରିୟ ଶ୍ରୋତା ମାନେ ଅରୁଣ କୁମାର ତ ଟୁନା ଭାଇନାଙ୍କର ହାପି ବାଲା ବାର୍ଥଡେ, ତାଙ୍କୁ ମୋ ପ୍ରଭୁ ଆମ ଗାଁ ଜନାର୍ଜନ ପ୍ରଭୁ ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ପ୍ରଭୁ ମା ସାରଳଙ୍କ ଆଶୀର୍ବାଦରୁ ସେ ସବୁବେଳେ ଏମିତି ଭଲରେ ଥାନ୍ତୁ। ଆଉ ଯେତେବେଳେ ବି ଟୁନା ଭାଇନା ଆସନ୍ତି ଟୁନାଥ ବଜାରରେ ମୋ ଦୋକାନରେ ଚକଲେଟ ନଦେଲେ ସେ ଯିବେନି, ଭୁବନେଶ୍ୱର ଯିବେ ମାନେ ମୋତେ ଦେଖା କରିକି।
0: ଆଜ୍ଞା ଆଜ୍ଞା, ଟୁନା ଭାଇନାଙ୍କୁ ଆମେ ମଧ୍ୟ ୱିଶ୍ କରିଦଉଛୁ, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ।
1: ଆଉ ଟୁନା ଭାଇନାଙ୍କ ଭଳିଆ ଶ୍ରୋତା ଭଳିଆ ମିଳିବା ବହୁତ ରେୟାର। ଆଉ ଟୁନା ଭାଇନା ରାଗନ୍ତି କିନ୍ତୁ ତାଙ୍କ ମନରେ କିଛି ନଥାଏ। ଟୁନା ଭାଇନାକୁ ପ୍ରଭୁ ଜଗତର ନାଥ ଜଗନ୍ନାଥ ପ୍ରଭୁ ଜନାର୍ଦ୍ଦନ ପ୍ରଭୁ ସାରଳା ସବୁଦିନ ପାଇଁ
0: ରଖିଥାଉ ତରଫରୁ ମଧ୍ୟ ଆମେ ୱିଶ୍ କରିଦେଇଛୁ ଭାଇ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆପଣଙ୍କର ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ। ରହିଲି ଭାଇ, ନମସ୍କାର। ସାଥୀ ବର୍ତ୍ତମାନ ସମୟ ଗଡି ଗଡି ଚାଲିଛି, ଆଉ ଗୋଟେ ପରେ ଗୋଟେ କଲ୍ ଆପଣଙ୍କର ମଧ୍ୟ ନେଇଯିବା, କାରଣ ସମୟ ବହୁତ କମ୍ ଏବଂ ଶ୍ରୋତା ଆଜି ବହୁତ ଆମ ସହିତ ଯୋଡ଼ି ହେଉଛନ୍ତି, ବହୁତ ଗୁଡ଼ିଏ କଲ୍ ଆସୁଛି। ବର୍ତ୍ତମାନ ଆଉ ଗୋଟିଏ କଲ୍ ନେଇଯିବା, କି କରିଛନ୍ତି ଦେଖିବା କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା, ଟିକେ ପରିଚୟ ଦେଇ ଦିଅନ୍ତୁ, କୁହନ୍ତୁ କାଗଜ ଡଙ୍ଗା ଆଉ ନଈ ସଂଜ୍ଞା ସହିତ କଣ ଅଛି ଆପଣଙ୍କର ସ୍ମୃତି ସବୁ? ଭାଇ
2: ଭାଇ ମୁଁ ଏଇ ପ୍ରଫୁଲ୍ଲ ପ୍ରଧାନ କହୁଛି କୁଆଁରପାର ମାଣିଆ ମନ୍ଦରୁ।
0: ପ୍ରଫୁଲ୍ଲ ଭାଇ କଣ କହିବେ ଆଜିର ଟପିକ ଉପରେ?
2: ଭାଇ ଡଙ୍ଗା କଥା କହିଲେ ପିଲାବେଳେ ତ ନିଶ୍ଚିତ ଡଙ୍ଗା ବର୍ଷା ହଉଥିଲା, କିନ୍ତୁ କାଲି ଆମ ଆଜି ପ୍ରବଳ ବର୍ଷା ହଉଥିଲା। ମୋ ସାନ ଭାଇର ପୁଅ ଝିଅ ଜଣେ ନବମ ପଢୁଛି ଜଣେ ସପ୍ତମ ପଢୁଛି, ଦି ଜଣ ଯାକ ଡଙ୍ଗା ବସେଇଲେ ମାଡ଼ ଗୁଡ଼ି ହେଲେ ତାଙ୍କୁ ଯାଇକି ମୁଁ ଛଡେଇଲି। ମୁଁ ଆଗ ବସିବି, ସେ କହୁଛି ମୁଁ ଆଗ ବସିବି। ମୁଁ ବାଧ୍ୟ ହେଇକି ବର୍ଷାରେ ତାଙ୍କ ଦି ଜଣଙ୍କୁ ଅଲଗା କରିଛି,
0: ବଢିଆ ହେଲା। ସେ ତାଙ୍କ ଡଙ୍ଗାକୁ ଦେଖିକି ଆପଣଙ୍କର ମନେ ପଡି ଯାଇଥିବ ଛୋଟ ବଡ଼ର ଡଙ୍ଗା ବିଷୟରେ, ନାଇଁ କି?
2: ହଁ ଭାଇ, ଆଉ ନଈ ଡଙ୍ଗା କଥା କହୁଛନ୍ତି ଭାଇ, କୋଉଟା କଥା କହିବି ଡଙ୍ଗା? ଶୁଣନ୍ତୁ ଭାଇ, ମୁଁ ଗୋଟେ କଥା କହୁଛି, ଆମର ଆସିଲେ ଛତିଶଗଡ଼ ରୁ ଚାରି ଜଣ ବନ୍ଧୁ, ସେଥିରେ ଦୁଇ ଜଣ ଲେଡିଜ ଦୁଇ ଜଣ ଜେଣ୍ଟସ, ସେମାନେ ନଈକି ଦେଖିକି ଆମେ ଗଲୁ ଭଟ୍ଟାରିଆ ବୁଲିବାକୁ। ଭଟ୍ଟାରିଆ ବୁଲିବାକୁ ଗଲୁ, ନଈକି ଦେଖିକି ସେ ଆନନ୍ଦିତ ହେଇଗଲେ, ଯଦି ଆନନ୍ଦିତ ହେଇଗଲେ ଜେଣ୍ଟସ ଦୁଇ ଜଣ କହିଲେ ଆମେ ପଶିବୁ, ଝିଅ ଜଣ କହିଲେ ଆମେ ଆମେ ମୁଁ ଯାଇଛି, ମୋର ଜଣେ କୁକୁଡ଼ା ଯାଇଛି ଛତିଶଗଡ଼ ସେ କୁକୁଡ଼ା, ଯଦି ଜଣେ ବାଧ୍ୟ କହିଲେ ବୁଲିବାକୁ କହିଲେ ହଉ ଚାଲ ଯିବା ବୁଲିବା। ନଈ ଗୋଟେ ଗୋଟେ ଡଙ୍ଗା ଭଟ୍ଟାରିଆ ପାଖରେ ଗୋଟେ ମାଉରୀ ଡାକିବୁ, ତାକୁ କହିଲୁ କେତେ ଟଙ୍କା ନବୁ, ସେ କହିଲା 200 ଟଙ୍କା ନେବୁ। କହିଲା 200 ଟଙ୍କା ନବୁ, ଅଧ ଘଣ୍ଟା ଖଣ୍ଡେ ବୁଲିବୁ, କହିଲା ଯାହା ଦବ ଆଉ। ଆମେ 4 ଜଣ ବୁଲିଲୁ, ଯୋଡ଼ିଏ ଟଙ୍କା ନେଲୁ, 2 ଜଣ ଲେଖା ବସିଲୁ, ସେ 100 ଜଣ ଲେଖା ଦବୁ ବୋଲି କଥା ହେଲୁ, ବୁଲେଇଲୁ ଆଉ। ଭାଇ ଝିଅ ଯୋଡ଼ି ଯାକ ବସିଛନ୍ତି, ଆମେ ବି ବହିଛୁ, 1 କରେ 10 ଜଣ ବହିଛୁ, ମାଛ ଗୋଟେ ଡଙ୍ଗାକୁ ଡେଇଁଗଲା, ଛୋଟିଆ ମାଛରେ ଡଙ୍ଗାକୁ ଡେଇଁଗଲା,
0: ସେ
2: ଝିଅଟା ମାଛଟାକୁ ଧରିବ ବୋଲି ଡେଇଁ ବସିଲୁ ଆଉ। ବାଲିଗରି କରେ ଆମେ ସବୁ ଯୋଉ ଅଶୀଲ ଯାଉ ଡଙ୍ଗାରେ ପାର ହେଇଛି ଆଉ ଏକରେ ଯାଇଛୁ, ବାଙ୍କିପୁର ଯାଇଛୁ ନା, ଆମର ସୁନ୍ତିବଳ ଘାଟ ଗୋଟେ ଅଛି, ଏକରେ ଯାଇଛୁ,
0: ସ୍ମୃତି ମନେ ପଡିଯାଇଛି ଏବଂ ମାଛ ଡେଇଁବାର ସ୍ମୃତି ଶୁଣିକି ବି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଚେତନ ଭାଇ କଲ୍ କରିବା ଭାଇ। ରହିଲି, ନମସ୍କାର। ସାଥି ଗୋଟେ ପରେ ଗୋଟେ କଲ୍ ନେଇଯିବା, କାରଣ ସମୟ ବହୁତ କମ୍ ଏବଂ ଶ୍ରୋତାମାନେ ଆଜି ଏ ସୁନ୍ଦର ଟପିକ୍

0: ତାଙ୍କର ମତ ଦେବା ପାଇଁ ବହୁତ ଇଣ୍ଟରେଷ୍ଟେଡ ଜଣାପଡୁଛି ଏବଂ ଗୋଟେ ପରେ ଗୋଟେ କଲ୍ ଆସୁଛି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନାଇଁ, ମୁଁ କହୁଥିଲି ଆଠଗଡ଼ରୁ ଉଷାଲତା ସାହୁ।
0: ଉଷାଲତା ମ୍ୟାଡାମ ନମସ୍କାର, ଗୁଡ ମର୍ଣ୍ଣିଂ, ହାପି ସନ୍ଡେ। କଣ କହିବେ କାଗଜ ଡଙ୍ଗା ଆଉ ନଈଡ ଡଙ୍ଗା ବିଷୟରେ?
1: କାଗଜ ଡଙ୍ଗା ତ ପ୍ରବଳ ହସା ହେଇଛି, କେବଳ ଦାନ୍ତ ଦୁଆରେ।
0: ଆଚ୍ଛା,
1: ବର୍ଷା ବେଳେ ନା ଚାରି ଜଣ ଝିଅ ଏପଟେ ଲାଇନ୍ ଠିଆ ହେବେ, ଜଣେ ଦି ଜଣ ଏପଟେ ଠିଆ ହେଇ ପଡ଼ିବେ। ତାଙ୍କ ଡଙ୍ଗା ଆମ ପଟକୁ ଆସିବ, ଆମେ ଧରିବୁ, ଆମ ଡଙ୍ଗା ତାଙ୍କ ପଟକୁ ଯିବ, ସେମାନେ ଧରିବେ। ଆଉ ବଟାଟିକାରେ ବି ଏମିତି ମାନେ ଡଙ୍ଗାରେ ବସିଛୁ। ଆଉ ତାପରେ ଯାଇଥିଲୁ ଯୋଉ କାଳି ଯାଇ, ସେପଟେ ବି ଡଙ୍ଗାରେ ବସିକି ପାଣି ହାତରେ ଚବର ଚବର କରିବାକୁ ଭଲ ଲାଗେ।
0: ଆଉ ନାଉରିଆ ତାଗିଦ କରେନି ଆପଣଙ୍କୁ, ପାଟି କରନ୍ତି ପାଣି ହାତରେ ମାରିଲେ?
1: ପାଟି
0: କରନ୍ତି ଯେ
1: ଦାଦା ଜଣେ ସେ ଆମେ ଆସିଲା ବେଳକୁ ଗାଡି ଯାଏ ଦର୍ଶନ କରିକି ସେ ପୁରା ରାଗିକି ଆମ ପୁରା ପୁରା କଞ୍ଚା ଆଉ ଉପମା ମାନେ ପାଟି, ସେ ଡରିକି ଗଲେନି, କହିଲେ ମୁଁ ଯିବିନି ଡଙ୍ଗାରେ ବସିବିନି।
0: ବହୁତ ଲୋକ ଡରନ୍ତି ଟିକେ ଡଙ୍ଗାକୁ। ଆଉ
1: ତାଙ୍କ ଝିଅ ମୋ ସାଙ୍ଗରେ ଯାଇଥିଲେ, ଆମେ ଏମିତି ଗ୍ରୁପ ହେଇ ଯାଇଥିଲୁ ବୋଲର କରିକି।
0: ଆପଣଙ୍କୁ ଡଙ୍ଗାରେ ଡର ଲାଗିଲା ନା ନାଇଁ?
1: ନାଇଁ,
0: ମତେ ଡର ଲାଗିଲାନି, ମତେ ମୋ ସାଙ୍ଗମାନେ ଧରିକି ନେଇଗଲେ ଦେଖିକି। ଆପଣ କାଗଜ ଡଙ୍ଗା ଏତେ ଭସେଇଛନ୍ତି, ଆଉ
1: କୋଉ ଡଙ୍ଗା?
0: ବହୁତ ବହୁତ ଧନ୍ୟବାଦ କଲ୍ କଲେ। ଆପଣଙ୍କର କାଗଜ ଡଙ୍ଗା ଆଦାନ ପ୍ରଦାନର କଥା ଶୁଣିକି ବହୁତ ଖୁସି ଲାଗିଲା। ରହିଲି ମ୍ୟାଡମ, ନମସ୍କାର।
1: ଏବେ ଡଙ୍ଗା ବସେଇଲ, ଆମେ କହୁଛୁ କି ଡଙ୍ଗା ତମେ କାଇଁ ବସଉଛ ମ? ଆଉ ଏବେ ତ ସବୁ ରାସ୍ତା ରାସ୍ତା ହେଇଗଲାଣି, ପାଣି ବି ଆଉ ଜମୁନି ନା।
0: କିନ୍ତୁ ତଥାପି ଟିକେ ପିଲାମାନେ ହସଉଛନ୍ତି ଶୁଣିଲେ, ଆମେ ଖୁସି ଲାଗୁଛି, ଆଉ ଆପଣ ବି ଟିକେ ସାମିଲ ହେଇଯାନ୍ତି ତାଙ୍କ ସହିତ। ରହିଲି, ନମସ୍କାର ଆଜ୍ଞା। ସାଜି ଗୋଟେ ପରେ ଗୋଟିଏ କଲ୍, ଆଉ ଆପଣମାନଙ୍କର ମିଠା ମିଠା ସ୍ମୃତି ଅନୁଭୂତି ସବୁ ଯୋଡ଼ି ହେଇଯାଉଛି ଆମ ସହିତ, ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦଉଛି। ଆଉ ଗୋଟିଏ କଲ୍ ନେଇଯିବା, ତାପରେ ଗୋଟେ ଗୀତ ଆଡକୁ ଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ ମର୍ଣ୍ଣିଂ। ହ୍ୟାଲୋ ଆଜ୍ଞା, କୁହନ୍ତୁ। ହୁଏତ ଫୋନ୍ଟି କଟିଯାଇଛି, ଆଉ ଗୋଟେ କଲ୍ ନେଇଯିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
2: ଲାଇଭ୍ ପ୍ରୋଗ୍ରାମ ଚାଲିଛି ତ?
0: ଆଜ୍ଞା ଆଜ୍ଞା, କୁହନ୍ତୁ, କିଏ କହୁଥିଲେ?
2: ହ୍ୟାଲୋ ଆଜ୍ଞା, ମୁଁ ଜଗତସିଂହପୁର ମେଡିକାଲରୁ କହୁଥିଲି, କବିତା ରଥ କହୁଥିଲି।
0: ଆଜ୍ଞା କବିତା ମ୍ୟାଡାମ ନମସ୍କାର, ଆପଣଙ୍କ କନେକ୍ଟ ହେଇଛନ୍ତି ଆମ ସହିତ, ଲାଇଭ ଅଛନ୍ତି। କୁହନ୍ତୁ, ଆଜିର ଟପିକ କାଗଜ ଡଙ୍ଗା ଆଉ ନଈର ଡଙ୍ଗା, କଣ ସବୁ ସ୍ମୃତି ଅଛି ମ୍ୟାଡାମ ଆପଣଙ୍କର ତା ସହିତ ଯୋଡ଼ା?
2: ଆଚ୍ଛା, ଡଙ୍ଗାରେ ଗୋଟେ ଭଲ ଅଛି, ସାତପଡ଼ା ଆମେ ଯାଇଥିଲୁ।
0: ଆଜ୍ଞା,
2: ଆମ ଫ୍ୟାମିଲି ସହ ପୁରା ଯାଇଥିଲୁ ସାତପଡ଼ା।
0: ଆଜ୍ଞା,
2: ଆଉ ଯାଇଥିଲୁ ବହୁତ ଭଲ, ଆମେ ଗୋଟେ ଡଙ୍ଗା ପୁରା ରିଜର୍ଭ କରିଦେଇଥିଲୁ, ସେଟା 7-8 ହଜାର ଟଙ୍କା ନେଇଥିଲା, 5 ଘଣ୍ଟା ବୁଲେଇବ। ତା ଭିତରେ ଆମେ ବିରିୟାନୀ ଫିରିୟାନି ସବୁ ଘରୁ ନେଇଯାଇଥିଲୁ, ଆମର ସବୁ ନେଇ ତା ଭିତରେ ଭଲ ମଜା କଲୁ, ଡଲଫିନ୍ ବି ଦେଖିଲୁ, ବହୁତ ସ୍ମରଣୀୟ, 2 ବର୍ଷ ତଳ କଥା ପଡୁଛି। ଝିଅ ବି ଥିଲା, ଆମେ ଯାଇଥିଲୁ ବହୁତ ଭଲ, ସେଇଟା ମତେ ଡଙ୍ଗା ଭାରି ଡର ଲାଗେ, କିନ୍ତୁ ସେଇଟା ମତେ ଗୋଟେ ଡର ଲାଗିଲାନି, ସମସ୍ତେ ଥିଲୁ, ଭୟ ଟିକେ ଥିଲା, ମାଙ୍କୁ ଡାକିକି ବସିଗଲୁ, କିନ୍ତୁ ବହୁତ ମଜା ଲାଗିଲା, ଡଲଫିନ୍ ବି ଦେଖିଲୁ, ତା ଭିତରେ ବିରିୟାନୀ ଖାଇଲୁ, ନାଚିଲୁ ବିଲୁ, ଆମେ ଗୋଟେ ଡଙ୍ଗା ପୁରା ରିଜର୍ଭ କରିଦେଇଥିଲୁ।
0: ଆଉ କାଗଜ ଡଙ୍ଗା, କାଗଜ ଡଙ୍ଗା ବିଷୟରେ କଣ କହିବେ ମ୍ୟାଡାମ, କାଗଜ ଡଙ୍ଗା କେତେ ଭସେଇଛନ୍ତି ଆପଣ?
2: ସ୍କୁଲ ପଢିଲା ବେଳେ ବସୁ, ଘର ଦାଣ୍ଡ ଫାଣ୍ଡରେ ଗଲାବେଳେ କି ବସୁ, ଆମର ନଈ ବଡି ଏରିଆ, ନଈ ବଡି ହେଲେ ଦାଣ୍ଡରେ ବସୁ, କାଗଜ ଡଙ୍ଗା କରିକି କାଗଜ ମତେ ବସେ, ସମସ୍ତଙ୍କୁ ଭଲ ଲାଗେ
0: ବସେଇଛୁ। ଆଚ୍ଛା, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କ କଥା ସବୁ ଜଣେଇଲେ। ରହିଲି ମ୍ୟାଡମ, ନମସ୍କାର।
2: ଆଜ୍ଞା ନମସ୍କାର, ନମସ୍କାର।
0: ସାଥି ଅନେକ ନୂଆ ନୂଆ ଶ୍ରୋତା ମଧ୍ୟ ଯୋଡ଼ି ହେଉଛନ୍ତି ଏବଂ ଯୋଡ଼ି ହେବେ ମଧ୍ୟ ଆଗକୁ ଆଶା କରୁଛୁ ଆମେ। ଆଉ ଗୋଟେ କଲ୍ ନେଇଯିବା, କିଏ କରିଛନ୍ତି ଦେଖିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ ଆଜ୍ଞା, ନମସ୍କାର। ହ୍ୟାଲୋ,
3: ନଈର ନା ସଂସାର, ଗାଁର ନା ମାୟା, ଗାଁ ନଈ ଏପାରିରେ ଜୀବନର ନା। ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା, ସମୀର ଭାଇ କହୁଥିଲେ, ମୁଁ ଜାଣିଗଲିନି ଆପଣ, ତଥାପି ଟିକେ ପରିଚୟ ଦେଇଦିଅନ୍ତୁ ସବୁ ଶ୍ରୋତା ବନ୍ଧୁମାନଙ୍କୁ।
3: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗାପିଞ୍ଚ କଟକ।
0: ଆଜ୍ଞା ସମୀର ଭାଇ, କଣ କହିବେ ଆଜିର ଟପିକ ଉପରେ?
3: ବର୍ଷା ଦିନ ଆସିଲେ ଆଜ୍ଞା, ପିଲାଦିନେ କେତେ ଫର୍ଦ ଫର୍ଦ କାଗଜ ଚିରିକି ଖାତାରୁ ଡଙ୍ଗା କରି ବସେଇଛୁ, ତାର ହିସାବ ନାହିଁ
0: ଆଜ୍ଞା।
3: ଏବଂ ଡଙ୍ଗାରେ ପାରି ହେଲା ବେଳେ ମୋ ମାମୁ ଘର, ମୋ ନାନି ଘର, ମୋ ମାଉସୀ ଘର ସବୁ 42 ମଜା, ଏବେ ସିନା 42 ମଜାକୁ ବ୍ରିଜ କନେକ୍ସନ ହେଇଗଲାଣି, କଟକ ପଟକୁ ହେଇଗଲାଣି, ସେପଟେ ଗୋବିନ୍ଦପୁର ପଟୁ ବି ଖଲର୍ଦ୍ଧା ପାଖରେ ହେଇଗଲାଣି
0: ଆଜ୍ଞା।
3: ଆମ ପିଲାଦିନେ ଡଙ୍ଗାରେ ଆମେ ପାରି ହେଇକି ଯାଉ, ଆଉ ବଡ କଥା ହେଲା ମୁଁ ପହଁରା ଶିଖିନି, ଏବେ ବି ପହଁରା ମୁଁ ଜାଣିନି, ଭାରି ଭୟ ଲାଗେ, ଖୁସି ବି ଲାଗେ। କହୁଛି 25 ମସିହା କଥା, ଆମେ କାଳିଜାଇ ଯାଇଥିଲୁ, ଡଙ୍ଗାରେ ବସିକି ମୁଁ ପହଁରା ଜାଣିନି କିନ୍ତୁ

0: ବାବୁ ଡଙ୍ଗାରେ ବସିବାକୁ ବା ବୋଟରେ ବସିବାକୁ ମତେ ଭାରି ଭଲ ଲାଗେ, ଘଣ୍ଟା ଘଣ୍ଟା ବୁଲିବାକୁ ଭଲ ଲାଗେ। ଆମେ ଦୈବାତ ପିକନିକରୁ ଫେରୁ ଫେରୁ ସନ୍ଧ୍ୟା ସମୟରେ ପହଞ୍ଚିଗଲୁ କାଳିଯାଇ ମାନେ ବାଲୁଗାଁରେ। ବୋଟରେ ମନା କଲେ କାଲି ଏଟା ଲାଷ୍ଟ ଗାଡି କିନ୍ତୁ ଯିବ ଯଦି ଜଲ୍ଦି ପଳେଇ ଆସିବ, ଆମେ ତାଙ୍କୁ ରିକ୍ୱେଷ୍ଟ କରି ଗଲୁ। ଫେରିଲା ବେଳକୁ ଆଜ୍ଞା ବିଶ୍ୱାସ କରିବେନି ମାନେ ଅନ୍ଧାର କିଛି କିଛି ଅନ୍ଧାର କିଛି ଦେଖାଯାଉନି, କେବଳ ବୋଟ ଆମର ଚାଲିଛି। ମନ ଭିତରେ ଗୋଟେ ଶଙ୍କା ଆସିଲା କେବଳ ପ୍ରଭୁ ଜଗନ୍ନାଥଙ୍କୁ ମା କାଳିଜାଇଙ୍କୁ ଡାକି ଡାକି କେମିତି ଯେତେବେଳେ ଗୋଟେ ଦୂରରୁ ଆଲୋକ ଦେଖାଗଲା ମାନେ ମନ ଭିତରେ ସେତେବେଳେ ଯୋଉ ଶଙ୍କା ଥିଲା ଭୟ ଥିଲା ଟିକେ ସେତିକି ଜୀବନ ପୁଣି ଫେରି ଆସିଲା କି ଏଇଭଳି ଲାଗିଲା। ଏବଂ ପ୍ରକୃତରେ ଜୀବନରେ ଏଇଭଳି ଡଙ୍ଗାର ମାୟା ବି ଅଛି ମୋହ ବି ଅଛି ଆଉ ଡଙ୍ଗାର ଅନୁଭୂତି ନିଆରା ଅଛି।
1: ଯା ହଉ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କର ଡଙ୍ଗାର ଅନୁଭୂତି କାଗଜ ଡଙ୍ଗା କଥା କହିଲେ, ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ନମସ୍କାର।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଗୁଡ୍ ମର୍ଣ୍ଣିଂ।
1: ଗୁଡ୍ ମର୍ଣ୍ଣିଂ ଆଜ୍ଞା, ନମସ୍କାର, ହାପି ସନ୍ଡେ। କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ସନ୍ଧ୍ୟା ମ୍ୟାଡମ୍, କୁହନ୍ତୁ କଣ ସବୁ ଅଛି ସ୍ମୃତି ଆପଣଙ୍କର ଡଙ୍ଗା ସହିତ, କାଗଜ ଡଙ୍ଗା ଆଉ ନଈରେ ଭାସୁଥିବା ଡଙ୍ଗା?
2: କାଗଜ ଡଙ୍ଗା ତ ବହୁତ ପିଲାଦିନେ ବହୁତ ଭସେଇଛୁ
1: ଆଜ୍ଞା,
2: ଆଉ କହିବେ ମାନେ କେତେ ଫର୍ଦ୍ଦ କାଗଜ ଯାଇଛି ଯାଇକି ସେ ଲେଖା ହଉଛି ଖାଲି ହଉ।
1: ଆଚ୍ଛା, ରଫ୍ ଖାତାରେ ନା ଭଲ ପେପର ବି ହେଇଯାଏ କାଗଜ?
2: ନାଇଁ ନାଇଁ, ରଫ୍ ଖାତାରେ ବି ଯାଇଛି, ଯେତେବେଳେ ମାନେ ସ୍କୁଲ ଯିବା ବେଳେ ବି ପାଣି ବି ପଡୁଥିବ କି ଚାଳ ମୂଳରେ ଯୋଉ, ସେତେବେଳେ ତ ମାଟି ଘର ଆମର ଥିଲା, ମାଟି ଘର ତଳେ ଯୋଉ ପାଣି ଫଟକା ଭଳିଆ ପୁରା ନାଲିଆ ନାଲିଆ ଖାତା ପଡୁଥିବ, ତା ଦେହରେ ବି ଭସେଇବାକୁ ବି ବହୁତ ଭଲ ଲାଗେ। ଯେମିତି ପାଣି ପଡିଲା ମାନେ ତ ବୁଡ଼ିଯାଏ, କିଛି ସମୟ ଯିବ ତାପରେ ବୁଡ଼ିଯିବ, ସେଇଟା ବି ଭଲ ଖୁସି ଲାଗେ। ଆଉ ଡଙ୍ଗାରେ ମୋର ବସିବା ଅନୁଭୂତି ବହୁତ ଅଛି, 5-7 ବର୍ଷ ବସିଛି, କାହିଁକି ସ୍କୁଲ ଲାଇଫ କଲେଜ ଲାଇଫ ସବୁ ଡଙ୍ଗାରେ ହିଁ ପାର କରିଛି।
1: ଡଙ୍ଗାରେ
2: କିନ୍ତୁ ମତେ ଡର ହିଁ ଲାଗେନି, କାହିଁକି ଆମେ ପହଁରା ଶିଖିଛୁ, ନୈତକ ଘର ବଳିତର ଘାଟ ଜାଣିଥିବେ, ଏବେ ନୂଆ ପୋଲ ହଉଛି, ଆଗରୁ ସେ ବଡ ନଈ ଥିଲା। ଡଙ୍ଗାରେ ମାନେ ଘଣ୍ଟା ଘଣ୍ଟା ପାର ହବାକୁ ପଡେ, ସମୟ ସାପେକ୍ଷ ସେଠି ମାନେ ଯିବାକୁ ଆଗରୁ ତମକୁ ପହଞ୍ଚିବାକୁ ପଡିବ, ବହୁତ ଲୋକ ସବୁ ଯାଆନ୍ତି, ହଁ ବହୁତ ମାନେ ବୋଝି ହେଇଯିବ ଏମିତି ଲୋକ, ମାନେ ତମେ ହାତ ଗୋଡେଇକି ପାଣିରେ ଯାଉଥିବ, ବର୍ଷା ସିଜିନରେ ତ ବେଶୀ ହାତ ପାଇଯିବ ପୁରା ଧାରେ ଧାରେ ଯାଉଥିବ,
1: ମାନେ କ୍ରାଉଡେଡ୍ ଡଙ୍ଗା ପୁରା ନାଇଁ କି?
2: ହଁ, ସେଥିରେ ଗାଡି ପୁରା ଫୁଲ ଫୁଲ, ସାଇକେଲ ଫୁଲ, ଲୋକ ବି ଫୁଲ, ହଁ ସେଇ ସମୟରେ ଯାଉଥିବ, ସେ ଦେଖିବ ମାନେ ଯିଏ ବାହାରୁ ଯିଏ ଯାଇନଥିବେ ବସିନଥିବେ ସେମାନେ ଡରୁଥିବେ, ଏତେ ମାନେ ପାଣି ପାଖରେ ଏତେ ଆସୁଛି, କିନ୍ତୁ ଡଙ୍ଗା ଯିଏ ଚଲାନ୍ତି ତାଙ୍କୁ ମାନେ ବହୁତ ଭଲ, ତାଙ୍କ ପରମ୍ପରା ମାନେ ସେ ବର୍ଷ ବର୍ଷ ତାଙ୍କର ପିଢି ମାନେ ଚଲେଇ ଆସନ୍ତି,
1: କୌଳିକ ବୃତ୍ତିକୁ ସେମାନେ ଜାରି ରଖିଛନ୍ତି, ସେଥିପାଇଁ ସେମାନେ ସେଥିରେ ସିଦ୍ଧହସ୍ତ।
2: ବାପା ଏସବୁ ଚଲଉଥିଲେ, ଆଉ ସେଇପାଇଁ ବର୍ଷା ବି ଯା ମଣିକିରେ ଭଲ ଟପିକ ରଖିଛନ୍ତି, ଆପଣ ବି ଆସିଛନ୍ତି ଲାଷ୍ଟ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର। ସାଥୀ, ବର୍ତ୍ତମାନ ଆଉ ଗୋଟିଏ ସୁନ୍ଦର ଗୀତ, ଆଉ ପରେ ପରେ ପୁଣି ଥରେ ଆପଣମାନଙ୍କ ପାଖକୁ ଫେରି ଆସିବ ମ୍ୟୁଜିକାଲ ହମସଫର, କଥା ହେବା ଆଉ ଅଳ୍ପ ସମୟ, ଆଉ ନେଇଯିବା ଆଉ କିଛି ଗୀତ, ଆଉ କିଛି କଲ୍ ଆପଣମାନଙ୍କ ପାଇଁ।

0: ବୁଡିଗଲା, ସେ ତ କାଗଜ ଡଙ୍ଗା ପାଣିରେ ଭେଜିଲା ବୁଡିଲା, କଣ କରାଯିବ?
1: ଆପଣ ତ ମାନେ ଗୋଟେ ଡଙ୍ଗା ପ୍ରୋଭାଇଡର ମଧ୍ୟ କାଗଜ ଡଙ୍ଗାର?
0: ଡଙ୍ଗା ତ ମୁଁ ତିଆରି କରେ, କିନ୍ତୁ ଆମର ଜୀବନ ଡଙ୍ଗା ତ ଭାସୁଛି, ଚଳମଚଳ ହଉଛି, କେତେବେଳେ କୋଉଠିକୁ ଯିବ ଭଗବାନ ଜାଣନ୍ତି। ଯଦି ଆମେ ସତ ଇମାନଦାରରେ ରହିବା,
1: ନାଇଁ ବଢିଆ ବଢିଆ କୂଳରେ ଲାଗିବ, ବଢିଆ କୂଳରେ ଲାଗିବ,
0: ଫ୍ରଡ୍ କରିବା, ଲୋକଙ୍କୁ ଠକିବା, କେତେବେଳେ ଡଙ୍ଗା ବୁଲିଛି ବୁଡିଯିବ ଭଗବାନ ଜାଣନ୍ତି ଆଉ।
1: ନାଇଁ ନାଇଁ, ଆପଣଙ୍କ ଡଙ୍ଗା ବହୁତ ଭଲ ଭାବରେ ଆଗକୁ ଆଗକୁ ବଢୁ ଏତିକି କାମନା ଠାକୁରଙ୍କ ପାଖରେ। ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର,
0: ରହିଲି ଭାଇ, ଜୟ
1: ଜଗନ୍ନାଥ ଭାଇ। ସାଥୀ ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, କାରଣ ସମୟ ବହୁତ କମ ଅଛି। ଏବଂ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ, ଗୁଡ ମର୍ଣ୍ଣିଂ, ହ୍ୟାଲୋ ହ୍ୟାଲୋ, ହୁଏତି କଲ୍ଟି କଟିଯାଇଛି କୌଣସି କାରଣରୁ। ତେବେ ସାଥୀ ସମୟ ବହୁତ ଅଳ୍ପ, କଲ୍ ଆଉ ଗୋଟିଏ ଆସିଯାଇଛି, କନେକ୍ଟ ହେଇଯାଇଛନ୍ତି କିଏ ଦେଖିବା ଆମ ସହିତ। ନମସ୍କାର ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ, ଆଜ୍ଞା କୁହନ୍ତୁ, ହ୍ୟାଲୋ କୁହନ୍ତୁ, ଆଜ୍ଞା ଶୁଣିପାରୁଛି, ଆଜ୍ଞା କୁହନ୍ତୁ, ହ୍ୟାଲୋ କୁହନ୍ତୁ, ଶୁଣିପାରୁଛୁ? ଆଜ୍ଞା ଟପିକ ହୁକୁଛି କାଗଜ ଡଙ୍ଗା ଆଉ ନଈର ଡଙ୍ଗା, କଣ କହିବେ, ତା ସହିତ କଣ ସବୁ ସ୍ମୃତି ଅଛି ଆପଣଙ୍କର? କାଗଜର ଡଙ୍ଗା ସହିତ କଣ ସ୍ମୃତି ସବୁ ଅଛି ଭାଇ?
2: ଆମେ ତ ପିଲାବେଳେ କାଗଜ ଡଙ୍ଗା ତିଆରି କରିକି ନଈରେ ହସେଇକି ଖେଳୁ, ଦେଖୁ,
1: ସାଙ୍ଗସାଥି
2: ମାନେ ସବୁ ଡଙ୍ଗା ତିଆରି କରିକି ଭସାଉ, ସେ ଯୋଉ ଆନନ୍ଦ, ଯୋଉ ଉଲ୍ଲାସରେ ଫାଟି ପଡୁଥିବେ ସାଙ୍ଗସାଥି ମାନେ, ଯୋଉ ପ୍ରକାର ତାହା ଅଇକା କହି ହବ
1: ନାହିଁ। ଆଜ୍ଞା ଟିକେ ପରିଚୟ ଭାଇ ଦେଇ ଦିଅନ୍ତୁ ଆପଣଙ୍କର। ଆଜି
2: ବାସୁଦେବ ବେହେରା, ଚୌପଡା, ଝାରପଡା ପଞ୍ଚାୟତ, କଣ୍ଟାପଡା ବ୍ଲକ, କଟକ ଡିଷ୍ଟ୍ରିକ୍ଟ।
1: ଆଚ୍ଛା ବାସୁଦେବ ଭାଇ, ଆପଣ ଡଙ୍ଗାରେ କେତେ ବସିଛନ୍ତି କୁହନ୍ତୁ?
2: ଡଙ୍ଗାରେ ଆଜ୍ଞା, ମୁଁ ପିଲାବେଳେ ଡଙ୍ଗାରେ ବସି ମତେ ଡର ମାଡେ,
1: ବୁଝିଲେ କି? ଆଜ୍ଞା,
2: ଯୋଉ କାଠ ଡଙ୍ଗାରେ ବସିବାକୁ ଡର ମାଡେ,
1: ଡର ମାଡେ, ପ୍ରଭୁ ଜାଣିଛନ୍ତି,
2: ଯୋଉଦିନ ଡଙ୍ଗାରେ ବସିବି ପ୍ରଭୁ ମାଙ୍କୁ ଡାକିକି ବସେ।
1: ଆଚ୍ଛା ଆପଣ ପହଁରା ଜାଣିଛନ୍ତି ନା ନାହିଁ?
2: ଆଜ୍ଞା ପହଁରା ଜାଣିଛି,
1: ପହଁରା ଜାଣିଛନ୍ତି, ତଥାପି ଟିକେ ଡର ଲାଗେ ଆଉ ନାଇଁ?
2: ହଁ, କାହିଁକି ନା ଏ ଯୋଉ ଭୁବନେଶ୍ୱର ଗଲା ବେଳକୁ ସେତେବେଳେ ତ ବ୍ରିଜ ହେଇନଥିଲା, ବୁଝିଲେ କି? ସେତେବେଳେ ଭୁବନେଶ୍ୱର ଡଙ୍ଗା ପାରି ହେଇକି ଆମେ ଯାଉ, ସେ 50, 100, 150, 200 ଗୋଟା ଡଙ୍ଗାରେ ଲୋକ ବସିବେ,
1: ଆରେ ବା କେତେ ଭୟଙ୍କର,
2: ସେତେବେଳେ ବସି ପାଣି ପୁରା ନୀଳ ପଟଳ ହେଇକି ପାଣି ଦେଖାଯାଉଥିବ, ବୁଝିଲେ କି? ସେ ଟାଇମରେ ପୁରା ଡଙ୍ଗା ପୁରା ଇଞ୍ଚେ ପାଣିରେ ଡଙ୍ଗା ବୁଡିଲା ଭଳିଆ ଦେଖା ଯାଉଛି,
1: ବୁଡିଲା ଭଳିଆ,
2: ବୁଝିଲେ କି? କେମିତି ପ୍ରଭୁ ସେ ଧବଳେଶ୍ୱରକୁ ଡାକି ଡାକି କେମିତି ସେପଟେ ପହଞ୍ଚୁ ଦର୍ଶନ କରିବି, ଏଇ ହଉଛି ମତେ ଥାଏ।
1: ବହୁତ ବହୁତ ଧନ୍ୟବାଦ, ଆପଣ କନେକ୍ଟ ହେଇଗଲେ, ଆପଣଙ୍କର ସବୁ ଛୋଟବେଳର କଥା କହିଲେ, ଆଉ ଡଙ୍ଗାରେ ଭୟ ମଧ୍ୟ ଆମକୁ ଜଣେଇଲେ। ରହିଲେ ଆଜ୍ଞା, ନମସ୍କାର।
2: ଆଜ୍ଞା ନମସ୍କାର।
1: ସାଥୀ ଇଏ ଥିଲା ଆପଣମାନଙ୍କ ସହିତ ଆଜି ଆଳାପ, ଆପଣଙ୍କର ଆମର ଏଇ ଯୋଉ ଆଳାପ, ସୁନ୍ଦର ଆଳାପ କାଗଜ ଡଙ୍ଗା ଉପରେ, ନଈର ଡଙ୍ଗା ଉପରେ, ବହୁତ ସୁନ୍ଦର ସୁନ୍ଦର ମତ, ବହୁତ ସୁନ୍ଦର ସୁନ୍ଦର ଅନୁଭୂତି ସ୍ମୃତି ସବୁ ଆପଣମାନେ ଆମ ସହିତ ସେୟାର କଲେ, ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ବର୍ତ୍ତମାନ ସମୟ ଏସାରା ଦେଲାଣି, କହିବାକୁ ପଡିବ ଏଇ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ବାଏ ବାଏ, ମାନେ ଏଇ ପ୍ରୋଗ୍ରାମକୁ କହିବାକୁ ପଡିବ ବାଏ ବାଏ, କିନ୍ତୁ ଆପଣଙ୍କ ସହିତ କନେକ୍ଟ ହେଇଯିବାର ସିଲସିଲା ଜାରି ରହିବ, କାରଣ ରେନ୍ବୋ ଏସ୍ଏମ୍ଏସ୍ ର ସମୟ ହେଇଯାଇଛି। ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ, କାରଣ ଷ୍ଟାର୍ଟ ହେଇଯାଉଛି ଆଉ କିଛି କ୍ଷଣ ଭିତରେ ରେନ୍ବୋ ଏସ୍ଏମ୍ଏସ୍, ଯୋଉଠି ଆପଣଙ୍କର ଫର୍ମାଇଜ୍କୁ ପୂରଣ କରିବ ଆପଣଙ୍କର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକରେ ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଯଦି କରିବା ପାଇଁ ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍, ତେବେ ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8852542200। ଶୀଘ୍ର ଶୀଘ୍ର ଆମକୁ ନିଜର ଫର୍ମାଇସ୍ ପଠାଇ ଦିଅନ୍ତୁ ଏବଂ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ସାମିଲ କରିଦିଅନ୍ତୁ ସାଥୀ ନିଜକୁ। ଯେମିତି ଆମକୁ ଅଲରେଡି ଏସ୍ଏମ୍ଏସ୍ କରିସାରିଛନ୍ତି, ପ୍ରଥମେ ଦିଲୀପ ନାୟକ ଭାଇ ପାରାଦୀପରୁ ଜୟ ଶ୍ରୀରାମ ଲେଖୁଛନ୍ତି, ଭେରି ଗୁଡ୍ ମର୍ଣ୍ଣିଂ ଲେଖୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ, ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ବ୍ୟୁଟିଫୁଲ ଟ୍ରାକ୍ କୁମାର ଶାନୁଙ୍କ କଣ୍ଠରେ ସର୍ ଫିଲ୍ମରୁ, ସୁନ୍ ସୁନ୍ ସୁନ୍ ବରସାତ କି ଧୁନ୍ ସୁନ୍, ବଢିଆ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଏଇ ପାଗ ଉପଯୋଗୀ ଗୀତ, ଏଇ ବର୍ଷା ବର୍ଷା ରିଲେଟେଡ୍ ଗୀତ, ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ପ୍ଲେ କରିଦେବୁ, ଯାହାକୁ ସୁନା ପଞ୍ଜୁରୀ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି ସ୍ୱର୍ଣ୍ଣଲତା ରାଉତ କଟକରୁ। ନିଶ୍ଚିତ ଭାବରେ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ।

ଏଥର ଆଉ ଗୋଟିଏ ସୁନ୍ଦର ଗୀତର ଫରମାଇଶ ସହିତ ସୁନ୍ଦର ମେସେଜଟି ପଠାଇଛନ୍ତି ଆମକୁ ଭୁବନେଶ୍ୱରରୁ କୃପା ସିନ୍ଧୁ କବି ଭାଇ ଲେଖୁଛନ୍ତି ଯେ ଭାଇ ଶୁଭ ସକାଳ ଆପଣଙ୍କୁ ମଧ୍ୟ ଶୁଭ ସକାଳ ଭାଇ ପ୍ରଥମେ ଧବଳେଶ୍ୱର ଯାଇଥିଲୁ ଡଙ୍ଗାରେ ଆଉ କାଳିଜାଇ ଯାଇଥିଲୁ ଥରେ ଡଙ୍ଗାରେ ଆମେ ସମସ୍ତେ ଫେରୁଥିଲୁ ଆଉ ଗୋଟେ ଡଙ୍ଗା ଆସିକି ବାଡ଼େଇ ହେଇଗଲା ଆ ଭୟଙ୍କର ସ୍ଥିତି କିନ୍ତୁ ଭଲରେ ପହଞ୍ଚିଲେ ବୋଲି ଲେଖିଛନ୍ତି ଯାହା ହଉ ଆପଣ ଭଲରେ ପହଞ୍ଚିଲେ ଶୁଣିକି ଆମକୁ ବହୁତ ଖୁସି ଲାଗିଲା ଆଉ ଫିଲ୍ମ ଦିୱାନାରୁ ଶୁଣିବା ପାଇଁ ଚାହିଁଛନ୍ତି ପାୟାଲିଆ ନିଶ୍ଚିତ ଭାବରେ ପ୍ଲେ କରିଦେଉଛୁ ଆପଣଙ୍କ ଅନୁରୋଧରେ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଅନୁରୋଧ କରିଛନ୍ତି ଆମକୁ ରଟୁ ସୁନ୍ଦର ଗ୍ରାମ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଫର୍ଷ୍ଟ ଲଭ୍ ଲେଟରରୁ ଦିୱାନୀ ଦିୱାନୀ ଦିୱାନା ତେରା ହୋ ଗିଆ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟା।

ଏଥର ଗୋଟେ ବ୍ୟୁଟିଫୁଲ ମେସେଜ ଆସିଛି, ହିତେନ୍ଦ୍ର ଦାସ ଆସାମରୁ ପଠାଇଛନ୍ତି ଏବଂ ଡେଡିକେଟ୍ କରୁଛନ୍ତି ଆକାଶବାଣୀର ସବୁ ଶ୍ରୋତା ବନ୍ଧୁମାନଙ୍କୁ, ସବୁ ଷ୍ଟାଫ୍ ମାନଙ୍କୁ ଏବଂ ତାଙ୍କ ସାଙ୍ଗ ମିନାଲ, ରମେଶ, ଅମଲ, ବିମଲ, ଶିବା, ଦୁର୍ଗେଶ, ଭାଇକୋନ, ମହାରାଜ, ପ୍ରେମଜିତ, ଅଭିନାଶ, ନାରାୟଣ, ବିକ୍ରମ, ଅଙ୍କିତକୁ ଶୁଣିବା ପାଇଁ ଚାହିଁଛନ୍ତି ବଡ଼େ ମିଆଁ ଦିୱାନେ ଶାଗିର୍ଦ ଚଳଚ୍ଚିତ୍ରରୁ ଏବଂ ଜଣାଇଛନ୍ତି ସବୁ ଲିସନର୍ସ ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ନିଶ୍ଚିତ ଭାବରେ ଏ ବ୍ୟୁଟିଫୁଲ ଟ୍ରାକ୍ଟି ଆପଣଙ୍କ ପାଇଁ ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ସୁବାସ ଦାସଙ୍କ କଣ୍ଠରେ ଉଡ଼ିଯା ମୋ ସୁନା ଚଢ଼େଇ। ନମସ୍କାର ଏବଂ ଜୟ ଜଗନ୍ନାଥ ଲେଖିଛନ୍ତି।

ୱେଲକମ୍ ବ୍ୟାକ୍ ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ ରେନ୍ବୋ ଏସ୍ଏମ୍ଏସ୍ରେ ଆପଣମାନଙ୍କର ଗୋଟେ ପରେ ଗୋଟେ ଫର୍ମାଇସ୍କୁ ପୂରଣ କରିକରି ଚାଲିଛି ମୁଁ। ଯଦି ଆପଣ ବି ଚାହାନ୍ତି ଆପଣଙ୍କର ଫର୍ମାଇସ୍ କରିବା ପାଇଁ ତେବେ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ 09496321010 ଏଇ ନମ୍ବରରେ ଆପଣମାନେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏଫ୍ଏମ୍ ଆର୍ସି ଟାଇପ୍ କରିକି ଏସ୍ଏମ୍ଏସ୍ଟି ଆସିକି ପହଞ୍ଚିଯିବ ଆମ ପାଖରେ। ଯଦି ଚାହୁଁଛନ୍ତି ହ୍ୱାଟ୍ସଆପ୍ କରିବା ପାଇଁ ତେବେ ନମ୍ବର ହେଉଛି 8895254200। ଏହି ମେସେଜଟି ବର୍ତ୍ତମାନ କରିଛନ୍ତି ସୁଧା ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା। କାର୍ଯ୍ୟକ୍ରମ ପାଇଁ ବହୁତ ବହୁତ ଧନ୍ୟବାଦ ଲେଖିଛନ୍ତି, ନମସ୍କାର ଲେଖିଛନ୍ତି, ଆପଣଙ୍କୁ ମଧ୍ୟ ନମସ୍କାର, ଆଜିର କାର୍ଯ୍ୟକ୍ରମ ଭଲ ଲାଗିଲା ଲେଖିଛନ୍ତି। ଏବଂ ପ୍ରିୟା ଶ୍ରୋତା ଭାଇ ଟୁନା ଭାଇନାଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ, ଶୁଭକାମନା ଜଣାଇଦେବେ। ନିଶ୍ଚିତ ଭାବରେ ଟୁନା ଭାଇନାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆଜି ଆପଣଙ୍କ ପସନ୍ଦର ଗୋଟିଏ ଅନୁରୋଧର ଗୀତ ଶୁଣାଇଦେବେ। ନିଶ୍ଚିତ ଭାବରେ ମୋ ପସନ୍ଦରେ ଆପଣଙ୍କ ପାଇଁ ଗୋଟିଏ ଗୀତ ଏବଂ ଡେଡିକେଟ୍ କରିଛନ୍ତି ସେ ଟୁନା ଭାଇନାଙ୍କୁ, ଖାସ୍ କରି ଗୀତଟି। ଏବଂ ଏଇ ବର୍ଷା ଭିଜା ପାଗରେ ଏ ସୁନ୍ଦର ଗୀତଟି ଆପଣଙ୍କ ପାଇଁ ବଜେଇ ଦେଉଛି। ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତର ଫର୍ମାଇସ୍ ମଧ୍ୟ ଆସିଯାଇଛି। ଯୋଉ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଆମକୁ ବଡ଼ା ବାମ୍ବୁ ସୁପାଇ ସାଇ ଗାଁ ସେ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଓର ଦେବେନ୍ ଜୀ। ନଦିଆ କେ ପାର ଚଳଚ୍ଚିତ୍ରରୁ ଯେକୌଣସି ଭଲ ଗୀତ ଗୋଟିଏ ଶୁଣିବା ପାଇଁ ଚାହିଁଛନ୍ତି, ନିଶ୍ଚିତ ଭାବରୁ ଆପଣଙ୍କର ଅନୁରୋଧରେ ଏହି ସୁନ୍ଦର ଗୀତଟି ନଦିଆ କେ ପାରରୁ ପ୍ଲେ କରିଦେଉଛି।

ବର୍ତ୍ତମାନ ଏହି ମେସେଜଟି ଶୁଣନ୍ତୁ। ଶୁଭ ସକାଳର ଶୁଭେଚ୍ଛା ସହିତ ମେସେଜଟି ଆମକୁ କରିଛନ୍ତି ପାରେଶ୍ୱର ସାହି ଜୋବ୍ରା କଲେଜ ସ୍କୋୟାରରୁ ଦୁର୍ଗା ପ୍ରସାଦ ଦଳି ଲେଖିଛନ୍ତି, ଶୁଭ ସକାଳର ଶୁଭେଚ୍ଛା ଭାଇ। ଆଜି ସକାଳର ସମସ୍ତ ଆଲୋଚନା କାର୍ଯ୍ୟକ୍ରମ ଗୀତଗୁଡ଼ିକ ଭଲ ଲାଗିଲା, ଖାସ କରି ଡାଇଲିନ୍ରେ ଡଙ୍ଗାକୁ ନେଇକି ଆଲୋଚନା ଏବଂ ଶ୍ରୋତାମାନଙ୍କର କଥା ବହୁତ ସୁନ୍ଦର ଲାଗିଲା, ଅତୀତର ସ୍ମୃତିକୁ ମନେ ପକାଇଦେଲେ। ଭାଇ ମୁଁ କୋରାପୁଟରେ ରହି ଆପ୍ ମାଧ୍ୟମରେ ରେଡିଓ ଶୁଣେ, 18-19 ସେକେଣ୍ଡ ବିଳମ୍ବରେ ଶୁଭେ, ଯେତେ ଚେଷ୍ଟା କଲେ ବି କଲ୍ ଲାଗିଲାନି। ସେ ଯାହା ବି ହଉ, ମୋର ଭାରି ଭଲ ସାଙ୍ଗ ଉର୍ମିଳାକୁ ବହୁତ ବହୁତ ଧନ୍ୟବାଦ ଦେବି, ସେ ମୋ କଥା କହିଲା, ମୋର ମନ ବହୁତ ଖୁସି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ଚେଷ୍ଟା କରୁଛନ୍ତି ଏବଂ ଆପ୍ ମାଧ୍ୟମରେ ଆମ କଲ୍ ଶୁଣୁଛନ୍ତି, ଆମ ପ୍ରୋଗ୍ରାମକୁ ଶୁଣୁଛନ୍ତି, ଏବଂ ମୁଁ ଆଶା କରୁଛି ଅତି ଶୀଘ୍ର ଆପଣଙ୍କର କଲ୍ ନିଶ୍ଚୟ ଲାଗିଯାଉ ଆମ ସହିତ କଥା ହେବା ପାଇଁ। ଆମେ ବି କଥା ହେଇକି ଆପଣଙ୍କ ସହିତ ବହୁତ ଖୁସି ହେବୁ। ଆପଣଙ୍କ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ଲେଖିଛନ୍ତି, ଆଜି ବଡ଼ ଭାଇ ଟୁନା ଭାଇନାଙ୍କର ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଗୀତ ନିଶ୍ଚିତ ଭାବରେ। ଏବଂ ଉର୍ମିଳା ବେହେରା ପ୍ରଶାନ୍ତ ବେହେରାଙ୍କର ଯେଉଁ ଅନୁରୋଧ ଥିଲା, ଅନୁରୋଧର ଗୀତ, ଏବଂ ଏପଟେ ଦୁର୍ଗା ପ୍ରସାଦ ଦଳେଇ ଭାଇଙ୍କର ଗୀତ ଅନୁରୋଧର, ଏବଂ ଆପଣମାନଙ୍କୁ ଦୁଇ ଜଣଙ୍କୁ ଅନୁରୋଧ କରିକି ଆପଣ ଦୁଇ ଜଣଙ୍କୁ ଡେଡିକେଟ୍ କରିକି ଗୋଟେ ସୁନ୍ଦର ଗୀତ ପ୍ଲେ କରିଦେବି, ଏବଂ ତା ସହିତ ଏଇ ଗୀତରେ ସାମିଲ କରିଦେଉଛି ଜିତେନ୍ଦ୍ର ନିଆଳି ମାଧବରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଗୀତ, ଯେଉଁ ଗୀତଟି ଆମ ପାଖରେ ଉପଲବ୍ଧ ନାହିଁ, କିନ୍ତୁ ଆପଣଙ୍କୁ ଡେଡିକେଟ୍ କରିଦେଉଛି ଏଇ ଗୋଟିଏ ସୁନ୍ଦର ଗୀତ। ଆଶା କରୁଛି ଆପଣଙ୍କୁ ମଧ୍ୟ ଏଇ ଗୀତଟି ଭଲ ଲାଗିବ, ଫ୍ରମ୍ ଦ ମୁଭି କେକିଙ୍କ କଣ୍ଠରେ ଏଇ ସୁନ୍ଦର ଗୀତଟି ଦିଲ୍ ବାଦତ୍ ତୁମ୍ ମେଲେ ଚଳଚ୍ଚିତ୍ରରୁ ଆପଣଙ୍କୁ ନିହାତି ଭାବରେ ଭଲ ଲାଗିବ।

ବନ୍ଧୁ ମାନଙ୍କ ପାଇଁ ପଠେଇଛନ୍ତି ଶାନ୍ତି ଆସନ୍ତି ଚନ୍ଦ୍ରକାନ୍ତ କୁଆରାପାଳ କଟକରୁ ଆମକୁ ମେସେଜ କରିଛନ୍ତି ପ୍ରେମଜୀ ଭାଇ ପ୍ରେମଜୀ କମ୍ୟୁନିକେସନ ସିଡିଏ ସେକ୍ଟର 7 ମର୍କତନଗର କଟକରୁ ଡେଡିକେଟ୍ କରୁଛନ୍ତି ଗୀତ ବନ୍ଧୁ ଦିବାକର ସୁବଳ ଭୋଇ ଅଲ୍ ଦ ଷ୍ଟାଫ୍ସ ଅଫ୍ ଆର୍ଜିଓ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏବଂ ଆମକୁ ଆଜି ମେସେଜ କରିଛନ୍ତି ଅନେକ ଶ୍ରୋତା ବନ୍ଧୁମାନେ ଯେଉଁମାନଙ୍କର ମେସେଜ ପଢି ଦଉଛି ବର୍ତ୍ତମାନ ମୁଁ ଆପଣଙ୍କୁ ମେସେଜ କରିଛନ୍ତି ନମସ୍କାର ଜୟ ଜଗନ୍ନାଥ ହ୍ୟାପି ସଣ୍ଡେ ସହିତ ସୋମନାଥ ସାହୁ ଜାଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଏବଂ ଡେଡିକେଟ୍ କରୁଛନ୍ତି ଗୀତଟି ସବୁ ଆର୍ଯ୍ୟମାନଙ୍କୁ ଏବଂ ଆଜି ସକାଳର ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗିଛି ଏବଂ ସେଥିପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ମେସେଜ କରିଛନ୍ତି ଆମକୁ ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟିଏ ସୁନ୍ଦର ଗୀତ ଶରତ ନାୟକଙ୍କ କଣ୍ଠରେ ନିଶ୍ଚିତ ଭାବରେ ଟ୍ରାଏ କରିବୁ ପ୍ଲେ କରିଦେବା ପାଇଁ ଏବଂ ଏଇ ମେସେଜଟି କରିଛନ୍ତି ସୁରକ୍ଷା ସହାୟ ସହଯୋଗ ଭବନ ସିଡିଏ ସେକ୍ଟର 13 କଟକରୁ ଶେଷ ଶ୍ରାବଣରୁ ଗୋଟିଏ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ବାଣୀ ଜୟରାମଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେବୁ ଆପଣଙ୍କ ଅନୁରୋଧରେ ଏହି ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ବର୍ତ୍ତମାନ ରାଜେନ୍ଦ୍ର ନନା ନୂଆ ଗାଁରୁ ଏବଂ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି ଏବଂ ଧନ୍ୟବାଦ ଲେଖୁଛନ୍ତି ଯେ ଏତେ ବର୍ଷାରେ ଆପଣ ଆସିକି ପ୍ରୋଗ୍ରାମ କରୁଛନ୍ତି ଆପଣଙ୍କ ପାଇଁ ହିଁ ଆମେ ଆସିଛୁ ଆପଣଙ୍କର ଖୁସିରେ ଆମର ଖୁସି ଆପଣ ଖୁସି ତ ଆମେ ଖୁସି ଆପଣଙ୍କ ପାଇଁ ହିଁ ଏ କାର୍ଯ୍ୟକ୍ରମ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରି ଗଲି ମେ ଚଳଚ୍ଚିତ୍ରରୁ ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ବାଣୀର ଜୟରାମଙ୍କ କଣ୍ଠରେ ଶୁଣିବେ ଆପଣମାନେ ଛାଡ଼ ଚିତ୍ତ ଚୋର ବନ୍ଧୁ ମହାନ୍ତି ଚଳଚ୍ଚିତ୍ରରୁ ଶୁଭ ସକାଳର ଶୁଭେଚ୍ଛା ସହିତ ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ ମେସେଜ କରିଛନ୍ତି ଏହି ଗୀତରେ ଶୁଣିବା ପାଇଁ ବର୍ତ୍ତମାନ ପ୍ରଥମେ ରାଜେନ୍ଦ୍ର ନନା ଏବଂ ଅନ୍ୟ ସବୁ ଶ୍ରୋତାମାନଙ୍କୁ ଡେଡିକେଟ୍ କରିକି ଏହି ବ୍ୟୁଟିଫୁଲ୍ ଟ୍ରାକ୍ଟି ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ ଜିନା ତେରି ଗଲି ମେ।

ଆମକୁ ମେସେଜ କରିଛନ୍ତି ରାହାସ କୁମାର ଭେରା ଢେଙ୍କାନାଳରୁ, ଗୁଡ୍ ମର୍ଣ୍ଣିଂ ସହିତ ମେସେଜ କରିଛନ୍ତି ଏବଂ ଡେଡିକେଟ୍ କରୁଛନ୍ତି ଗୀତଟି ତାଙ୍କର ସବୁ ଶ୍ରୋତାବନ୍ଧୁମାନଙ୍କୁ ଏବଂ ସାଇ ମାମା ଏବଂ ଅଲ୍ ଦ ଲିସନର୍ସ, ରାହିଲ, ସାଇ, ମାମା ଏବଂ ସବୁ ଶ୍ରୋତାବନ୍ଧୁମାନଙ୍କୁ ଗୁଡ୍ ମର୍ଣ୍ଣିଂ ମଧ୍ୟ ଜଣାଇଛନ୍ତି।

ଆମକୁ ମେସେଜ କରିଛନ୍ତି ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ ଏବଂ ଶୁଣିବା ପାଇଁ ଚାହିଁଥିଲେ ଗୋଟିଏ ଗୀତ କିନ୍ତୁ ସମୟ ଅଭାବରୁ ମୁଁ ସମସ୍ତଙ୍କର ନାଁ ଟିକେ ପଢି ଦେଉଛି ସାଥି ଯେଉଁମାନେ ଆମକୁ ମେସେଜ କରିଥିଲେ ଈଶାନ୍ତ ମନ୍ତ୍ରୀ ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ କୁଆଁରାପଳ ମାଣିଆ ବନ୍ଧରୁ ମୁନା ଭାଇନା ବାମଦେବ ଭାଇ ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଶୁଣିବା ପାଇଁ ଚାହିଁଥିଲେ ଗୀତ ଏବଂ ଆମକୁ ମେସେଜ କିଏ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖେଲାଲ ବର୍ମା ଆମକୁ ମେସେଜ କରିଥିଲେ ଆଭାସ ସେନ ରୋହିତ ସେନ ଦୀପକ କୁମାର ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିଶା ଆପା ତମନ୍ନା ରେଡ୍ଡି ରାଜଦୀପ ରୟ ରୁଚିକା ରାୟ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଏବଂ ଟୁନା ଭାଇନା ଏବଂ ରମେଶ ଭାଇ ଉର୍ମିଳା ଆପା ମୁନା ଭାଇ ବିଜୟ ଭାଇ ଚାନ୍ଦ ଭାଇଙ୍କୁ ଡେଡିକେଟ୍ କରିକି ଗୀତ ଶୁଣିବା ପାଇଁ ଚାହିଁଥିଲେ ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଆମକୁ ମେସେଜ କରିଥିଲେ ଆହୁରି ଅନେକ ଶ୍ରୋତା ବନ୍ଧୁମାନେ ଯେଉଁମାନଙ୍କର ନାଁ ଆମେ ଚେଷ୍ଟା କରୁଛୁ ପଢ଼ିଦେବା ପାଇଁ ଗୋଟିଏ ସୁନ୍ଦର ମେସେଜ ଆମକୁ କରିଛନ୍ତି ବିଶ୍ୱଜିତ ଭାଇ ବର୍ଷା ଭିଜା ନମସ୍କାର ଆପଣମାନଙ୍କୁ ସମସ୍ତଙ୍କୁ ଗୁଡ୍ ମର୍ଣ୍ଣିଂର ୱିଶ୍ ଜଣାଇଛନ୍ତି ଏବଂ ରେନ୍ବୋରେ ଆଜି ବର୍ଷା ଭିଜା ଗୀତ ପ୍ଲେ କରୁଥିଲେ ବହୁତ ଭଲ ଲାଗିଲା ଏଇ ବର୍ଷାକୁ ନଜର କରି ଆପଣ ଡାଇରିନ୍ ଲାଇଫ୍ରେ ଯେଉଁ କାଗଜର ଡଙ୍ଗା ଆଉ ନଈର ଡଙ୍ଗା ବିଷୟରେ ସ୍ମୃତି ଅନୁଭୂତି ମାଗିଥିଲେ ଟପିକ୍ ରଖିଥିଲେ କଲ୍ କରିଥିଲେ ଶ୍ରୋତାମାନେ ବହୁତ ସୁନ୍ଦର ନିଜସ୍ୱ ମତ ଦେଲେ କାର୍ଯ୍ୟକ୍ରମ ଭଲ ଲାଗିଲା ଲେଖିଛନ୍ତି ତାଙ୍କ କଲ୍ ବହୁତ ଚେଷ୍ଟା କଲେ କିନ୍ତୁ ଲାଗିନି ହୃଦୟରୁ ଢେର ସାରା ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସିଡିଏ 11 ସିଡିଏ କଟକରୁ ରହିଲୁ ନମସ୍କାର ଲେଖିଛନ୍ତି।

ସୃଷ୍ଟି ସୌମ୍ୟା ସୁଦୀକ୍ଷା ବୟାଳିଶ ମଜା କଟକରୁ ଶୁଣିବା ପାଇଁ ଚାହିଁଥିଲେ ଗୋଟିଏ ସୁନ୍ଦର ଗୀତ ଏବଂ ଡେଡିକେଟ୍ କରୁଥିଲେ ଏହି ଗୀତଟି ଆମ ମାମୁ ମାଇଁ ସମୀର ସଙ୍ଗୀତା ପଣ୍ଡାଙ୍କୁ। ନିଶ୍ଚିତ ଭାବରେ ସମୟର ଅଭାବରୁ ଏଇ ଯେଉଁ ଗୀତଟି ତାଙ୍କୁ ମଧ୍ୟ ଆମେ ଡେଡିକେଟ୍ କରିଦେଉଛୁ ସମୀର ସଙ୍ଗୀତା ପଣ୍ଡାଙ୍କୁ। ଆପଣମାନେ ମେସେଜ୍ କରିଥିବାରୁ ବହୁତ ବହୁତ

ଏଇ ମେସେଜଟି ଆମକୁ କରିଥିଲେ ସିଡିଏ ସେକ୍ଟର ସିକ୍ସରୁ ଦିବାକର ସେଠୀ ଭାଇ, ଏବଂ ସେ ମଧ୍ୟ ଶୁଣିବା ପାଇଁ ଚାହିଁଥିଲେ ସେଇ ଗୀତଟି ଯାହା ବାଜି ସାରିଛି ଆମର ଶରତ ନାୟକଙ୍କ କଣ୍ଠରେ, ବାଟରେ ବର୍ଷା ହେଲା ହାତରେ ଛତା ନଥିଲା। ଏଇ ସୁନ୍ଦର ଗୀତଟି ଶୁଣିବା ପାଇଁ ଚାହିଁଥିଲେ, ଡେଡିକେଟ୍ କରିଥିଲେ ଉର୍ମିଳା ଭଉଣୀ, କିତେଶ ଭାଇ, ପ୍ରେମଜୀ ଭାଇ, ସନ୍ଧ୍ୟା ଆପା ଆଉ ସବୁ ଶ୍ରୋତାମାନଙ୍କୁ ଏବଂ ସେଠି ଥିବା ଦୋକାନୀ ବନ୍ଧୁମାନଙ୍କୁ। ନିଶ୍ଚିତ ଆପଣଙ୍କର ନାଁ ମଧ୍ୟ ମୁଁ ବର୍ତ୍ତମାନ ପଢ଼ିଦେଉଛି। ରମେଶ ଚନ୍ଦ୍ର ସାହୁ ଆଉଖମା ଭାପୁର ଢେଙ୍କାନାଳରୁ ଆମକୁ ମେସେଜ କରିଥିଲେ, ଆମକୁ ମେସେଜ କରିଥିଲେ ଆଜି ଆଉ ଜଣେ ସୁନ୍ଦର ମେସେଜ କରିଥିଲେ ସୁନ୍ଦର ଗୀତ ସହିତ, ବାବନ ଚନ୍ଦ୍ରପାଲ। ବାବନ ଚନ୍ଦ୍ରପାଲ ଭାଇ ଶୁଣିବା ପାଇଁ ଚାହିଁଛନ୍ତି ଗୀତା ପଟ୍ଟନାୟକଙ୍କ କଣ୍ଠରେ, ଦୁଇ ଭାଇ ଗଙ୍ଗା ଆହା ଡଙ୍ଗାରେ ବସିଗଲେ, ଗାୟିକା ଗୀତା ପଟ୍ଟନାୟକ, କିଶୋରନଗର କଟକରୁ ବାବନ ଚନ୍ଦ୍ରପାଲ ଏବଂ ମମତା ପାଲ। ଭାଇ ନମସ୍କାର, ଆଜିର ସବୁ କାର୍ଯ୍ୟକ୍ରମ ବହୁତ ହି ଭଲ ଲାଗିଲା ବୋଲି ଲେଖିଛନ୍ତି, ଏବଂ ଆପଣଙ୍କ ଅନୁରୋଧରେ ଆଉ ଅଳ୍ପ ସମୟ ଭିତରେ ଏହି ସୁନ୍ଦର ଗୀତଟି ବଜାଇ ଦେଉଛୁ। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଆଜି ମେସେଜ କଲେ, ଏବଂ ଆର୍ଜେ ବିଶ୍ୱଜିତଙ୍କୁ ଆଜି ଏଇଠି ଦେବାକୁ ପଡ଼ିବ ଆପଣମାନଙ୍କ ପାଖରୁ ବିଦାୟ। ପରେ ପରେ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏହି ଗୀତ ପରେ ଷ୍ଟେଟିୟମ୍ 200.4 ଆକାଶବାଣୀ FM।

ట్యూన్ కూర్చుని మ్యూజికల్ యూర్ 100.4 ఆకాశవాణి ఎఫ్ఎం రెయిన్బో కటక్ డెల్ సే ଦିଲ୍ ତକ୍ ରେ ରେଡିଓ ହମସଫର ସାଗର ଆସି ପହଞ୍ଚିଯାଇଛି ଆପଣଙ୍କ ପାଖରେ ଆରମ୍ଭ କରୁଛୁ ପ୍ରୋଗ୍ରାମ କିଛି କଥା କିଛି ଗୀତ ଫ୍ରେଣ୍ଡସ ମେଘ ମେଘ ଏଇ ଛୋଟ ଶବ୍ଦଟି ଭିତରେ କେତେ ଭାବନା ଲୁଚି ରହିଛି କେବେ ସେ ବର୍ଷା ହୋଇ ଧରିତ୍ରୀକୁ ଶୀତଳ କରେ ପୁଣି କେବେ ସୂର୍ଯ୍ୟଙ୍କ ଆଡ଼କୁ ଆଡ଼ କରିଦିଏ ଠିକ୍ ସେହିପରି ମଣିଷ ଜୀବନରେ ମଧ୍ୟ ଆସେ କିଛି ଦୁଃଖ ଯେମିତି ମେଘ ପରେ ଅଭିମାନର ଦୁଃଖ ଅପେକ୍ଷାର ଦୁଃଖ ଆଉ ଆଶାର ମେଘ ବର୍ଷା ଦିନରେ ଆକାଶକୁ ଚାହିଁଲେ ଲାଗିଲେ ଯେମିତି ମେଘମାନେ କାହାଣୀ କହୁଛନ୍ତି କିଛି ମେଘ ଆସନ୍ତି ଏବଂ ଚାଲିଯାଆନ୍ତି କିଛି ମେଘ ବହୁତ ସମୟ ଧରି ରହିଯାଆନ୍ତି ଆମ ଜୀବନରେ ମଧ୍ୟ କିଛି ଲୋକ ସେମିତି କେହି କେବଳ କିଛି ଦିନ ପାଇଁ ଆସନ୍ତି ଆଉ କେହି ସାରା ଜୀବନର ସ୍ମୃତି ହୋଇ ରହିଯାଆନ୍ତି ତ କିଛି କଥା କିଛି ଗୀତରେ ଆଜି ଆମେ କଥା ହେବା ମେଘର ଛାୟାରେ ମଣିଷ କିନ୍ତୁ ତା ପୂର୍ବରୁ ଶୁଣିନେବା ଏଇ ବ୍ୟୁଟିଫୁଲ୍ ଟ୍ରାକ୍ଟି ଷ୍ଟେ ଟ୍ୟୁନ୍ଡ

ବାଡ଼ ଦେଢ଼ ସେ ଦେଲ ତାକରେ ରେଡ଼ିଓ ହମସଫର ସାବିର ଅଛି ଆପଣଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ଫ୍ରେଣ୍ଡସ୍ ଆକାଶକୁ କେବେ ଧ୍ୟାନ ଦେଇଛନ୍ତି କି ସକାଳର ନୀଳ ଆକାଶଟି ହଠାତ୍ କେତେ ଶାନ୍ତ ଭାବରେ ମେଘରେ ଭରିଯାଏ କେବେ ଧଳା କେବେ ଧୂସର କେବେ ପୁଣି ଘନ କଳା ଆକାଶ କିଛି କହେ ନାହିଁ ସତ କିନ୍ତୁ ମେଘ ସବୁ କଥା କହିଦିଏ ମଣିଷ ମଧ୍ୟ ଠିକ୍ ସେମିତି ଆମ ମୁହଁରେ ହସ ଥାଏ କିନ୍ତୁ ମନରେ କେତେ ମେଘ ଜମିଯାଏ ତାହା କେହି ଦେଖିପାରନ୍ତି ନାହିଁ କେହି ଚାକିରି ଚିନ୍ତାରେ କେହି ସଂସାର ଦାୟିତ୍ୱରେ ଆଉ କେହି ନିଜର ଅପୂରଣୀୟ ସ୍ୱପ୍ନ ପାଇଁ ପ୍ରତ୍ୟେକ ମଣିଷ ନିଜ ମେଘକୁ ସାଙ୍ଗରେ ନେଇ ବଞ୍ଚୁଛି କିନ୍ତୁ ଗୋଟିଏ କଥା ନିଶ୍ଚିତ ମେଘ ଯେତେ ଘନ ହେଉ ସୂର୍ଯ୍ୟ କେବେ ହଜିଯାଏ ନାହିଁ ସେମିତି ଜୀବନରେ ଯେତେ ଦୁଃଖ ଆସୁ ପଛେ ଆଶାର ଆଲୋକ କେବେ ଲିଭିଯାଏ ନାହିଁ

ଏବଂ ଆମ୍ବୁଲାନ୍ସଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେ ତେଲ ତକରେ ରେଡିଓ ହାମସଫର ସାଗର ଅଛି ଆପଣଙ୍କ ସହିତ ସମୟ ହୋଇଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥା ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅଭିଳାଷ ଚଳଚ୍ଚିତ୍ରରୁ ଆରତୀ ମୁଖାର୍ଜୀ ଏବଂ ହରିହରନଙ୍କ କଣ୍ଠରେ

ଫ୍ରିନ୍ସ ସ୍ୱାଧୀନତା ଏହା କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ଅସଂଖ୍ୟ ବଳିଦାନର ଫଳ। ଏହା ସେହି ମାଆର ଲୁହ ଯିଏ ନିଜ ପୁଅକୁ ଦେଶ ପାଇଁ ବିଦାୟ ଦେଇଥିଲା। ଏହା ସେହି ପତ୍ନୀର ଅପେକ୍ଷା ଯିଏ ଜାଣିଥିଲା ଯେ ତାଙ୍କ ସ୍ୱାମୀ ବୋଧ ହୁଏ ଆଉ କେବେ ଫେରିବେ ନାହିଁ। ଏହା ସେହି ଯୁବକର ସ୍ୱପ୍ନ ଯିଏ ନିଜର ଆଗାମୀ ଜୀବନକୁ ନୁହେଁ ଦେଶର ଭବିଷ୍ୟତକୁ ବାଛିଥିଲା। ଆଜି ଯେଉଁ ଖୋଲା ଆକାଶ ତଳେ ଆମେ ସ୍ୱାଧୀନ ନିଶ୍ୱାସ ନେଉଛେ, ସେହି ସ୍ୱାଧୀନତାର ପ୍ରତ୍ୟେକ ମୁହୂର୍ତ୍ତ ପଛରେ ରହିଛି ଅଗଣିତ ବୀରମାନଙ୍କର ଅଦମ୍ୟ ସାହସ ଓ ବଳିଦାନ। ସେମାନେ ଚାଲିଯାଇଛନ୍ତି ସତ, କିନ୍ତୁ ସେମାନଙ୍କ ଆଦର୍ଶ ଆଜି ମଧ୍ୟ ଆମ ଜାତିର ପଥ ପ୍ରଦର୍ଶନରେ ସାହାଯ୍ୟ କରୁଛି। ତ ଫ୍ରେଣ୍ଡସ୍, ମୋ ଦେଶରେ ଆଜି ଆମେ କଥା ହେବା ଅମର ବୀରଙ୍କ ଅମର ଗାଥା, କିନ୍ତୁ ତା ପୂର୍ବରୁ ଶୁଣିନେବା ଏ ବ୍ୟୁଟିଫୁଲ ଟ୍ରାକ୍ଟି। ଷ୍ଟେ ଟ୍ୟୁନ୍ଡ।